ଆକାଶବାଣୀ ରାଉରକେଲା। ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ 11 ଦିନ 2026 ମସିହା ମଇ 31 ତାରିଖ। ସମୟ ବର୍ତ୍ତମାନ 5:57 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ବର୍ଷା ଋତୁ ଆସିଲେ ଯାଇ ଛତା କିଣିବ ବୋଲି ଯେଉଁ ଲୋକ ଭାବିଥାଏ ସେ ନିଶ୍ଚୟ ବର୍ଷାରେ ଭିଜିଥାଏ। ଆକାଶବାଣୀ ରାଉରକେଲା ଶୁଣନ୍ତୁ ହିନ୍ଦୀରେ ସମାଚାର। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଜଗତର ନାଥ ଆହେ ଜଗନ୍ନାଥ, ତୁମେ ପରା ଅନାଥର ନାଥ। ମୁଁ ଜଣେ ଅନାଥ ହୋଇ ଅସ୍ତବ୍ୟସ୍ତ, ଜଣାଉଛି ଗୁହାରି ମୋର ନାଥ। ଗାଇଛନ୍ତି ଶ୍ୟାମାମଣି ଦେବୀ, ରଚନା ବୈକୁଣ୍ଠନାଥ ବ୍ରହ୍ମଚାରୀ।

ପରବର୍ତ୍ତୀ ଭଜନ। କଳା କାହ୍ନୁରେ ଭୁଲି ତ ପାରୁନି ତତେ ମୁହିଁରେ। କଣ୍ଠଶିଳ୍ପୀ ଅକ୍ଷୟ କୁମାର ଆଚାରୀ, ରଚନା ଶୈଳବଳା ପୂଜାରୀ।

0: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
1: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
0: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
1: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
0: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 8700001 4242।
1: ହଁ, 8700001 4242। ଶୁଣୁଛ, ଭାବୁଛି ଆମ ବିଜନେସଟା ଆଉ ଟିକେ ବଢ଼େଇଲେ କେମିତି ହୁଅନ୍ତା।
2: ତମକୁ କିଏ ଅଟକଉଛି କି?
1: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
2: ମୋଠୁ ଆଉ କାହାଠୁ?
1: ତମଠୁ। ଆଚ୍ଛା ତାହେଲେ କୁହ।
2: ଏତିକି ଜାଣିନା, ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱାର୍କ ଦେଶର ସବୁଆଡେ ଅଛି।
1: ସେଥିରେ ମୋର କଣ ଲାଭ ହେବ?
2: ଦେଖ, ଲାଭ ଅଛି ହିଁ ଅଛି। ଯୋଉ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ହେବ।
1: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
2: ଖୁବ୍ ସହଜ ମୁଁ କହୁଛି। ପ୍ରଥମେ ଟେଲିଫୋନ ନମ୍ବର ନୋଟ୍ କର, 8700001 4242।
1: ଆଚ୍ଛା, 8700001 4242। ଏବେ ଫୋନ ଲଗାଉଛି, 8700001 4242।
3: ଶ୍ରୋତାବନ୍ଧୁ, ଆପଣମାନେ ଶୁଣିଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭଜନ ମହେଶ୍ୱର ପଣ୍ଡାଙ୍କ ରଚନାରୁ ଗାଇଛନ୍ତି ତନୁଜା ମହାନ୍ତି। ମୋତେ ତୁ ଖୋଜିଛୁ କେଉଁଠି ମନୁଆ, ମୁଁ ତ ଅଛି ପାଖେ ତୋର।

ଶୂନ୍ୟ ଗୁମ୍ଫାରେ ଶୁଣଗୋ ଶୁଭୁଛି ଶବଦ, ନିଶବଦ ହେଲେ ଯାଇ ପାଇବୁ ତୁ ଭେଦ। ରଚନା କରିଛନ୍ତି ନିମାଇ ମହାନ୍ତି, କଣ୍ଠଶିଳ୍ପୀ ପ୍ରଦୀପ କୁମାର ପଣ୍ଡା।

କାର୍ଯ୍ୟକ୍ରମ ଶେଷରେ ପ୍ରଣତି ବସନ୍ତରାୟଙ୍କ କଣ୍ଠରୁ ରଚନା କରିଛନ୍ତି ଚିତ୍ତରଞ୍ଜନ ନାୟକ। କିଏ ହରି ନେବ ହରି ଦୁଃଖ ମୋହର, ଡାକି ଡାକି ଥକିଗଲି ନିଦା ପଥର।

ପ୍ରଚାର କଲୁ କିଛି ଭକ୍ତିଗୀତ ବନ୍ଦନା କାର୍ଯ୍ୟକ୍ରମରେ ଆକାଶବାଣୀ ରାଉରକେଲା। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ ଯୋଗେ। ଆସନ୍ତୁ ଶୁଣିବା ଶ୍ରୀ ରାମଚରିତ ମାନସ। ଆଜି ଶୁଣିବା ଏହାର 180ତମ ଭାଗ।

ପ୍ରଚାର କଲୁ ଶ୍ରୀରାମଚରିତ ମାନସ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

ଶିକ୍ଷକଙ୍କର ଭୂମିକା ଆଲୋଚନା କରିଛନ୍ତି ଅଶୋକ କୁମାର ମହାପାତ୍ର। ଗଣିତ ଶିକ୍ଷକ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ରାଇଗଡ଼। ସନ୍ଧ୍ୟା 6:10 ହିନ୍ଦୀ ଭକ୍ତି ଗୀତ, 6:30 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମରେ ଶୁଣିବା ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ସନ୍ଧ୍ୟା 7:25। 7:30 ଶୁଣିବା କିଷାନବାଣୀ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା ପୋଟଳ ଏବଂ କୁନ୍ଦୁରୀ ଚାଷ। 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ। 10:00 ଗୀତ ଗଜଲ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ଅନୁରାଧା ପଡ଼ୱାଲ, ଶ୍ରୀନିବାସ ଏବଂ ଶଙ୍କର ମହାଦେବନ। 10:30 ଶୁଣିବା ଲୋକଗୀତ। ଶ୍ରୋତାବନ୍ଧୁ, ଏଥିରେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅଧୀନରେ ଗତକାଲି ପ୍ରଥମ ଦିନରେ 269,166 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ବୁଥସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି। ଇଚ୍ଛୁକ ଭୋଟର ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ voters.eci.gov.in ଏହି ଫର୍ମ ଡାଉନ୍ଲୋଡ୍ କରି ପୂରଣ କରିବା ସହ ବୁଥସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ହସ୍ତାନ୍ତର କରିପାରିବେ। ଏକ ସ୍ୱଚ୍ଛ ଏବଂ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ନେଇ ସହଯୋଗ ପ୍ରଦାନ କରିବାକୁ ନିର୍ବାଚନ କମିଶନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ମହାନଦୀ

0: ବିବାଦ ଟ୍ରିବ୍ୟୁନାଲରେ ଧାର୍ଯ୍ୟ ହୋଇଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରୁ 12ଟିରେ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସହମତ ହୋଇଛନ୍ତି। ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶୁଣାଣି ପାଇଁ ଉଭୟ ରାଜ୍ୟ ପକ୍ଷରୁ 15ଟି ପ୍ରସଙ୍ଗ ଦାଖଲ କରାଯାଇଥିଲା। ଟ୍ରିବ୍ୟୁନାଲରେ ଏହି ପ୍ରସଙ୍ଗର ପରବର୍ତ୍ତୀ ଶୁଣାଣି ଆସନ୍ତା 6 ତାରିଖକୁ ଧାର୍ଯ୍ୟ କରାଯାଇଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଯାଜପୁର ଜିଲ୍ଲାରେ ଖରିଫ ଓ ରବି ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମୀକ୍ଷା କରିଛନ୍ତି। ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥା, ଖାଦ୍ୟ ସୁରକ୍ଷା ଯୋଜନା, ଇ କେୱାଇସି ପଦକ୍ଷେପ ଆଦି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଜିଲ୍ଲାରୁ 1,15,500 କ୍ୱିଣ୍ଟାଲ ରବି ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା ଜିଲ୍ଲାରେ ନିର୍ମିତ ହେବାକୁ ଥିବା ହୋମିଓପାଥି ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆୟୁଷ ଅଧୀନସ୍ଥ ସରକାରୀ ହୋମିଓପାଥି ଏବଂ ଆୟୁର୍ବେଦ ଚିକିତ୍ସାଳୟଗୁଡ଼ିକରେ ସେବା ପ୍ରଦାନ ଏବଂ ଉନ୍ନୟନମୂଳକ ପଦକ୍ଷେପର ସମୀକ୍ଷା କରାଯାଇଛି। ଓଡ଼ିଶା ଜୁଡିସିଆଲ ସର୍ଭିସ ଓଜେଏସ୍ର ପ୍ରିଲିମ୍ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ନୂତନ ତାରିଖ ଧାର୍ଯ୍ୟ ପରେ ସୂଚନା ପ୍ରଦାନ କରାଯିବ ବୋଲି ଓଡ଼ିଶା ଲୋକସେବା ଆୟୋଗ ଓ ପିଏସ୍ସି ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି ପରୀକ୍ଷା ଜୁଲାଇ 5 ତାରିଖରେ ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଓପିଏସ୍ସି ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି। ଏଥିସହ ଆବେଦନ ପ୍ରକ୍ରିୟାର ସମୟସୀମା ମଧ୍ୟ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ଆଗାମୀ ରଥଯାତ୍ରା ପାଇଁ ରେଳବାଇର ପ୍ରସ୍ତୁତି ଏବଂ ପରିଚାଳନା ସମ୍ପର୍କିତ ଏକ ସମୀକ୍ଷା ବୈଠକ ପୁରୀ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଗମନାଗମନ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଛି। ଜାରି ରହିଥିବା ପ୍ରକଳ୍ପକୁ ରଥଯାତ୍ରା ପୂର୍ବରୁ ଶେଷ କରିବା ପାଇଁ ପ୍ରସ୍ତୁତି ଉପରେ ବୈଠକରେ ରେଳବାଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବନଖଣ୍ଡ ଅନ୍ତର୍ଗତ ନାୟକଗୁଡ଼ା ଅଞ୍ଚଳରେ ବନ ବିଭାଗ ପକ୍ଷରୁ 22ଟି କଇଁଛକୁ ଜବତ କରାଯାଇଛି। କଇଁଛଗୁଡ଼ିକୁ ବିକ୍ରି ପାଇଁ ଚାଲାଣ କରାଯାଉଥିବା ବେଳେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ 5ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଉପଯୋଗ ନେଇ ଏକ ମକ୍ଡ୍ରିଲ୍ ଗତକାଲି ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନେଇ ଏହି ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 1988 ପାଳନ କରାଯାଉଥିବା ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି, ନିଶାଦ୍ରବ୍ୟ ଓ ତମାଖୁ ଅଭ୍ୟାସକୁ ପ୍ରତିହତ କରିବା, ଆକର୍ଷଣର ପରଦାକୁ ଦୂରେଇ ଦେବା। ତମାଖୁରେ 7,000 ଅଧିକ ବିଷାକ୍ତ ପଦାର୍ଥ ରହିଛି। ସେଥିମଧ୍ୟରୁ 60ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ପୁରୀ ଶ୍ରୀମନ୍ଦିର ଛତିଶାନୀ ଯୋଗ ଏବଂ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୀଳାଦ୍ରି ଭକ୍ତନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଅପରାହ୍ନରେ ପ୍ରଥମେ ଛତିଶାନୀ ଯୋଗ ଏବଂ ପରେ ସନ୍ଧ୍ୟାରେ ନୀତି ସବ୍କମିଟି ବୈଠକ ଅନୁଷ୍ଠିତ ହେବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 5 ଦିନ ମଧ୍ୟରେ କେରଳମ୍ ଏବଂ ତାମିଲନାଡୁର କେତେକ ଅଞ୍ଚଳ ସ୍ପର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବ ଯୋଗୁଁ ରାଜ୍ୟର କେତେକ ଅଞ୍ଚଳରେ ଗତ 24 ଘଣ୍ଟା ମଧ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ତମାଖୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ ରାଉତ।
2: ଆଜି ମେ 31 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସମଗ୍ର ବିଶ୍ୱରେ ଆଜିର ଦିବସକୁ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଅଛି। ଆସନ୍ତୁ ଜାଣିବା ତମାଖୁ କ'ଣ ଏବଂ ଏହା ଆମର କି କି କ୍ଷତି କରେ। ଧୂଆଁପତ୍ରର ଗଛର ପତ୍ରରୁ ତମାଖୁ ଉତ୍ପାଦନ ହୋଇଥାଏ। ଆମ ଦେଶରେ ବହୁ ପ୍ରାଚୀନ କାଳରୁ ତମାଖୁ ପ୍ରଚଳନର ପ୍ରମାଣ ରହିଅଛି। 12ଶ ଶତାବ୍ଦୀ ସମୟରେ ତମାଖୁ ଏକ ଉପଭୋଗ୍ୟ ପଦାର୍ଥ ହିସାବରେ ବ୍ୟବହାର କରାଯାଉଥିଲା। ଏବେ ମଧ୍ୟ ଆମ ଦେଶରେ ବିଭିନ୍ନ ରୂପରେ ତମାଖୁ ବ୍ୟବହାର ହୋଇଥାଏ। ବିଡ଼ି, ସିଗାରେଟ୍, ସିଗାର, ଚୁରୁଟ, ପିକା, ହୁକା ଆଦି ଧୂଆଁ ହିସାବରେ ଗ୍ରହଣ କରାଯାଉଥିବା ବେଳେ ଗୁଡ଼ାଖୁ, ଗୁଣ୍ଡିପାନ, ଗୁଟ୍ଖା, ଖଇନି, ପୁଡ଼ିଆ, ମିଶ୍ରି ପ୍ରଭୃତି ଖାଇବା ପଦାର୍ଥ ଭାବେ ସେବନ କରାଯାଇଥାଏ ଏବଂ ନାଶ ନାକ ଦ୍ୱାରା ଆଘ୍ରାଣ କରାଯାଇଥାଏ। ତମାଖୁରେ ଥିବା ନିକୋଟିନ୍ ନାମକ ପଦାର୍ଥ ସାମୟିକ ଭାବେ ମନକୁ ପ୍ରଫୁଲ୍ଲ କରୁଥିବାରୁ ମଣିଷ ବାରମ୍ବାର ତମାଖୁ ବ୍ୟବହାର କରି ନିଶାଗ୍ରସ୍ତ ହୋଇପଡ଼େ। ଫଳରେ ତମାଖୁରେ ନିକୋଟିନ୍ ସହିତ ରହିଥିବା ପ୍ରାୟ 1200 ରାସାୟନିକ ପଦାର୍ଥ ମଣିଷର ଜିନ୍ ତଥା ଜୀବକୋଷକୁ ପ୍ରଭାବିତ କରି ନାନା ପ୍ରକାର ରୋଗ ସୃଷ୍ଟି କରେ। ବେଞ୍ଜପାଇରିନ୍, ଫେନଲ୍, ପୋଲୋନିୟମ୍, ପଟାସିୟମ୍, ଆର୍ସେନିକ୍ ଆଦି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରେ। ଆପଣମାନେ ଜାଣନ୍ତି, ଧୂମପାନ କରୁଥିବା ବ୍ୟକ୍ତି ଫୁସ୍ଫୁସ୍, ଗଳା, ଅଗ୍ନାଶୟ, ମୂତ୍ରାଶୟ ଆଦି କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ତମାଖୁ ସେବନ କରୁଥିବା ବ୍ୟକ୍ତି ମୁଖ ଗହ୍ୱର, ଜିହ୍ୱା, ଖାଦ୍ୟନଳୀ, ପାକସ୍ଥଳୀ, ବୃହଦନ୍ତ୍ର ଆଦି କର୍କଟ ରୋଗର ଶିକାର ହୋଇଥାନ୍ତି। କର୍କଟ ରୋଗ ବ୍ୟତୀତ ହୃଦରୋଗ, ରକ୍ତଚାପ, କାଶ, କଫ, ଶ୍ୱାସ ଆଦି ଫୁସ୍ଫୁସ୍ ରୋଗ, ପେଟମରା ଓ ଅମ୍ଳ ରୋଗ ଆଦି ବ୍ୟାଧି ତମାଖୁ ବ୍ୟବହାର ଯୋଗୁଁ ହୋଇଥାଏ। ଧୂମପାନ କଲେ ପୁରୁଷମାନେ ଯୌନ କ୍ଷମତା ହରାଇବା ସହିତ ମହିଳାମାନେ ଅନିୟମିତ ଋତୁସ୍ରାବର ଶିକାର ହୋଇଥାନ୍ତି। ଆଜିକାଲି ପରୋକ୍ଷ ଧୂମପାନ ଏକ ସମସ୍ୟା ରୂପେ ଦେଖାଦେଇଛି। ସାଧାରଣତଃ ଧୂମପାନ କରୁଥିବା ବ୍ୟକ୍ତି ଧୂମପାନ କରିବା ପରେ ବାୟୁମଣ୍ଡଳକୁ ଧୂଆଁ ଛାଡ଼ିଥାନ୍ତି, ଫଳରେ ସେହି ପରିବେଶରେ ଥିବା ଅନ୍ୟ ଲୋକ ବା ପିଲାମାନେ ଧୂଆଁ ମିଶା ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କଲେ ତାହାକୁ ପରୋକ୍ଷ ଧୂମପାନ କୁହାଯାଏ। ବୈଜ୍ଞାନିକ ଅନୁଧ୍ୟାନରୁ ଜଣାଯାଇଅଛି ଯେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପରି ପରୋକ୍ଷ ଧୂମପାନ କରୁଥିବା ବ୍ୟକ୍ତି ମଧ୍ୟ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବାକୁ ବାରଣ କରାଯାଇଅଛି। ଏହା ସହିତ ଆମ ସରକାର ବୈଧାନିକ ସତର୍କତା ଜାରି କରିଛନ୍ତି ଏବଂ ପ୍ରତି ସିଗାରେଟ୍ ଖୋଳ ଉପରେ ସତର୍କବାଣୀ ଲେଖାଯାଇଛି, ସିଗାରେଟ୍ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଆମ ସରକାର ପାନ, ଗୁଟ୍ଖା, ଗୁଡ଼ାଖୁ, ପୁଡ଼ିଆ ଆଦି ତମାଖୁ ଦ୍ରବ୍ୟ ଉପରେ କଟକଣା ଜାରି କରିଛନ୍ତି। ବିଦ୍ୟାଳୟ ପାଖରେ ତମାଖୁ ବିକ୍ରି ଦୋକାନ ରହିବ ନାହିଁ। ସର୍ବସାଧାରଣ ସ୍ଥାନରେ ଧୂମପାନ ଗ୍ରହଣୀୟ ନୁହେଁ। ଅଫିସ, ସିନେମା ହଲ୍, ମଲ୍ମାନଙ୍କରେ ଧୂମପାନ ପାଇଁ ସ୍ୱତନ୍ତ୍ର ସ୍ଥାନ ବା ଗୃହ ରହିବା ବିଧେୟ। ଏହିପରି ଅନେକ ନିୟମ ପ୍ରଣୟନ କରିବା ସତ୍ତ୍ୱେ ଏକ ସର୍ବେକ୍ଷଣରୁ ଜଣାଯାଇଅଛି ଯେ ଆମ ଦେଶରେ ପ୍ରାୟ 2 ନିୟୁତ ଲୋକ ତମାଖୁ ବ୍ୟବହାର କରୁଛନ୍ତି ଏବଂ ତହିଁରୁ ପ୍ରାୟ 90 ଜଣ ପ୍ରତି ଘଣ୍ଟାରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଧୂମପାନ ବା ତମାଖୁ ସେବନ ଯୋଗୁଁ ଶତକଡ଼ା 90% ଲୋକ ଫୁସ୍ଫୁସ୍ କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ଶତକଡ଼ା 35% ଲୋକ ହୃଦଘାତରେ ମୃତ୍ୟୁବରଣ କରିଥାନ୍ତି। ଆମ ରାଜ୍ୟରେ ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଏବଂ ତମାଖୁ ସେବନ ଯୋଗୁଁ ଏହି ରୋଗ ହୋଇଥାଏ। ଉଭୟ ପୁରୁଷ ଓ ମହିଳା କର୍କଟ ରୋଗରେ ପୀଡ଼ିତ ହୋଇଥାନ୍ତି। ସବୁ ପୁରୁଷ କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 50% ଏବଂ ସବୁ ମହିଳା କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 25% ତମାଖୁ ବ୍ୟବହାର କରିଥାନ୍ତି। ହିସାବ କରି ଦେଖାଯାଇଅଛି ଯେ କର୍କଟ ରୋଗ ଅର୍ଜନ କରିବା ପାଇଁ ତମାଖୁ ଦ୍ରବ୍ୟ କିଣିବାକୁ ଯେତିକି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ତାହାର 6 ଗୁଣରୁ ଅଧିକ ଟଙ୍କା କର୍କଟ ରୋଗର ଚିକିତ୍ସା ପାଇଁ ଦରକାର ହୋଇଥାଏ। ଅତଏବ ଆସନ୍ତୁ ଏଥର ସଚେତନ ହେବା ଏବଂ ତମାଖୁ ବର୍ଜନ କରି କର୍କଟ ତଥା ଅନ୍ୟାନ୍ୟ ରୋଗରୁ ନିଜକୁ ରକ୍ଷା କରିବା।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ତମାଖୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନ ରାଉତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ମ୍ୟାମାର ରାଷ୍ଟ୍ରପତିଙ୍କ ସକାରାତ୍ମକ ଭାବନାକୁ ପ୍ରଶଂସା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା, କହିଲେ ପ୍ରତିରକ୍ଷା ମନ୍ତ୍ରୀ। କୋପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍ଗ୍ ଗତକାଲି ବିହାରରେ ପହଞ୍ଚିବା ପରେ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ମ୍ୟାମାର ରାଷ୍ଟ୍ରପତି ବିହାରର ଗୟା ଗସ୍ତ କରିଥିଲେ ଏବଂ ମହାବୋଧି ମନ୍ଦିରରେ ପ୍ରାର୍ଥନା କରିଥିଲେ। ତାଙ୍କ ସହିତ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃବୃନ୍ଦଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ମ୍ୟାମାର ରାଷ୍ଟ୍ରପତି ହ୍ଲାଇଙ୍କ ଏହା ପ୍ରଥମ ଭାରତ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ସନ୍ଧ୍ୟାରେ ଶ୍ରୀ ହ୍ଲାଇଙ୍କୁ ସାକ୍ଷାତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ମ୍ୟାମାର ରାଷ୍ଟ୍ରପତିଙ୍କ ଦ୍ୱିପାକ୍ଷିକ ସହଯୋଗକୁ ନିର୍ବାଚନ ଆୟୋଗ ନୂଆଦିଲ୍ଲୀରେ ପରାମର୍ଶଦାତାଙ୍କ ଏକ ଜାତୀୟ ସମ୍ମିଳନୀ ଆୟୋଜନ କରିଛନ୍ତି। ଆୟୋଗର ଆଇନଗତ ଢାଞ୍ଚାକୁ ସୁଦୃଢ଼ କରିବା ଲାଗି ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ନିରପେକ୍ଷ ଭୋଟର ତାଲିକା ଦ୍ୱାରା ହିଁ ନିରପେକ୍ଷ ନିର୍ବାଚନ ସମ୍ଭବ ହୋଇଥାଏ। ଭୋଟର ତାଲିକା ସଂଶୋଧନ ଏବଂ ପ୍ରସ୍ତୁତିରେ ବୁଥସ୍ତରୀୟ ଅଧିକାରୀ ଏବଂ ଏଜେଣ୍ଟମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ଶ୍ରୀ କୁମାର ଆସାମ, କେରଳ, ପୁଡୁଚେରୀ, ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗରେ ସମ୍ପ୍ରତି ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ଉଚ୍ଚସ୍ତରୀୟ ପ୍ରତିଯୋଗିତା ଉପରେ ଆଲୋଚନା କରିଥିଲେ। ଦେଶର ବିଭିନ୍ନ ନ୍ୟାୟାଳୟରେ କମିଶନଙ୍କ ପ୍ରତିନିଧିତ୍ୱ କରିବାରେ ପରାମର୍ଶଦାତାଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏହି ସମ୍ମିଳନୀରେ ସୁପ୍ରିମକୋର୍ଟ ଏବଂ ଦେଶର ବିଭିନ୍ନ ହାଇକୋର୍ଟରେ କମିଶନଙ୍କ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ସ୍କାଏ କାଷ୍ଟ ବ୍ୟବସ୍ଥା ଆରମ୍ଭ କରାଯିବାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସ୍କାଏ କାଷ୍ଟ ଭଳି ଉନ୍ନତ ପାଣିପାଗ ନିରୀକ୍ଷଣ ବ୍ୟବସ୍ଥା କୁହୁଡ଼ି ଏବଂ ପ୍ରତିକୂଳ ପାଣିପାଗ ସମୟରେ ବିମାନ ଉଡ଼ାଣ ପରିଚାଳନାରେ ସହାୟକ ହେବ। ସେ କହିଛନ୍ତି, ଏହି ପ୍ରଯୁକ୍ତିବିଦ୍ୟା ଦେଶର ଅନ୍ୟାନ୍ୟ ବିମାନ ବନ୍ଦରରେ କାର୍ଯ୍ୟକାରୀ କରାଯିବ, ଯାହାଫଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ସହ ନିରାପଦ ଯାତ୍ରା ସମ୍ଭବ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଅପରେସନ୍ ସିନ୍ଦୁର ସମୟରେ ଭାରତୀୟ ନୌସେନା ପାକିସ୍ତାନ ନୌସେନାକୁ ଏହାର ବନ୍ଦର ମଧ୍ୟରେ ସୀମିତ ରଖିବାରେ ସଫଳ ହୋଇଥିଲା। ଲକ୍ଷ୍ନୌରେ ନୌସେନା ଶୌର୍ଯ୍ୟ ବାଟିକା ଉଦ୍ଘାଟନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି, ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଭାରତୀୟ ନୌସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ନୌସେନାକୁ ଆରବ ସାଗରରେ ମୁତୟନ କରାଯାଇଥିଲା, ଯାହାଫଳରେ ପ୍ରତିପକ୍ଷ ଉପରେ ଭାରତର ଚାପ ବୃଦ୍ଧି ପାଇଥିଲା। ସେ କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଗତବର୍ଷ ମେ ମାସ 5 ତାରିଖରେ ଅପରେସନ୍ ସିନ୍ଦୁର ଆରମ୍ଭ କରାଯାଇଥିଲା, ଯେଉଁଥିରେ ଭାରତୀୟ ସୈନ୍ୟମାନେ ପାକିସ୍ତାନ ଅଧିକୃତ କାଶ୍ମୀର ସମେତ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରି ସେଗୁଡ଼ିକୁ ନଷ୍ଟ କରିଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କହିଛନ୍ତି, ଭାରତୀୟ ନୌସେନା ଅପରେସନ୍ ସିନ୍ଦୁର ସମୟରେ ସମ୍ପୂର୍ଣ୍ଣ କ୍ଷମତା ପ୍ରଦର୍ଶନ କରିଥିଲା। ସେହି ଅଭିଯାନ କାଳରେ ନୌସେନା, ବାୟୁସେନା ଓ ସ୍ଥଳସେନା ମିଳିତ ଭାବେ ସମନ୍ୱୟପୂର୍ବକ କାର୍ଯ୍ୟ କରିଥିଲେ। ଆସନ୍ତା ମାସ 1ରୁ ଚଳିତ ବର୍ଷ ଅକ୍ଟୋବର 31 ପର୍ଯ୍ୟନ୍ତ ସରକାର କପା ଉପରେ ଆମଦାନୀ ସୀମା ଶୁଳ୍କକୁ ଅସ୍ଥାୟୀ ଭାବରେ ଛାଡ଼ କରିଛନ୍ତି। କେନ୍ଦ୍ର ବୟନ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, କପା ଚାଷୀଙ୍କ ସ୍ୱାର୍ଥ ଏବଂ କପା ମୂଲ୍ୟ ଶୃଙ୍ଖଳକୁ ବିଚାରକୁ ନିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଏହି ରିହାତି ଫଳରେ ବୟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ କପା ଉପଲବ୍ଧତା ସୁନିଶ୍ଚିତ କରାଯିବା ସହ ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଏହା ସହାୟକ ହେବ। ସୀମା ଶୁଳ୍କ ହ୍ରାସ ଫଳରେ ଭାରତୀୟ ବୟନ ଶିଳ୍ପ ଆନ୍ତର୍ଜାତିକ ବଜାରରେ ଦୃଢ଼ ପ୍ରତିଯୋଗିତା କରିପାରିବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ କୃଷକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବ ବୋଲି ମନ୍ତ୍ରଣାଳୟ କହିଛି। ଇବୋଲା ସଂକ୍ରମଣକୁ ଦୃଷ୍ଟିରେ ରଖି ଯେଉଁ ଦେଶଗୁଡ଼ିକ କଙ୍ଗୋ ଗଣରାଜ୍ୟ ଏବଂ ଉଗାଣ୍ଡାକୁ ଯାତ୍ରା ପ୍ରତିବନ୍ଧକ ଜାରି କରିଛନ୍ତି, କିମ୍ବା ସୀମା ବନ୍ଦ ରଖିଛନ୍ତି ସେହି ଦେଶଗୁଡ଼ିକ ସେମାନଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧନମ୍ ଘେବ୍ରିସିୟସ୍ କହିଛନ୍ତି। ସେ କହିଛନ୍ତି

0: ଭଳି ପ୍ରତିବନ୍ଧକ ଜାରି କରିବା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ସହାୟତା କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ 900ରୁ ଅଧିକ ଇବୋଲା ମାମଲା ଚିହ୍ନଟ ହୋଇଥିବା ବେଳେ 220ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଉଗାଣ୍ଡାରେ ଇବୋଲା ସଂକ୍ରମଣରେ ପୀଡ଼ିତ 9 ଜଣଙ୍କ ମୃତ୍ୟୁ ହୋଇଛି। ଏହି ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା କିମ୍ବା ଚିକିତ୍ସା ବ୍ୟବସ୍ଥା ନଥିବାରୁ ସମୟୋଚିତ ଭାବେ ଉନ୍ନତମାନର ଡାକ୍ତରୀ ଯତ୍ନ ଯୋଗାଇଦେଲେ ରୋଗରୁ ଉପଶମ ମିଳିବ ବୋଲି କୁହାଯାଇଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ପାକିସ୍ତାନ ଆଇଏସ୍ଆଇ ମୁମ୍ବାଇ ଅଣ୍ଡରୱାର୍ଲଡ ନେଟୱାର୍କର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା 8 ଜଣ ଅଭିଯୁକ୍ତକୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସିପି ଅନିଲ ଶୁକ୍ଲା କହିଛନ୍ତି, ଅଭିଯୁକ୍ତମାନଙ୍କୁ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ସେ କହିଛନ୍ତି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପୁଣେରୁ ଗିରଫ କରାଯାଇଥିବା ସେ କହିଛନ୍ତି। ଆଇପିଏଲ୍ କ୍ରିକେଟରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ 2026 ସିଜିନ୍ର ଫାଇନାଲରେ ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। 7:30 ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ଦ୍ୱିତୀୟ ଆଇପିଏଲ୍ ଟାଇଟଲ୍ ପାଇଁ ଲକ୍ଷ୍ୟ ରଖିଛନ୍ତି। ଗୁଜରାଟ ଟାଇଟନ୍ସ 2022 ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ କରିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2025 ଏହି ଟ୍ରଫି ହାସଲ କରିଥିଲା। ମହିଳା କ୍ରିକେଟରେ ଗତକାଲି ରାତିରେ ବ୍ରିଷ୍ଟଲରେ ଅନୁଷ୍ଠିତ ଦ୍ୱିତୀୟ T20 ଆନ୍ତର୍ଜାତିକ ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ 26 ରନ୍ରେ ଭାରତକୁ ପରାସ୍ତ କରିଛି। 3 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ 1-1 ସମାନ ରହିଛି। ସିରିଜର ତୃତୀୟ ଏବଂ ଶେଷ T20 ଆସନ୍ତା ମଙ୍ଗଳବାର ଟାଉନ୍ଟନ୍ରେ ଖେଳାଯିବ। ଗୁଜରାଟର ଭଲସାଡ ଜିଲ୍ଲାର 18 ବର୍ଷୀୟ ରାହୁଲ ଜାଖଡ଼ ହଂକଂରେ ଅନୁଷ୍ଠିତ 22ତମ ଏସୀୟ 20 ବର୍ଷରୁ କମ୍ ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଡେକାଥଲନ୍ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 20 ବର୍ଷରୁ କମ୍ ବୟସ ବର୍ଗରେ ସେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ପାଣିପାଗ ବିଭାଗ କେରଳ, ତାମିଲନାଡ଼ୁ ଓ ପୁଡୁଚେରୀରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଓଡ଼ିଶା, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ମ୍ୟାମାର ରାଷ୍ଟ୍ରପତିଙ୍କ ସକାରାତ୍ମକ ଭାବନାକୁ ପ୍ରଶଂସା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା, କହିଲେ ପ୍ରତିରକ୍ଷା ମନ୍ତ୍ରୀ। କପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପ୍ରଚାର କରୁଛୁ ଶିଶୁ ରାଜ୍ୟ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା 90 ବର୍ଷରେ ଆକାଶବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା। ତେବେ କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବା ପୂର୍ବରୁ ନେଇଯିବା କିଛି ସମୟର ବିଜ୍ଞାପନ ବିରତି।
2: ଶ୍ରୋତାବନ୍ଧୁ, ଆପଣ ଜାଣନ୍ତି କି ଆମ ରାଉରକେଲା ସହରର ଜଣେ ସୁନାମ ପରିଚିତ ଭଲିବଲ୍ ଖେଳାଳି ସସ୍ମିତା ଦାସ, ଯିଏକି ଏବେ ଜାତୀୟ ସ୍ତରରେ ରେଫି ରୂପେ କାର୍ଯ୍ୟରତ, ଆଉ ଏହା ରାଉରକେଲା ସହର ପାଇଁ ଏକ ଗର୍ବ ଗୌରବର କଥା। ଆମ ରାଉରକେଲା ସହର ମଧ୍ୟ ଖେଳ ଜଗତରେ କିଛି କମ୍ ନୁହଁ। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे

0: ଏବେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
0: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
5: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
0: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
5: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
0: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 870-001-4242।
5: ହଁ, 870-001-4242।
0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ପିଲାଏ ତମେ ମାନେ କାର୍ଯ୍ୟକ୍ରମ ଶୁଣୁଛ 102.6 ମେଗାହର୍ଜ ଯୋଗେ। ହଁ ପିଲେ, ଏହି 102.6 FM ମାନେ ଆକାଶବାଣୀ ରାଉରକେଲା କେନ୍ଦ୍ରର ଏହି ଶିଶୁରାଇଜ କାର୍ଯ୍ୟକ୍ରମକୁ ସ୍ୱାଗତ ତମମାନଙ୍କୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଆଉ ଉପସ୍ଥାପନାରେ ମୁଁ ତମମାନଙ୍କର ଅତି ଆପଣାର ସରିତା ଅପା। ଜାଣିଛ ପିଲାମାନେ, ଆମ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ତାକୁ ଅନେକ ଅନେକ ଶୁଭେଚ୍ଛା। ହଁ ପିଲାଏ, ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ସୂଚନା ମୂର୍ଚ୍ଛନାର କୁହୁକମୁଣି ହେଉଛି ଆମ ଆକାଶବାଣୀ। ଚିନ୍ତା ଓ ଚେତନାର ଦିଗବାରିଣୀ ହେଉଛି ଆମ ଆକାଶବାଣୀ। ରାଜ୍ୟର ଯେତେ କଳା ସଂସ୍କୃତିକୁ ଏହି ଆକାଶବାଣୀ ତା ପାଖରେ ସାଇତି ରଖିଛି। ଦାସକାଠିଆ, ଖଞ୍ଜଣୀ ଭଜନ ଓ କେନ୍ଦ୍ରା

ସଂସ୍କୃତି ଏହି ଆକାଶବାଣୀ ଦ୍ୱାରା ହିଁ ପ୍ରଚାରିତ ହୋଇଥାଏ। ପରମ୍ପରା, ରୀତିନୀତି, ଚାଲିଚଳଣି ଆଦି ଶ୍ରୋତାର ମନକୁ ଛୁଇଁଲା ଭଳି ଯୁଗ ସହ ତାଳ ଦେଇ ନୂଆ ମାଧୁର୍ଯ୍ୟ ଭରା କାର୍ଯ୍ୟକ୍ରମକୁ ଏହି ଆକାଶବାଣୀ ହିଁ ପରିବେଷଣ କରିଥାଏ। ହଁ ପିଲାମାନେ, ସଂସ୍କୃତି, ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ହେଉଛି ଆକାଶବାଣୀ।

ଆଚ୍ଛା ପିଲାମାନେ, କହିଲ ଦେଖି, ତୁମେମାନେ ତୁମ ମା, ବାପା ଓ ଗୁରୁଜନମାନଙ୍କୁ ସମ୍ମାନ ଓ ଭକ୍ତି ଦେଖାଅ କି ନାହିଁ? ପିଲାମାନେ, ତୁମେମାନେ ଖାଲି ଜୁହାର କିମ୍ବା ତାଙ୍କ ଡାକ ଶୁଣିଦେଲେ ଯେ ତାଙ୍କୁ ଭକ୍ତି ଓ ସମ୍ମାନ ଦେଖାଇବା ହେଇଯାଏ, ତାହା ନୁହେଁ। ତାଙ୍କୁ ଜୁହାର କରିବା ସହିତ ତାଙ୍କ ଡାକ ଅବଜ୍ଞା ନ କରିବା, ତାଙ୍କ ଆଶାକୁ ଫଳପ୍ରାପ୍ତି କରାଇବା, ଘରେ ଶାନ୍ତି ବଜାୟ ରଖିବା, ଏମିତି ଅନେକ କିଛି କାମ କଲେ ଯାଇ ଆମେ ତାଙ୍କ ଆଶୀର୍ବାଦରେ ଜୀବନରେ ସଫଳ ହେଇପାରିବା। ସେମାନେ ହେଉଛନ୍ତି ଆମ ପାଇଁ ଭଗବାନ।

ପିଲାମାନେ ବିଶ୍ୱ ତମାଖୁହୀନ ଦିବସ ପ୍ରତି ବର୍ଷ ମେ 31 ତାରିଖରେ ପୃଥିବୀ ସାରା ପାଳନ କରାଯାଇଥାଏ। ଏହା 24 ଘଣ୍ଟା ଧରି ପୃଥିବୀରେ ତମାଖୁର ବ୍ୟବହାରକୁ ପୂରାପୂରି ବନ୍ଦ କରିବା ଲକ୍ଷ୍ୟରେ କରାଯାଇଥାଏ। ଏହା ଆହୁରି ମଧ୍ୟ ସ୍ୱାସ୍ଥ୍ୟ ଉପରେ ବିଶ୍ୱରେ ତମାଖୁର ଖରାପ ପ୍ରଭାବ ଉପରେ ଜନସଚେତନତା ତିଆରି କରିବାକୁ ପାଳନ କରାଯାଇଥାଏ, ଯାହା ଏବେ ପୃଥିବୀରେ ବାର୍ଷିକ 54 ଲକ୍ଷ ମରଣର କାରଣ ସାଜିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ 1987 ମସିହାରେ ବିଶ୍ୱ ତମାଖୁହୀନ ଦିବସ ପ୍ରଥମ କରି ଆରମ୍ଭ କରିଥିଲେ। ଗତ 20 ବର୍ଷ ଧରି ଏହି ଦିବସ ସରକାର, ସାମାଜିକ ସ୍ୱାସ୍ଥ୍ୟ ସଂଗଠନ, ଧୂମପାନକାରୀ, ତମାଖୁ ଚାଷୀ ଓ କାରଖାନାମାନେ ଏହି ଦିବସ ସପକ୍ଷ ଓ ବିପକ୍ଷରେ ମତ ଦେଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପାଳନ କରାଯାଉଥିବା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ, ବିଶ୍ୱ ଏଡ୍ସ ଦିବସ ଓ ବିଶ୍ୱ ରକ୍ତଦାନକାରୀ ଦିବସ ଆଦି ସ୍ୱାସ୍ଥ୍ୟ ସଚେତନତା ଦିବସମାନଙ୍କ ମଧ୍ୟରୁ ବିଶ୍ୱ ତମାଖୁହୀନ ଦିବସ ଅନ୍ୟତମ।

ଜାଣିଛ ପିଲାମାନେ, ଦୁଗ୍ଧକୁ ଏକ ବିଶ୍ୱସ୍ତରୀୟ ଖାଦ୍ୟ ଭାବରେ ମହତ୍ତ୍ୱ ପ୍ରଦାନ କରିବା ପାଇଁ ସଂଯୁକ୍ତ ରାଷ୍ଟ୍ର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ବିଶ୍ୱ ଦୁଗ୍ଧ ଦିବସର ପରିକଳ୍ପନା କରାଯାଇଥିଲା। ଏହି ଅନ୍ତର୍ଜାତୀୟ ଦିବସ 2001 ପ୍ରତି ବର୍ଷ ଜୁନ୍ ମାସ 1 ପାଳନ କରାଯାଇଆସୁଅଛି। ଦୁଗ୍ଧ ତଥା ଦୁଗ୍ଧଜନିତ ଅନ୍ୟାନ୍ୟ ସମସ୍ତ ଖାଦ୍ୟ ଏହି ଉଦ୍ୟୋଗ ସହିତ ଜଡ଼ିତ କାର୍ଯ୍ୟକଳାପ ପ୍ରତି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରାଇବା ପାଇଁ ଏହି ଦିନଟି ଉଦ୍ଦିଷ୍ଟ। ହଁ ପିଲେ, ବିଶ୍ୱ ଦୁଗ୍ଧ ଦିବସକୁ ପ୍ରଥମେ 2001 ସଂଯୁକ୍ତ ରାଷ୍ଟ୍ର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ମନୋନୀତ କରାଯାଇଥିଲା। ଜୁନ୍ ମାସ 1 ଏଥିନିମତ ଚୟନ କରିବାର ଏକ କାରଣ ହେଉଛି, ସେହି ବର୍ଷ ମଧ୍ୟରେ ବିଶ୍ୱର ଅନେକ ଦେଶ ଏକ ଦୁଗ୍ଧ ଦିବସ ପାଳନ କରିଆସୁଥିଲେ। ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେବା, ଦୁଗ୍ଧର ପୌଷ୍ଟିକ ଗୁଣ ବିଷୟରେ ସଚେତନତା ସୃଷ୍ଟି କରିବା ତଥା ଏହି କ୍ଷେତ୍ରରେ ଜୀବିକା ଉପାର୍ଜନ କରୁଥିବା ବ୍ୟକ୍ତିବିଶେଷ ତଥା ସମ୍ପ୍ରଦାୟଙ୍କ ସହାୟତା କରିବା। ସଂଯୁକ୍ତ ରାଷ୍ଟ୍ର ଖାଦ୍ୟ ଏବଂ କୃଷି ସଂଗଠନର ସଂଗୃହୀତ ତଥ୍ୟରୁ ଜଣାଯାଏ ଯେ ଦୁଗ୍ଧଜନିତ ଅନ୍ୟାନ୍ୟ ଉତ୍ପାଦ କ୍ଷେତ୍ର ଦ୍ୱାରା 1 ବିଲିୟନ୍ ଅଧିକ ଲୋକଙ୍କର ଜୀବିକା ସଂଶ୍ଲିଷ୍ଟ। ବିଶ୍ୱରେ 6 ବିଲିୟନ୍ ଅଧିକ ଲୋକ ଦୁଗ୍ଧ ତଥା ଦୁଗ୍ଧଜାତ ଖାଦ୍ୟ ଖାଉଛନ୍ତି। ହଁ ପିଲେ, ଏହି ଜାତୀୟ ଖାଦ୍ୟ ଦର୍ଶାଏ ଯେ କ୍ଷୀର ଏକ ବିଶ୍ୱସ୍ତରୀୟ ଖାଦ୍ୟ ଅଟେ।

ଦକ୍ଷତା, ନିର୍ଭରଯୋଗ୍ୟତା ଓ ସୁଲଭ ଦର ଏବଂ ପରିବେଶ ସୁରକ୍ଷା ଦିଗରେ ଥିବା ଅବଦାନକୁ ସ୍ୱୀକାର କରାଯାଇଥାଏ। ଆମେରିକୀୟ ପ୍ରଫେସର ଲେସ୍ ଜେକ୍ ସିବିଲସ୍ମି ନିଜେ ପଢ଼ାଉଥିବା ସମାଜ ବିଜ୍ଞାନ ଶ୍ରେଣୀରୁ ବିଶ୍ୱ ସାଇକେଲ ଦିବସ ପାଇଁ ଅଭିଯାନ ଆରମ୍ଭ କରିଥିଲେ। କ୍ରମେ ତୁର୍କମେନିସ୍ତାନ ଓ ବିଶ୍ୱର ଅନ୍ୟ 56 ଦେଶରେ ଏହି ଅଭିଯାନ ପ୍ରତି ସମର୍ଥନ ମିଳିଥିଲା। ବିଶ୍ୱ ସାଇକେଲ ଦିବସର ଧଳା ଓ ନୀଳ ଲୋଗୋ ଆଇଜାକ୍ ଫେଲ୍ଡଙ୍କ ପରିକଳ୍ପନା ଥିଲା। ଏଥିସହିତ ଜଡ଼ିତ ଆନିମେସନ୍ କାମ କରିଥିଲେ ପ୍ରଫେସର ଜନ୍ ଏ ସ୍ୱାନସନ୍। ଏହି ଲୋଗରେ ସାଇକେଲ ଚାଳକମାନଙ୍କ ବିଶ୍ୱବ୍ୟାପୀ ସାଇକେଲ ଚାଳନା ଦର୍ଶାଯାଇଥାଏ। ଲୋଗର ନିମ୍ନରେ ଏକ ହାସ୍ଟ୍ୟାଗ୍ରେ ଜୁନ୍ 3 ବିଶ୍ୱ ସାଇକେଲ ଦିବସ ଲେଖାଯାଇଥାଏ। ସମସ୍ତ ମାନବ ଜାତିର ସେବାରେ ସାଇକେଲ, ଏହି ଲୋଗର ମୁଖ୍ୟ ସନ୍ଦେଶ ରହିଥାଏ। ହଁ ପିଲେ, ବର୍ତ୍ତମାନର ନୀଳ ଓ ଧଳା ଲୋଗୋ ମଧ୍ୟ ଆଇଜାକ୍ ଫେଲ୍ଡଙ୍କ ପରିକଳ୍ପନା ଓ ପ୍ରଫେସର ଜନ୍ ଏ ସ୍ୱାନସନ୍ଙ୍କ ଆନିମେସନରେ ସଜ୍ଜିତ। ବିଶ୍ୱ ସାଇକେଲ ଦିବସ ସମଗ୍ର ବିଶ୍ୱରେ ପାଳିତ ହୋଇଥାଏ। ମାନବ ବିକାଶ ଓ ଅଗ୍ରଗତିର ପ୍ରତୀକ ଭାବରେ ପରିଗଣିତ ସାଇକେଲ ସହନଶୀଳତା, ପାରସ୍ପରିକ ବୁଝାମଣା, ସମ୍ମାନ ଓ ବିଶ୍ୱଶାନ୍ତି ଆଦି ମାନବୀୟ ଗୁଣ ଆଦିକୁ ପ୍ରୋତ୍ସାହିତ କରିଥାଏ। ସାଇକେଲ ପୁଣି ସ୍ଥାୟୀ ପରିବହନ, ଅନବରତ ଉତ୍ପାଦନ ଓ ବ୍ୟବହାର ଏବଂ ପରିବେଶ ସୁରକ୍ଷାର ପ୍ରତୀକ ଭାବରେ ମଧ୍ୟ ଦେଖାଯାଇଥାଏ। ବିଶ୍ୱ ସାଇକେଲ ଦିବସକୁ ବର୍ତ୍ତମାନ ଟାଇପ୍ 1 ଓ ଟାଇପ୍ 2 ମଧୁମେହ ପୀଡ଼ିତଙ୍କ ସୁସ୍ଥ ଜୀବନଶୈଳୀ ସହିତ ଯୋଡ଼ାଯାଇଛି।

ପିଲାଏ, ତୁମେମାନେ ତ ଜାଣିଛ ପ୍ରତି ବର୍ଷ ଜୁନ୍ ମାସ 5 ତାରିଖରେ ପାଳନ କରାଯାଇଥାଏ ବିଶ୍ୱ ପରିବେଶ ଦିବସ। ହଁ ପିଲେ, ପରିବେଶ ପ୍ରତି ସକାରାତ୍ମକ ଜନଜାଗୃତି ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ। ଏହି ଦିବସ ପାଳନ ସଂଯୁକ୍ତ ରାଷ୍ଟ୍ରସଂଘର ପରିବେଶ କାର୍ଯ୍ୟକ୍ରମର ଅନ୍ତର୍ଗତ। ଏହି ଦିନ ମାନବୀୟ ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ବୈଠକ ବସିଥିଲା। ଏହା ସଂଯୁକ୍ତ ରାଷ୍ଟ୍ରସଂଘର ଆସେମ୍ବ୍ଲି ଦ୍ୱାରା 1972ରେ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ ବିଶ୍ୱ ପରିବେଶ ଦିବସ 1973 ମସିହାରେ ପାଳନ କରାଯାଇଥିଲା, କିନ୍ତୁ ଏହା ପରଠାରୁ 1971 ମସିହାର ଜୁନ୍ ମାସର 5 ତାରିଖର ସପ୍ତାହକୁ ମନେ ପକାଇ ଏହି ଦିନଟି ବିଶ୍ୱର ବିଭିନ୍ନ ସହରରେ ପ୍ରତି ବର୍ଷ ଜୁନ୍ ମାସ 5 ତାରିଖରେ ଏକ ନୂଆ ବିଷୟବସ୍ତୁକୁ ନେଇ ପାଳନ କରାଯାଇଥାଏ। ହଁ, ଏହି ଦିନ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଋତୁ ଥାଏ ଓ ଦକ୍ଷିଣ ଗୋଲାର୍ଦ୍ଧରେ ବର୍ଷା।

ପିଲାମାନେ ଆଜି ଜଣା ଅଜଣା କଥାରେ ତମମାନଙ୍କ ପାଇଁ ରହିଛି ତରଭୁଜ ବିଷୟରେ କିଛି କଥା। ଜାଣିଛ ପିଲାମାନେ, ତରଭୁଜର ଚାଷ ସର୍ବପ୍ରଥମେ ଚୀନ ଓ ମିଶର ଦେଶରେ ପ୍ରାୟତଃ ହଜାର ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ହଁ, ଏହି ଫଳରେ ପ୍ରୋଟିନ, ଫାଇବର, ଭିଟାମିନ୍ ଏ, କାର୍ବୋହାଇଡ୍ରେଟ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ ଭଳି ଫସ୍ଫରସ୍ ମଧ୍ୟ ପ୍ରଚୁର ମାତ୍ରାରେ ରହିଛି। ଏବେ ଜାଣିବା ଆସ ପିଲାଏ, ଏହାକୁ ଖାଇବା ଦ୍ୱାରା ଆମ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ। ପ୍ରଥମଟି ହେଉଛି, ତରଭୁଜକୁ ଖାଇବା ଦ୍ୱାରା ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଏଥିରେ

0: ଆମିନୋ ଏସିଡ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଥିବାରୁ ଏହା ଆମ ବ୍ଲଡ୍ ଭେସେଲ୍ସ ମାନେ ରକ୍ତବାହିକା ଗୁଡ଼ିକୁ ସୁସ୍ଥ ରଖିବା ସହ ରକ୍ତ ସଞ୍ଚାଳନକୁ କଣ୍ଟ୍ରୋଲ କରିଥାଏ। ତାପରେ ହେଉଛି ଏହି ଫଳରେ ସିଣ୍ଟ୍ରୋଲିନ୍ ନାମକ ଏକ ତତ୍ତ୍ୱ ରହିଥିବାରୁ ଏହା ଓଜନ ହ୍ରାସ ବା ଓଜନକୁ ନିୟନ୍ତ୍ରଣରେ ରଖିଥାଏ। ତାହା ସହିତ ଖରାପ କୋଲେଷ୍ଟ୍ରୋଲକୁ ମଧ୍ୟ ବଢ଼ିବାକୁ ଦେଇନଥାଏ। ଏଥିରେ 90% ପାଣି ରହିଥିବାରୁ ଏହା ଆମ ଶରୀରରେ ଖରାପ ଚର୍ବିକୁ ଜନ୍ମ ହେବାକୁ ଦେଇନଥାଏ। ଦ୍ୱିତୀୟଟି ହେଲା ପିଲେ ତରଭୁଜରେ ନେଚୁରାଲ ସୁଗାର ମାନେ ପ୍ରାକୃତିକ ମିଠାସ ଖଣିଜ ପଦାର୍ଥ ଓ ଲବଣ ଅଂଶ ରହିଥିବାରୁ ଏହା ଆମ ଶରୀରକୁ ଡିହାଇଡ୍ରେଟ ମାନେ ଜଳୀୟ ଅଂଶ ଶୁଖିବାକୁ ଦେଇନଥାଏ। ତାପରେ ହେଉଛି ପିଲେ ଏଥିରେ ବିଟା କ୍ୟାରୋଟିନ୍ ନାମକ ଏକ ପୋଷକ ତତ୍ତ୍ୱ ରହିଥିବାରୁ ଏହା ଆମ ଆଖିକୁ ସୁସ୍ଥ ରଖିବା ସହ ଆଖିରେ ମୋତିଆବିନ୍ଦୁ ଓ ନାଇଟ୍ ବ୍ଲାଇଣ୍ଡନେସ୍ ମାନେ ଅନ୍ଧାରକଣା ହେବାକୁ ଦେଇନଥାଏ। ତୃତୀୟଟି ହେଲା ପିଲେ ତରଭୁଜକୁ ଖାଇବା ଦ୍ୱାରା ଏହା ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ଏହା ଆମ ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତାପରେ ହେଉଛି ପିଲାମାନେ ବୈଜ୍ଞାନିକଙ୍କ ମତରେ ଯେଉଁମାନେ ଡିପ୍ରେସନରେ ଥାଆନ୍ତି ବା କୌଣସି ମାନସିକ ଚିନ୍ତା ଲାଗି ରହିଥାଏ ସେମାନଙ୍କ ଶରୀରରେ ଭିଟାମିନ B6ର ଅଭାବ ଦେଖାଦେଇଥାଏ। ତରଭୁଜ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଚତୁର୍ଥଟି ହେଲା ପିଲାମାନେ ଏହି ଫଳରେ ପୋଟାସିୟମ ଅଧିକ ମାତ୍ରାରେ ଥିବାରୁ ଏହା ଆମ ହାର୍ଟକୁ ସୁସ୍ଥ ରଖିବାରେ ସବୁବେଳେ ସାହାଯ୍ୟ କରିଥାଏ। ତାପରେ ହେଉଛି ଏଥିରେ ବିଟା କ୍ୟାରୋଟିନ୍ ଭିଟାମିନ୍ ଏ ଓ ଲାଇକୋପିନ୍ ନାମକ ଏକ ଆଣ୍ଟି ଅକ୍ସିଡ଼ାଣ୍ଟ ଥିବାରୁ ଏହା ଆମ ଶରୀରରେ କ୍ୟାନ୍ସର କୋଷକୁ ବଢ଼ିବାକୁ ଦେଇନଥାଏ। ପଞ୍ଚମଟି ହେଲା ପିଲାଏ ତରଭୁଜକୁ ଖାଇବା ଦ୍ୱାରା ଏହା ଆମ ଶରୀରର ଏନର୍ଜିକୁ ବଢ଼ାଇଥାଏ। ତାପରେ ହେଉଛି ଏସିଡ଼ିଟି ଗ୍ୟାସ ବା ଛାତିରେ ଜଳାପୋଡ଼ାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରେ। ଏହା ବ୍ୟତୀତ କୋଷ୍ଠକାଠିନ୍ୟ ମଧ୍ୟ ଦୂର କରିଥାଏ। ଏବେ ଜାଣିବା ଆସ ପିଲାଏ ତରଭୁଜକୁ କେଉଁ ସମୟରେ ଖାଇବା ଉଚିତ। ଏହି ଫଳକୁ ସକାଳେ ବା ସନ୍ଧ୍ୟା ପୂର୍ବରୁ ଖାଇବା ଉଚିତ। ଏହାକୁ ତମେ ଜୁସ୍ କରିକି ମଧ୍ୟ ପିଇପାରିବ। ଜାଣିଲ ତ ପିଲେ ତରଭୁଜର ଉପକାରିତା ବିଷୟରେ। ପିଲାମାନେ ତୁମେମାନେ ତ ଜାଣିଛ ସ୍ୱାସ୍ଥ୍ୟ ହିଁ ସମ୍ପଦ। ତେଣୁ ପିଲାମାନେ ଆମେ ଆମ ସ୍ୱାସ୍ଥ୍ୟକୁ ଠିକ୍ ରଖିବାକୁ ଚେଷ୍ଟା କରିବା। ଗୋଟିଏ କଥା ଜାଣିଛ ପିଲାମାନେ, ଦେହକୁ ସୁସ୍ଥ ରଖିବାକୁ ହେଲେ ପାହାଚ ଚଢ଼ିବା ହେଉଛି ଗୋଟିଏ ଭଲ ବ୍ୟାୟାମ। ହଁ ପିଲେ, ନିଜକୁ ଫିଟ୍ ରଖିବାକୁ ଚାହୁଁଥିଲେ ଖାଦ୍ୟ ପାନୀୟ ବାବଦରେ ସତର୍କତା ସହ ନିୟମିତ ଭାବେ ବ୍ୟାୟାମ କସରତ କରିବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ସିନେ ତାରକାମାନେ ଓଜନ ନିୟନ୍ତ୍ରଣରେ ରଖିବାକୁ ପ୍ରତିଦିନ କସରତ କରିଥାନ୍ତି। ଆଉ ଏହି କସରତ ବା ବ୍ୟାୟାମ ମଧ୍ୟରେ ଗୋଟିଏ ବ୍ୟାୟାମ ହେଉଛି ପାହାଚ ଚଢ଼ିବା ଓ ଓହ୍ଲେଇବା। ହଁ ପିଲେ, ଏହି ସହଜ କସରତ ପାଇଁ ଜିମ୍ କିମ୍ବା ଅନ୍ୟ କୌଣସି ପ୍ରକାର ସରଞ୍ଜାମର ଆବଶ୍ୟକତା ନାହିଁ। ୱାଶିଂଟନ ଗବେଷକ ଦଳ ମଧ୍ୟ କହିଛନ୍ତି ତୁମକୁ ଶୀଘ୍ର ଥକା ଲାଗୁଥିଲେ କିମ୍ବା କୌଣସି କାମ କରିବାକୁ ଇଚ୍ଛା ହେଉଥିଲେ ପ୍ରତିଦିନ 5-6 ଥର ପାହାଚରେ ଯିବା ଆସିବା କର। ଦେଖିବ ସମୟକ୍ରମେ ଏହି ଅଭ୍ୟାସ ଦ୍ୱାରା ତୁମକୁ ଫୁର୍ତ୍ତି ଲାଗିବ। ପିଲାମାନେ ଆଜି ଆସନା ୱାଇଲ୍ଡ ଏନିମଲ୍ସ ନେମ୍ ବା ବନ୍ୟ ଜନ୍ତୁଙ୍କର ନାମ ଇଂରାଜୀରେ କହି ଶିଖିବା ଓ ଲେଖି ଶିଖିବା। ELEPHANT ଏଲିଫେଣ୍ଟ, LION ଲାୟନ, TIGER ଟାଇଗର, BEAR ବିୟର, DEER ଡିୟର, WOLF ଉଲ୍ଫ, JACKALE ଜ୍ୟାକଲ, MONKEY ମଙ୍କି, FOX ଫକ୍ସ, KANGAROO କଙ୍ଗାରୁ, CHEETAH चिता, GIRAFFE जिराफ, ZEBRA जेब्रा, HYENA हायना, GORILLA गोरिला। ପିଲାମାନେ ଆଜି ଆସ ବିସର୍ଗ ଲଗାଇ କେତୋଟି ଶବ୍ଦ ଗଠନ କରି ଶିଖିବା ଓ ଲେଖି ଶିଖିବା। ହଁ ପିଲାମାନେ, ବିସର୍ଗ ଲାଗିଲେ ଉଚ୍ଚାରଣ ହ ହେବ। ଯେମିତି ନରେ ହର୍ଷେଇକାର ବିସର୍ଗ, ତାଲବେଶରେ ବ ଫଳା, ଆକାର ଦନ୍ତେଶ ନିଶ୍ୱାସ, ଓ ହରେ ଓକାର ବିସର୍ଗ ଓହୋ, ଆ ହରେ ଆକାର ବିସର୍ଗ ଆହା, ଦରେ ହର୍ଷକାର ବିସର୍ଗ ଖ ଦୁଃଖ, ଦରେ ହର୍ଷକାର ବିସର୍ଗ ଖରେ ହର୍ଷେକାର ନରେ ଦୀର୍ଘଇକାର ଦୁଃଖିନୀ, ନରେ ହର୍ଷେକାର ବିସର୍ଗ ଦନ୍ତେଶ ହରେ ଆକାର ୟ ନିଃସହାୟ, ଦରେ ହର୍ଷକାର ବିସର୍ଗ ଖରେ ଦୀର୍ଘଇକାର ଦୁଃଖୀ, ଦରେ ହର୍ଷକାର ବିସର୍ଗ ଦନ୍ତେଶରେ ଆକାର ହ ସ ଦୁଃସାହସ, ଘ ଟରେ ବିସର୍ଗ ଘଟ, ଗ ଜରେ ବିସର୍ଗ ଗଜ, ବରେ ଆକାର ବା ଳ, କରେ ବିସର୍ଗ ବାଳକ, ଦରେ ହର୍ଷକାର ବିସର୍ଗ ଖରେ ହର୍ଷେକାର ଖି ତ ଦୁଃଖିତ, କରେ ରୁକାର କ୍ରୁ ମୂର୍ଦ୍ଧ୍ନେଶ କରେ ବିସର୍ଗ କୃଷକ, ଦରେ ହର୍ଷକାର ବିସର୍ଗ ଦନ୍ତେଶ ମୟ ଦୁଃସମୟ। ପିଲାମାନେ ଆଜି ରହିଛି ତମମାନଙ୍କ ପାଇଁ ଗପ। ତମକୁ କହୁଛନ୍ତି ବୀଣା ପାଣି ପୂଜାରୀ।
1: ଅତି ସାନ ଲୋକ ମଧ୍ୟ ଦିନେ ଦରକାରରେ କିପରି ଆସେ। ପିଲାମାନେ, ତୁମେ ସବୁ ଏବେ ସ୍କୁଲରେ ପଢ଼ୁଛ, ଭଲ ପାଠ ପଢ଼ିଲେ ଦିନେ ବଡ଼ ମଣିଷ ହେବ, ଖୁବ୍ ମାନ ସମ୍ମାନ ତୁମକୁ ମିଳିବ। ସେତେବେଳେ ତୁମେ ଭାବିବ ନାହିଁ ସଂସାରରେ ସାଧାରଣ ଲୋକଟିଏ ତୁମର କି ଦରକାରରେ ଆସିବ। ପିଲାଏ, ଯେତେ ସାନ ହେଲେ ବି ଈଶ୍ୱର ସମସ୍ତଙ୍କ ଠାରେ କିଛି କିଛି ବିଶେଷ ଗୁଣ ଦେଇଛନ୍ତି। ତୁମେ ଯେତେ ବଡ଼ ହୁଅ ନା କାହିଁକି, ଦିନେ ଏପରି ସମୟ ଆସିବ ଅତି ସାନ ଅତି ସାମାନ୍ୟ ଲୋକଟିଏ ମଧ୍ୟ ତୁମର କାମରେ ଆସିବ। ଏଇ ଦେଖୁନ, ଛୋଟ ଚୁଟିଆ ମୂଷାଟିଏ କିପରି ପଶୁରାଜ ସିଂହଙ୍କୁ ମରଣ ମୁହଁରୁ ରକ୍ଷାଗଲା। ସିଂହ ବଣର ରାଜା, ଉଚ୍ଚ ଗୁମ୍ଫାରେ ସେ ଆରାମରେ ଶୋଇଥାଏ। ଖରାଦିନ ବାହାରେ ଧୂ ଧୂ ଖରା, ଝାଞ୍ଜି ପବନ, କିନ୍ତୁ ଗୁମ୍ଫା ଭିତରଟା ବେଶ ଥଣ୍ଡା। ସିଂହ ହାଲିଆ ହୋଇ ଆନନ୍ଦରେ ଗାଢ ନିଦରେ ଶୋଇ ଯାଇଥାଏ, ଗୁମ୍ଫାରେ ସାରା ଉଇ ମାଡ଼ି ଯାଇଥାଏ। ଚୁଟିଆ ମୂଷାଟି ମନ ଖୁସିରେ ଗୋଟିଏ ଗୋଟିଏ ଉଇ ଛଡ଼ାଇ ଖାଉଥାଏ। ଚିକଣିଆ ପଥର ଦେହରୁ ଉଇ ଛଡ଼ାଇ ଖାଉ ଖାଉ ମୂଷାଟି ଲତ୍ କରି ଆସିବା ପଡ଼ିଲା ସିଧା ସିଂହର ମୁହଁ ଉପରେ। ସିଂହର ନିଦ ଭାଙ୍ଗିଗଲା, ରାଗରେ ସେ ମୂଷାଟିକୁ ଧରି ଚିପିବାକୁ ବସିଲା। ସିଂହ ପଞ୍ଝାରେ ଥାଇ ମୂଷାଟିର ଡରରେ ଥରିବାକୁ ଲାଗିଲା। ଡରି ଡରି କହିଲା, ପଶୁରାଜ, ମୁଁ ଗୋଟିଏ ଅତି ଛୋଟ ଜୀବ, ମୁଁ ନ ଜାଣି ଆପଣଙ୍କ ନିଦ ଭାଙ୍ଗି ଦେଇଛି, ମୋତେ କ୍ଷମା କରନ୍ତୁ, ଛାଡ଼ି ଦିଅନ୍ତୁ, ବଞ୍ଚି ରହିଲେ ମୁଁ କେବେ ନା କେବେ ଆପଣଙ୍କର ଦରକାରରେ ଆସିବି। ମୂଷା କଥା ଶୁଣି ସିଂହ ହୋ ହୋଇ ହସି ଉଠିଲା। ସାମାନ୍ୟ ମୂଷାଟିଏ, ସେ ପୁଣି କହୁଛି ମୋର ଉପକାରରେ ଲାଗିବ। ମୂଷାର ବିକଳ ଦେଖି ସିଂହ ମନରେ ଦୟା ଆସିଲା, ସେ ମୂଷାଟିକୁ ଛାଡ଼ିଦେଲା। ଅନେକ ଦିନ ବିତିଗଲା। ଦିନେ ଗାତରେ ଥାଇ ମୂଷା ସିଂହର ଭୟଙ୍କର ଗର୍ଜନ ଶୁଣିବାକୁ ପାଇଲା। ଗାତ ବାହାରକୁ ଆସି ଶବ୍ଦ ଆସୁଥିବା ଦିଗ ପ୍ରତି କାନ ଡେରିଲା। ତାହାର ଅନୁମାନ ହେଲା ସିଂହ ନିଶ୍ଚୟ କେଉଁଠି ବିପଦରେ ପଡ଼ିଛି। ସିଂହର ସେଦିନର ଦୟା ତା ମନକୁ ଆସିଲା, ସେ ଜଲ୍ଦି ସେ ଜାଗାକୁ ଧାଇଁଗଲା। ମୂଷା ପାହାଡ଼ ତଳେ ଥିବା ଧାନ କିଆରୀ ପାଖରେ ସିଂହ ଜାଲରେ ପଡ଼ି ରହି ଛାଡ଼ୁଥିବା ଦେଖିଲା। କୃଷକମାନେ ମୃଗ ଠେକୁଆ ଧରିବା ପାଇଁ ଜାଲ ବିଛାଇଥିଲେ। ଏବେ ଶିକାର ଖୋଜି ଖୋଜି ବୁଲୁ ବୁଲୁ ସିଂହ ନିଜେ ସେଇ ଜାଲରେ ପଡ଼ିଯାଇଛି। ଟାଣି ଭିଡ଼ି ହେଲାରୁ ପାଖରେ ଦଉଡ଼ି ଅଧିକ ଭିଡ଼ି ହୋଇଯାଇଛି, ପାହାନ୍ତିଆ ହୋଇଗଲାଣି। ଅଳ୍ପ ସମୟ ପରେ କୃଷକମାନେ ବିଲକୁ ଆସିବେ, ସିଂହଙ୍କୁ ପାଖରେ ପଡ଼ିଥିବା ଦେଖି ସେମାନେ ଭୟ ପାଇବେ ଓ ପିଟି ପିଟି ମାରିଦେବେ। ମୂଷା ଅଧିକ ସମୟ ନଷ୍ଟ ନ କରି ତାର ମୁନିଆ ଦାନ୍ତରେ ସିଂହର ଫାସ କାଟିବାକୁ ଲାଗିଲା। ଘଡ଼ିଏ ଭିତରେ ସେ ସିଂହର ସବୁ ଫାସ କାଟି ତାକୁ ମୁକ୍ତ କରିଦେଲା। ସିଂହ ଝାଡ଼ି ଯୋଡ଼ି ହୋଇ ବଣକୁ ଯିବାବେଳେ ମୂଷାଟିକୁ ବଡ଼ ଆଦରରେ ହାତରେ ଧରି କୃତଜ୍ଞତା ଜଣାଇଲା। ସେଦିନ ତା ପ୍ରତି ଅବଜ୍ଞା ପ୍ରଦର୍ଶନ କରିଥିବାରୁ ତାଙ୍କୁ କ୍ଷମା ମାଗିଲା।
0: ଆଜି ତ ସମୟ ହେଲାଣି, ଆଜିର କାର୍ଯ୍ୟକ୍ରମକୁ ତାହେଲେ ଏଇଠି ରଖିବା।

ପ୍ରଚାର କଲୁ ଶିଶୁରାଜ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

କାର୍ଯ୍ୟକ୍ରମ ଶେଷରେ ଦ୍ୱୈତ କଣ୍ଠରେ ଆସନ୍ତୁ ଶୁଣିବା ସୁବୀର କୁମାର ଦାସ ଏବଂ ପ୍ରୀତିନନ୍ଦ ରାଉତରାୟଙ୍କ କଣ୍ଠରୁ ଗୀତ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂ।

0: ପ୍ରଚାର କଲୁ କିଛି ସୁଗମ ସଙ୍ଗୀତ। ଗୀତଗୁଡ଼ିକୁ ରଚନା କରିଥିଲେ ନାରାୟଣ ପ୍ରସାଦ ସିଂ। କଣ୍ଠଶିଳ୍ପୀମାନେ ଥିଲେ ସୁବୀର କୁମାର ଦାସ ଏବଂ ପ୍ରୀତିନନ୍ଦ ରାଉତରାୟ। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ୍ଜ ଯୋଗେ। ଆସନ୍ତୁ ଶୁଣିବା ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା କିଷାନ ଗୀତ, ଉପସ୍ଥାପନରେ କଳ୍ପନା ମାଝୀ ଏବଂ ସାଥୀ କଳାକାର। ତେବେ କାର୍ଯ୍ୟକ୍ରମ ପୂର୍ବରୁ ଏକ ଛୋଟ ବିରତି।
1: ଶ୍ରୋତା ବନ୍ଧୁ, ଆପଣଙ୍କ ପିଲାର ଏକ ଉତ୍ତମ ଭବିଷ୍ୟତ ଗଢ଼ିବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ କଣ୍ଟାକ୍ଟ କରନ୍ତୁ ସାଇକୋଲୋଜି କାଉନ୍ସିଲର, ସିଆଇଏସ୍ସିଇ ହେଲ୍ପଲାଇନ୍ କାଉନ୍ସିଲର, ୱାର୍କସପ୍ ଟ୍ରେନର ଶ୍ରୀଯୁକ୍ତ ଅଶୋକ ପଟ୍ଟନାୟକ। କଣ୍ଟାକ୍ଟ ନମ୍ବରଟି ହେଲା 9438053574। ଆଜି ହିଁ କଣ୍ଟାକ୍ଟ କରନ୍ତୁ ଓ ଗଢ଼ନ୍ତୁ ଆପଣଙ୍କ ପିଲାର ଏକ ସୁନ୍ଦର ଉତ୍ତମ ଭବିଷ୍ୟତ। ଶ୍ରୋତା ବନ୍ଧୁ, ଆପଣଙ୍କ ପିଲାର ଏକ ଉତ୍ତମ ଭବିଷ୍ୟତ ଗଢ଼ିବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ କଣ୍ଟାକ୍ଟ କରନ୍ତୁ ସାଇକୋଲୋଜି କାଉନ୍ସିଲର, ସିଆଇଏସ୍ସିଇ ହେଲ୍ପଲାଇନ୍ କାଉନ୍ସିଲର, ୱାର୍କସପ୍ ଟ୍ରେନର ଶ୍ରୀଯୁକ୍ତ ଅଶୋକ ପଟ୍ଟନାୟକ। କଣ୍ଟାକ୍ଟ ନମ୍ବରଟି ହେଲା 9438053574। ଆଜି ହିଁ କଣ୍ଟାକ୍ଟ କରନ୍ତୁ ଓ ଗଢ଼ନ୍ତୁ ଆପଣଙ୍କ ପିଲାର ଏକ ସୁନ୍ଦର ଉତ୍ତମ ଭବିଷ୍ୟତ।
2: ଇଣ୍ଡିଆନ୍ ଏବଂ ଚାଇନିଜ୍ ଖାଦ୍ୟର ଭରପୁର ସ୍ୱାଦର ମଜା ନେବାକୁ ଚାହୁଁଛନ୍ତି କି? ତେବେ ଆସନ୍ତୁ ଶ୍ରୀୟା ଫାଷ୍ଟଫୁଡ୍ ସେଣ୍ଟର, ସେକ୍ଟର 14, ମାର୍କେଟ କମ୍ପ୍ଲେକ୍ସ, ରାଉରକେଲା। ପ୍ରି ଅର୍ଡର ପାଇଁ ଡାଏଲ୍ କରନ୍ତୁ 8144634863 ନମ୍ବରକୁ। ଇଣ୍ଡିଆନ୍ ଏବଂ ଚାଇନିଜ୍ ଖାଦ୍ୟର ଭରପୁର ସ୍ୱାଦର ମଜା ନେବାକୁ ଚାହୁଁଛନ୍ତି କି? ତେବେ ଆସନ୍ତୁ ଶ୍ରୀୟା ଫାଷ୍ଟଫୁଡ୍ ସେଣ୍ଟର, ସେକ୍ଟର 14, ମାର୍କେଟ କମ୍ପ୍ଲେକ୍ସ, ରାଉରକେଲା। ପ୍ରି ଅର୍ଡର ପାଇଁ ଡାଏଲ୍ କରନ୍ତୁ 8144634863 ନମ୍ବରକୁ।
3: ତାରିଣୀ ୱେଲ୍ଡିଂ ୱର୍କସପ୍ରେ ଷ୍ଟିଲ, ଆଲୁମିନିୟମ, ଆଇରନ୍, UPVC-ର ଫର୍ଣ୍ଣିଚର, ଡୋର, ୱିଣ୍ଡୋ, ଗ୍ରିଲ, ଗେଟ୍ ଅତ୍ୟାଧୁନିକ ଡିଜାଇନ୍ରେ ମିଳୁଛି। ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ ମା ତାରିଣୀ ୱେଲ୍ଡିଂ ୱର୍କସପ୍, ବଟୋଲି, ରାଉରକେଲା। ମୋବାଇଲ 9238780001।

ପ୍ରଚାର କଲୁ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏହି କ୍ରମରେ ଶୁଣୁଥିଲେ କିଷାନ ଗୀତ। ଉପସ୍ଥାପନାରେ ଥିଲେ କଳ୍ପନା ମାଝୀ ଏବଂ ସାଥୀ କଳାକାର ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

0: ଗୌରବର କଥା। ଆମ ରାଉରକେଲା ସହର ମଧ୍ୟ ଖେଳ ଜଗତରେ କିଛି କମ୍ ନୁହଁ।
1: ଇଣ୍ଡିଆନ୍ ଏବଂ ଚାଇନିଜ୍ ଖାଦ୍ୟର ଭରପୁର ସ୍ୱାଦର ମଜା ନେବାକୁ ଚାହୁଁଛନ୍ତି କି? ତେବେ ଆସନ୍ତୁ ଶ୍ରୀୟା ଫାଷ୍ଟଫୁଡ୍ ସେଣ୍ଟର ସେକ୍ଟର 14 ମାର୍କେଟ କମ୍ପ୍ଲେକ୍ସ ରାଉରକେଲା। ପ୍ରି ଅର୍ଡର ପାଇଁ ଡାଏଲ୍ କରନ୍ତୁ 8144634863 ନମ୍ବରକୁ।
2: ଯଦି ଆପଣ ବି ଚାହୁଁଛନ୍ତି ନିଜ ଅଞ୍ଚଳରେ ପାଲା କାର୍ଯ୍ୟକ୍ରମ ପରିବେଷଣ କରାଇବା ପାଇଁ ତେବେ ଯୋଗାଯୋଗ କରନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ସୁନାମଧନ୍ୟ ପଶ୍ଚିମ ରତ୍ନ ପାଲା ଗାୟକ ଶ୍ରୀ ଫକୀର ମୋହନ ବାରାଙ୍କୁ। ଯୋଗାଯୋଗ ନମ୍ବର 9439286858। ଆଜ୍ଞା ହଁ 9439286858।
3: ଅଙ୍ଗଦାନ କରନ୍ତୁ, ଜୀବନକୁ ଗୋଟିଏ ସୁଯୋଗ ଦିଅନ୍ତୁ, କାହାର ଆଶା ହୁଅନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଜୀବନ ପରେ ମଧ୍ୟ ଜୀବନ ଦିଅନ୍ତୁ, ଅଙ୍ଗଦାନ କରନ୍ତୁ। ଅଙ୍ଗଦାନ ମାନବତାର ସବୁଠାରୁ ବଡ଼ ପରିଚୟ।
0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ସଚେତନତା ଓ ସତର୍କତା ହିଁ ସୁରକ୍ଷା, ବଜ୍ରପାତ ପ୍ରତି ସାବଧାନତା, ଯଥା ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କା ଘର ଭିତରକୁ ଚାଲି ଆସନ୍ତୁ। ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ, ଖୋଲା ପଡ଼ିଆ ବା କ୍ଷେତରେ ରୁହନ୍ତୁ ନାହିଁ। ନିରାପଦ ଆଶ୍ରୟସ୍ଥଳୀ ଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଜାକି ଜୁକି ହୋଇ ବସି ଯାଆନ୍ତୁ। ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରିଦିଅନ୍ତୁ। ବିଜୁଳି ମାରୁଥିବା ସମୟରେ ଯଦି ଆପଣ କାର୍, ବସ୍ ବା ଅନ୍ୟ ମୋଟା ଚାଦର ଥିବା ଯାନ ଭିତରେ ଅଛନ୍ତି ତାହେଲେ ପଦାକୁ ବାହାରନ୍ତୁ ନାହିଁ। ସାଇକେଲ ବା ମୋଟର ବାଇକ୍ ଚଲାନ୍ତୁ ନାହିଁ। ଲୁହା ଖମ୍ବ, ବିଦ୍ୟୁତ ତାର ଇତ୍ୟାଦି ଠାରୁ ଦୂରରେ ରୁହନ୍ତୁ। ପୋଖରୀ ବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ। ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି ତାହେଲେ ଯଥାଶୀଘ୍ର ବାହାରି ଆସନ୍ତୁ। ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡ଼ି ଉଡ଼ାନ୍ତୁ ନାହିଁ। ହାତରେ ମାଛ ଧରା ବନିଶୀ, ଲୁହା ବେଣ୍ଟ ଛତା ବା ଲୁହା ଛଡ଼ ଧରନ୍ତୁ ନାହିଁ। ଘର ଭିତରେ ଥିବାବେଳେ ଝରକା, କବାଟ ଏବଂ କାନ୍ଥ ଠାରୁ ଛାଡ଼ି ରୁହନ୍ତୁ। ବିଦ୍ୟୁତ ପ୍ରବାହିତ ବସ୍ତୁ ଠାରୁ ଦୂରରେ ରୁହନ୍ତୁ। ସଚେତନତା ଓ ସତର୍କତା ହିଁ ସୁରକ୍ଷା।
0: ଶ୍ରୋତା ବନ୍ଧୁ, ଆପଣଙ୍କ ପିଲାର ଏକ ଉତ୍ତମ ଭବିଷ୍ୟତ ଗଢ଼ିବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ କଣ୍ଟାକ୍ଟ କରନ୍ତୁ ସାଇକୋଲୋଜି କାଉନ୍ସିଲର, ସିଆଇଏସ୍ସିଇ ହେଲ୍ପଲାଇନ୍ କାଉନ୍ସିଲର, ୱାର୍କସପ୍ ଟ୍ରେନର ଶ୍ରୀଯୁକ୍ତ ଅଶୋକ ପଟ୍ଟନାୟକ। କଣ୍ଟାକ୍ଟ ନମ୍ବରଟି ହେଲା 9438053574। ଆଜି ହିଁ କଣ୍ଟାକ୍ଟ କରନ୍ତୁ ଓ ଗଢ଼ନ୍ତୁ ଆପଣଙ୍କ ପିଲାର ଏକ ସୁନ୍ଦର ଉତ୍ତମ ଭବିଷ୍ୟତ।

0: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
3: ଏହି କାହାଣୀ ଏକ ଫଟୋଗ୍ରାଫର ଆଉ ତାର ଅନ୍ତରାତ୍ମାର। ଓ ଲଭଲି, ୱେଲ୍ ଡନ୍
4: ବିଜନେସ୍ ମ୍ୟାନ୍ ଅପ୍ରୁଭ୍ଡ।
3: ଏବେ ହେବ ବଡ ଷ୍ଟୁଡିଓ, ନୂଆ କ୍ୟାମେରା, ନୂଆ ଲାଇଟ୍ସ,
4: ତା ସାଥିରେ ନୂଆ କାର ବି ନେଇନିଅ ସେଇ ଲୋନ୍ରେ।
3: ନା, ଲୋନ୍ ନେଇଥିବା କାମରେ ଲଗାଅ, ଠିକ୍ ସମୟରେ ଇଏମ୍ଆଇ ଭର, କ୍ରେଡିଟ୍ ସ୍କୋର ବଢାଅ, ପରବର୍ତ୍ତୀ ଲୋନ୍ ସହଜରେ ପାଅ।
4: କାର ନୁହେଁ ତୁମର ଫଟୋ ହିଁ ନେଇଯାଅ।
3: ଆପଣ କିଏ?
5: ଆର୍ବିଆଇ କହେ
3: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
2: ଏହି କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
4: ବନିଗଲା ବଜେ?
3: ହଁ,
4: 5,000 ବଞ୍ଚିଗଲା।
3: ତ ନୂଆ ଶାଢ଼ୀ ନେଇଯିବ?
4: ନା,
3: ଗଲା ମାସରେ ହିଁ ତ ନେଇଥିଲି
4: ଆଉ ଗୋଟିଏ।
3: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
4: ଦେଖେଇ ହଉଛି
3: ଏବେ ଯାଅ ଭାଇ।
5: ଆର୍ବିଆଇ କହେ
2: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ। ଏହି କାହାଣୀ ହେଉଛି ଏକ ନର୍ସ ଆଉ ତାର ଅନ୍ତରାତ୍ମାର।
6: ଆସିଗଲା ସେଲେରି?
4: ହଁ।
6: ଏବେ ନୂଆ ଝୁମୁକା?
4: ନା, ପ୍ରଥମେ ସଞ୍ଚୟ,
6: ପ୍ରଥମେ ଝୁମୁକା।
2: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ,
6: ଯାହାଦ୍ୱାରା ରହିବ ପେନ୍ସନ୍ ଫ୍ରି।
4: କିନ୍ତୁ ଝୁମୁକାର କଣ?
6: ଯାଉଛୁ ନା,
4: ପଡ଼ିଦେବି ଇଞ୍ଜେକ୍ସନ।
5: ଆର୍ବିଆଇ କହେ
2: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
7: ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିନ୍ଦୀ ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ହିନ୍ଦୁସ୍ତାନରୁ ଆସନ୍ତା। ପରବର୍ତ୍ତୀ ଗୀତ ଶୁଣିବା, କଣ୍ଠଶିଳ୍ପୀ ମାନେ ହେଲେ ହରିହରନ୍ ଏବଂ କବିତା କୃଷ୍ଣମୂର୍ତ୍ତି। ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ୍।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसा के द्वारा जनहित रे जारी।
1: सिने संगीत कार्यक्रम रे परवर्ती कथाचित्र लाल दुपट्टा मलमल का कंठशिल्पी माने हेले अनुराधा पौडवाल एवं उदित नारायण।

କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା କୁର୍ବାନୀ କଥାଚିତ୍ରରୁ ଏହି ଗୀତ। କଣ୍ଠଶିଳ୍ପୀମାନେ ହେଲେ କଞ୍ଚନ, ମନୋରୁ ଦାସ ଏବଂ ଆନନ୍ଦ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ ଆକାଶବାଣୀ ରାଉରକେଲା। ମନ୍ କି ବାତ୍ ଶୀର୍ଷକରେ 134ତମ ସଂସ୍କରଣରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କ ସହିତ ଭାବ ବିନିମୟର ବାର୍ତ୍ତା ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର। କାର୍ଯ୍ୟକ୍ରମଟିକୁ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: योगदान दे, यानी एक साल में हर स्टूडेंट की ओर से 365 रुपए जमा हुए। इस छोटे छोटे योगदान से करीब 40 लाख रुपए इकट्ठा हुए। गिरजा अम्मा जी ने इस पूरी राशि का चेक मुझे सौंपा। उनसे बातचीत के दौरान मैंने महसूस किया कि माँ भारती के प्रति उनका समर्पण कितना गहरा है। पिछले वर्ष ही चेन्नई के पहले हिंदू विद्यालय ने अपने 50 वर्ष पूरे किए हैं। देश की शिक्षा और सांस्कृतिक गौरव को आगे बढ़ाने में स्कूल नेटवर्क की भूमिका बहुत प्रशंसनीय है। मैं इससे जुड़े सभी लोगों को बहुत बहुत बधाई देता हूँ और उन स्टूडेंट्स की भी विशेष सराहना करता हूँ जिन्होंने अपने वीर सैनिकों के लिए योगदान दिया। साथियों, भारत के हर गांव में, हर शहर में कुछ न कुछ ऐसा हो रहा है जो हमें प्रेरणा देता है। कई बार इन प्रयासों की ज्यादा चर्चा नहीं होती, लेकिन जब हम इन्हें जानते हैं तो ये विश्वास और मजबूत होता है कि देश अपने लोगों की शक्ति से आगे बढ़ रहा है। मेरा आपसे आग्रह है, अपने आसपास के ऐसे प्रयासों को जरूर देखिए। जो लोग समाज के लिए अच्छा काम कर रहे हैं उन्हें पहचानिए, उनकी सराहना कीजिए, उनसे सीखिए और हो सके तो खुद भी किसी अच्छे काम से जुड़िए। अगले महीने मन की बात में कुछ और प्रेरक गाथाओं के साथ मैं फिर आपसे जुड़ूंगा। बहुत बहुत धन्यवाद। नमस्कार।
1: मन की बात आकाशवाणी के माध्यम से माननीय प्रधानमंत्री श्री नरेंद्र मोदी अपने मन की बातें साझा कर रहे थे। हम आपको बता दें कि माननीय प्रधानमंत्री के इस प्रसारण के बाद मन की बात के क्षेत्रीय भाषा में अनुवाद का प्रसारण आकाशवाणी और दूरदर्शन के संबद्ध प्रादेशिक केंद्रों से तथा संस्कृत भाषा में अनुवाद का प्रसारण आकाशवाणी दिल्ली के इंद्रप्रस्थ चैनल मीडियम वेव 366.3 मीटर अर्थात 819 किलोहर्ट्ज और एफएम गोल्ड 100.1 मेगाहर्ट्ज पर अभी किया जाएगा। मन की बात के क्षेत्रीय भाषाओं का पुनः प्रसारण आज रात 8 बजे आकाशवाणी के संबद्ध प्रादेशिक केंद्रों से और अंग्रेजी अनुवाद का प्रसारण एफएम रेनबो 102.6 मेगाहर्ट्ज पर किया जाएगा। ये कार्यक्रम आकाशवाणी के दिल्ली केंद्र से प्रसारित किया गया।
2: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ। ଶୁଣନ୍ତୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
3: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣମାନଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି। ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି। କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର ଆଥଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ 4 ଭିନ୍ନ ଇଭେଣ୍ଟରେ 4 ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ୍ ମୀଣା ଏବଂ କୁଲଦୀପ କୁମାର ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 ରେସ୍, 100 ଦୌଡ଼ ପ୍ରତିଯୋଗିତା। ମାତ୍ର 2 ମଧ୍ୟରେ ପୁରୁଷ 100 ଦୌଡ଼ ପ୍ରତିଯୋଗିତାରେ 3 ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ 2 କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି 2 ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର। ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର। ସତ୍ ଶ୍ରୀ ଅକାଲ।
4: ନମସ୍କାର ସାର୍।
5: ନମସ୍କାର ସାର୍।
3: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରି ଦେଖାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
4: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ମିଟର ଓ 400 ମିଟର ନ୍ୟାସନାଲ୍ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା। ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତ ବର୍ଷ ମୁଁ ଏସିଆନ୍ ମେଡ଼ାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡ଼ାଲ ପାଇଥିଲି। ଆଉ ସ୍କୁଲ ଛାଡ଼ିବା ପରେ 2021ରେ ମୁଁ ଆଥଲେଟିକ୍ସ ଆରମ୍ଭ କରିଥିଲି, ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି। ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି। ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମା କୋଭିଡ୍ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ୍ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ୍ ଲେଭେଲ୍ ପାଇଁ ସିଲେକ୍ସନ୍ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲ୍କୁ ସିଲେକ୍ସନ୍ ହେଲି ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
3: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
5: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପ୍ରିଣ୍ଟର। ଏଥର ମୁଁ 100 ମିଟରରେ 10.09ର ଜାତୀୟ ରେକର୍ଡ଼ ସୃଷ୍ଟି କରିଛି। 10.1ର ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣି ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫା ସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡ଼ାଲଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି। ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡ଼ାଲ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି, ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି, ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ୍ ମେଡ଼ାଲ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ। ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ଼ ଭାଙ୍ଗିବା ଦେଖିଲି। ଗୋଟେ କୌତିକିଆ କାହାଣୀ ରହିଛି। ଥରେ ମୁଁ ଟିଭି ଦେଖୁଥିଲି, ମା ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି, ସେତେବେଳେ ମଧ୍ୟ ଖୁସି ଲାଗେ।
3: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
5: ହଁ ସାର୍, ଆମର ହେଉଛି ଗୋଟେ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ୍ ଖେଳୁଥିଲେ, ହେଲେ ଘରର ସମସ୍ୟା ଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ। ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା। ତେଣୁ ସେ ମୋ ଭିତରେ ସେ ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି, ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ିଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
3: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ଼ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହା ଗୁରୁବିନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ, ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦିଥିଲା, କ'ଣ ଭାବିଥିଲେ, ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
5: ଆଜ୍ଞା, ମୁଁ ଗୁରିନ୍ଦର, ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି କାରଣ ସବୁବେଳେ ଆପଣ ଜିଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ। ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
3: ଅନିମେଶ ଜୀ,
4: ସାର୍, 2021 ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରିଛୁ, ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ। କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି, କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇବୁ। କେବଳ ତୁ ପରିଶ୍ରମ କର ଆଉ ଭାରତକୁ ଦେଖେଇଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ି ପାରନ୍ତି। କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ। କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ। ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି, ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
3: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୂହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ଼ ଭାଙ୍ଗିବୁ ତେବେ ମୁଁ ବି ତୋ ରେକର୍ଡ଼ ଭାଙ୍ଗିବି। କଥା କ'ଣ, ପ୍ରଥମେ ଅନିମେଶ କୁହନ୍ତୁ।
4: ସାର୍, ପ୍ରଥମ 10.18 ରେକର୍ଡ଼ ଥିଲା, ଯାହା ମୁଁ ହିଁ କରିଥିଲି, ଏବଂ ତାପରେ ସେମିଫାଇନାଲରେ ଗୁରବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ। ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ଼ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା ସେତେବେଳେ ଆମେ ଦୁହେଁ ଖୁସି ଥିଲୁ। ଯାହା ହେଉ, ଠିକ୍ ଅଛି, ଆଜି ରେକର୍ଡ଼ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ, ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ। ସେଠି ବି ଆମେ ଦୁହେଁ କଥା ହେଉଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି, ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି, ଆମେ ଯାହା କରିବା ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
3: ଗୁରୁବିନ୍ଦର ବି କିଛି କହିବେ?
5: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ଼ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ଼ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମ ଅପ୍ କରୁଥିଲୁ ସେତେବେଳେ ମୁଁ ଅନିମେଶକୁ ବତାଉଥିଲି, ଅନିମେଶ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ଼ କର, ଆମେ ଦୁହେଁ ଏଠାରେ ୱାର୍ମ ଅପ୍ କରିବା, ଏଠାରେ ୱାର୍ମ ଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍, ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ, ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ। ସେତେବେଳେ ଭାବୁ ମୁଁ ତା'ଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତା'ଠାରୁ ଫାଷ୍ଟ ଦୌଡ଼ିବି।
3: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ ଆପଣ ଦୁହେଁ ଦେଶର ନାଁ ଉଜ୍ଜ୍ୱଳ କରିବେ। ଆପଣ ଏପରି ପରିଶ୍ରମ କରିଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
5: ଧନ୍ୟବାଦ ସାର୍,
4: ଆପଣଙ୍କୁ ଧନ୍ୟବାଦ,
3: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ।

ଅନେକ ସ୍ଥାନରେ ଆମ୍ବ ପଣା କଞ୍ଚା ଆମ୍ବର ସ୍ୱାଦ ମିଳିବ ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜରାତରେ ଘୋଳଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ। ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧ ହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ, ଆଲଫାନ୍ସୋ, ଗୁଜରାତର କେସର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତର ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍ମୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୋବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁ, କ'ଣ ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚିପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇ ଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡ଼ମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଉଲ୍ଲାସେରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି, ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000 ଉର୍ଦ୍ଧ୍ୱ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ, ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧ ହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲାସେରିଲ୍ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି, ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସ୍ରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ରଫଳକଗୁଡ଼ିକ ମଧ୍ୟରୁ 21

0: ବଡ଼ ଓ ତିନୋଟି ଛୋଟ ତାମ୍ରଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା ରାଜରାଜା ଚୋଳଙ୍କ ଏକ ବଚନକୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଣ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ ତିନୋଟି ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ ଷଷ୍ଠ ସପ୍ତମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣୀ, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟପଡ଼ା ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବେଙ୍ଗାଲୋର ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ ସେସନ୍ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ୍ ୱାଇଟ୍ ନେଟୱାର୍କ, ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍ପର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି, ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ, ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର୍ ଅଛି, ସୁରକ୍ଷା ପାଇଁ ଉପକରଣ ଅଛି, ଅର୍ଥାତ୍ ଯଦି କୌଣସି ଡଲଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉ ନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍ମୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେ ଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍ମୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍ମୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ, କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଡ୍ଡିତୋଲାପ ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ, ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚିପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା, ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତା'ର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡ଼ୁର ନାଗରକୋଇଲରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ 3 ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଆମ୍ମାଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବ ଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15ଟି ସ୍କୁଲ ଚଳାଉଛନ୍ତି, ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଳ ଗରୁଡ଼ିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ 1 ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା' ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ ନେଟୱାର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି, ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ, ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ମନ୍ କି ବାତ୍ ଶୀର୍ଷକରେ ଶୁଣିଲେ 134ତମ ସଂସ୍କରଣରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କ ସହିତ ଭାବ ବିନିମୟ, ପରେ ପରେ ଶୁଣିଲେ ଏହାର ଓଡ଼ିଆ ଭାଷାନ୍ତର। ପୁନଶ୍ଚ ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଶୁଣିପାରିବେ ଆଜି ରାତି 7:58 ଆକାଶବାଣୀ ରାଉରକେଲା। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପ୍ରଚାର କରୁଛୁ ନାରୀମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୌମ୍ୟାଶ୍ରୀ ମହାନ୍ତି। ତେବେ କାର୍ଯ୍ୟକ୍ରମ ପୂର୍ବରୁ ଏକ ଛୋଟ ବିରତି।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ନମସ୍କାର ଶ୍ରୋତା ଭଉଣୀ, 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରର ନାରୀ ମହଲ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ସୌମ୍ୟଶ୍ରୀ। ଶ୍ରୋତା ଭଉଣୀ, ଆଜି ଆମ ପାଇଁ ଅତ୍ୟନ୍ତ ଗୌରବ ଓ ଆନନ୍ଦର ମୁହୂର୍ତ୍ତ, କାରଣ ଆକାଶବାଣୀ ତାହାର ଗୌରବମୟ 90 ବର୍ଷ ପୂର୍ଣ୍ଣ କରିଛି। ଦୀର୍ଘ 90 ବର୍ଷ ଧରି ଏହି ସଂସ୍ଥା ସଂସ୍କୃତି, ସାହିତ୍ୟ, ସଙ୍ଗୀତ ଓ ସମାଜ ସେବାରେ ଅମୂଲ୍ୟ ବାର୍ତ୍ତା ଘରେ ଘରେ ପହଞ୍ଚାଇ ଆସୁଛି। ବହୁଜନ ହିତାୟ, ବହୁଜନ ସୁଖାୟ ଏହି ମହାନ ଆଦର୍ଶକୁ ହୃଦୟରେ ଧାରଣ କରି ଆକାଶବାଣୀ ସଦା ଜନସାଧାରଣଙ୍କ ସେବାରେ ନିରନ୍ତର ଆୟୋଜିତ ରହିଛି। ଏହି ଗୌରବମୟ ଅବସରରେ ଆମେ ସମସ୍ତେ ଗର୍ବ ଅନୁଭବ କରୁଛୁ ଯେ ଏହି ଐତିହ୍ୟର ଅଂଶ ହେବାର ସୁଯୋଗ ଆମକୁ ମିଳିଛି। ଆକାଶବାଣୀ ଆଗାମୀ ଦିନରେ ମଧ୍ୟ ଏହିଭଳି ଜନମନର କଣ୍ଠସ୍ୱର ହୋଇ ରହୁ। ତେବେ ଶ୍ରୋତା ଭଉଣୀ, ଆପଣମାନଙ୍କୁ ସମସ୍ତଙ୍କୁ ଆମର ଏହି ଆକାଶବାଣୀର 90 ବର୍ଷ ପୂର୍ଣ୍ଣ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ମୁଁ ଆପଣଙ୍କ ରେଡ଼ିଓ ସାଥୀ ସୌମ୍ୟଶ୍ରୀ। ଶ୍ରୋତା ଭଉଣୀ, ଆମେ ସମସ୍ତେ ଜାଣିଛେ ଆଜିର ସମାଜରେ ନିଶା ଏକ ଗୁରୁତର ସମସ୍ୟା ଭାବେ ଦେଖାଦେଉଛି। ଧୂମ୍ରପାନ, ତମ୍ବାକୁ, ମଦ୍ୟପାନ ଓ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଆଜି ଅନେକ ଲୋକଙ୍କ ଜୀବନକୁ ଧୀରେ ଧୀରେ ଅନ୍ଧକାର ଦିଗକୁ ନେଇଯାଉଛି। ନିଶା କେବଳ ଜଣେ ବ୍ୟକ୍ତିର ଶରୀରକୁ ନୁହେଁ, ତାଙ୍କ ପରିବାର, ସମାଜ ଓ ପରିବେଶକୁ ମଧ୍ୟ ଗଭୀର ପ୍ରଭାବିତ କରେ। ନିଶା ସେବନ କରିବାରୁ ମଣିଷ ବିଭିନ୍ନ ରୋଗରେ ପୀଡ଼ିତ ହୋଇଥାଏ। ହୃଦରୋଗ, କ୍ୟାନ୍ସର, ଫୁସ୍ଫୁସ୍ ରୋଗ, ମାନସିକ ଚାପ ଓ ଅନେକ ଜଟିଳ ରୋଗ ନିଶାର ଫଳସ୍ୱରୂପ ଦେଖାଦେଇଥାଏ। ଏହା ମଣିଷର ଚିନ୍ତାଧାରାକୁ ଦୁର୍ବଳ କରିଦିଏ ଓ ତାଙ୍କ ଭବିଷ୍ୟତକୁ ନଷ୍ଟ କରିଥାଏ। ହଁ ଶ୍ରୋତା ଭଉଣୀ, ଆଜି ଅନେକ ଯୁବପିଢ଼ି ଅଜାଣତରେ ନିଶାର ଶିକାର ହେଉଛନ୍ତି, ଯାହା ଆମ ସମାଜ ପାଇଁ ଏକ ଚିନ୍ତାର ବିଷୟ। ନିଶା କେବଳ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ, ପରିବେଶ ପାଇଁ ମଧ୍ୟ ହାନିକାରକ। ଯେମିତିକି ଧୂମ୍ରପାନରୁ ବାୟୁ ପ୍ରଦୂଷଣ ବଢ଼େ, ସିଗାରେଟ୍ ଓ ତମ୍ବାକୁର ଅବଶିଷ୍ଟ ଅଂଶ ପରିବେଶକୁ ଅପବିତ୍ର କରିଥାଏ। ଏହା ଆମ ଚାରିପାଖର ସ୍ୱଚ୍ଛତାକୁ ମଧ୍ୟ ନଷ୍ଟ କରିଥାଏ ଓ ସୁସ୍ଥ ପରିବେଶ ଗଠନରେ ବାଧା ସୃଷ୍ଟି କରେ। ହଁ, ସେଥିପାଇଁ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ଆମେ ନିଜେ ନିଶାରୁ ଦୂରେଇକି ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଏଥିରୁ ଦୂରେଇକି ରଖିବା ପାଇଁ ପ୍ରେରିତ କରିବା। ଯଦି ପରିବାରର ପ୍ରତ୍ୟେକ ସଦସ୍ୟ ସଚେତନ ହେବ, ତେବେ ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନ ସମ୍ଭବ ହୋଇପାରିବ। ହଁ ଶ୍ରୋତା ଭଉଣୀ, ବିଶେଷ କରି ନାରୀମାନେ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବେ। ଜଣେ ମା, ଭଉଣୀ କିମ୍ବା ସ୍ତ୍ରୀ ଯଦି ପରିବାରକୁ ସଚେତନ କରନ୍ତି, ତେବେ ଅନେକ ଜୀବନକୁ ନିଶାରୁ ବଞ୍ଚାଇ ପାରିବା।

0: ତେଣୁ ଶ୍ରୋତା ଭଉଣୀ ଆଉ ଜମାରୁ ଡେରି ନକରି ଆସନ୍ତୁ ଏହି ସୁନ୍ଦର ବାର୍ତ୍ତା ସହ ଆଜିର ଆମର କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଓ ଆମର ଅତିଥିଙ୍କ ସହିତ ନିଶା ନିବାରଣରେ ନାରୀ ସଚେତନତା ଉପରେ କେତେଗୁଡ଼ିଏ ବିଶେଷ କଥା ଆଲୋଚନା କରିବା। ମ୍ୟାଡ଼ାମ ନମସ୍କାର।
1: ନମସ୍କାର
0: ମ୍ୟାଡ଼ାମ, ଆପଣଙ୍କୁ ଆମ ନାରୀ ମହଲ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଅଛି। ତେବେ ମ୍ୟାଡ଼ାମ, କାର୍ଯ୍ୟକ୍ରମର ବିଷୟବସ୍ତୁ ଆଡ଼କୁ ତ ଆମେ ନିଶ୍ଚିନ୍ତ ଭାବେ ଯିବା ଏବଂ ସେ ବିଷୟରେ ବିଶେଷ କିଛି କଥା ମଧ୍ୟ ଜାଣିବା ଆପଣଙ୍କଠାରୁ। ତେବେ ମ୍ୟାଡ଼ାମ, ପ୍ରଥମେ ଆପଣ ଆପଣଙ୍କ ପରିଚୟଟି ଆମ ଶ୍ରୋତା ଭଉଣୀମାନଙ୍କୁ ଜଣାଇ ଦିଅନ୍ତୁ।
1: ଧନ୍ୟବାଦ। ମୋ ନାଁ ରଶ୍ମିତା ପଣ୍ଡା। ମୁଁ ବିଗତ 15 ବର୍ଷ ଧରି ସୋସିଆଲ ୱାର୍କର ହିସାବରେ କାମ କରି ଆସୁଛି। ମୋର ନିଜର 2 ଅନୁଷ୍ଠାନ ମଧ୍ୟ ରହିଛି ଏବଂ ତା ସହିତ ଷ୍ଟୁଡେଣ୍ଟ କାଉନସିଲର ହିସାବରେ କାମ କରେ।
0: ତେବେ ମ୍ୟାଡ଼ାମ, ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ନିଶା ନିବାରଣରେ ନାରୀର ସଚେତନତା। ତେବେ ମ୍ୟାଡ଼ାମ, ପ୍ରଥମେ କୁହନ୍ତୁ ଯେ ଯେଉଁ ନିଶା ବୋଲି ଆମେ କହୁଛେ, ନିଶାଟି କ'ଣ, ମାନେ କେଉଁ ପ୍ରକାର ନିଶାକୁ ଆମେ ନିଶା ବୋଲି କହିପାରିବା?
1: ନିଶାର ତ ଅନେକ ଅର୍ଥ ରହିଛି, କିନ୍ତୁ ଆଜି ଯେଉଁ ନିଶା ଉପରେ ଆମେ ବାର୍ତ୍ତାଳାପ ଆରମ୍ଭ କରିବା, କୌଣସି ବି କାମ ଆମେ କରୁଛେ ସେଇଟା ଯଦି ମାତ୍ରାରୁ ଅଧିକ ହୋଇଗଲା ସେଇଟାକୁ ଆମେ ଗୋଟେ ନିଶା ଆକାରରେ ନେଇଯାଉ। ଯେମିତି ଜଣ ଜଣଙ୍କୁ କାମ କରିବାର ନିଶା ଥାଏ, ସେ ତ ଭଲ ଦିଗରେ ଯାଉଛି, ଏମିତି କିଛି ରହିଆସିଛି ଯେଉଁଟାକି ଆମ ଶରୀର ପକ୍ଷେ ହିତକର ଏବଂ କିଛି ଜିନିଷ ଅଛି ଯେଉଁଟାକି ଆମ ଶରୀର ପକ୍ଷେ ଅହିତକର, ମାନେ ବହୁତ ଖରାପ କରିଦିଏ, ଆମ ଶରୀରକୁ ନଷ୍ଟ କରିଦିଏ। ଆଜି ଯେଉଁ ଆମେ ନିଶା ଉପରେ କଥା କହିବା, ସିଏ ସ୍ପେଶିଆଲି ଯେଉଁଟା ଆମ ଶରୀରକୁ ନଷ୍ଟ କରୁଛି ଏବଂ ଆମକୁ ଗୋଟେ ସାମାଜିକ ପ୍ରାଣୀରୁ ଗୋଟେ ଅସାମାଜିକ ପ୍ରାଣୀ ଆଡ଼କୁ ଗତି କରିବାରେ ଆମକୁ ସାହାଯ୍ୟ କରୁଛି, ଆମେ ସେଇ ନିଶାଟାକୁ ବୁଝିବା।
0: ତେ ମ୍ୟାଡ଼ାମ, ଏଇଟା ତ ରହିଲା ଯେ ନିଶା କହିଲେ ଆମେ କ'ଣ ବୁଝିବା। ତେବେ ମ୍ୟାଡ଼ାମ, ବର୍ତ୍ତମାନ କୁହନ୍ତୁ ଯେ ଆପଣଙ୍କ ହିସାବରେ ବର୍ତ୍ତମାନ ନିଶା ନିବାରଣ କେତେ ଜରୁରୀ ଆମ ସମାଜ ପାଇଁ?
1: ଆମ ସମାଜ ପାଇଁ ଯଦି ଆଜି ସବୁଠୁ ବେଶୀ କିଛି ଜରୁରୀ ରହିଆସିଛି ସେ ହେଉଛି ନିଶା ନିବାରଣ। ଆଗ ଯେମିତି ଗୋଟେ ଥିଲା, ଗୋଟେ ବୟସ ସୀମା ଥିଲା କି ଯେଉଁମାନେ ଯୌବନ ଅବସ୍ଥାରେ ଥିଲେ ସେମାନଙ୍କୁ ଆମେ ଦେଖୁଥିଲେ ରାତିରେ ମଦ ପିଇକିନା ଆସୁଛନ୍ତି କିମ୍ବା ଏବଂ ଆଲକୋହଲ ଆଡ଼କୁ ଗତି କଲେଣି, ସିଗରେଟ୍, ପୁଡ଼ିଆ, ତା ସହିତ ମଦ୍ୟପାନ, ଏଇସବୁର ଆରମ୍ଭ ହେଉଛି, ଯେଉଁଟାକି ମାନେ ଖୁବ୍ କମ୍ ବୟସରେ ମାନେ ପିଲାଗୁଡ଼ାକ ସେମାନେ ନିଜ ଜୀବନଟିକୁ ନଷ୍ଟ କରୁଛନ୍ତି। ତ ବହୁତ ଦୁଃଖ ଲାଗୁଛି ସେମାନଙ୍କୁ ଦେଖିଲା ପରେ, ଆଉ କୌଣସି ବି ବୟସ ସୀମା ରହିଲାନି କି ସେଇ ପର୍ଟିକୁଲାର ସେଇ ବୟସରେ ସେମାନେ ଏଇସବୁ କାରବାର କରୁଛନ୍ତି, ଯୌବନ ଅବସ୍ଥା ଆସିଲା ବେଳକୁ ତାଙ୍କର ଲିଭର କିଡ଼ନୀ ସବୁ ଖରାପ କରିକି ବସିଛନ୍ତି।
0: ମାନେ ଆପଣ କହିବା ହିସାବରେ ମାନେ ଛୋଟବେଳୁ ହିଁ ଏଇ ଜିନିଷ ପ୍ରତି ପିଲାମାନଙ୍କୁ ସତର୍କ କରାଇବାଟା ନିହାତି ଆବଶ୍ୟକ।
1: ନିହାତି, ଯୁବପିଢ଼ିର ଉନ୍ନତି ଯଦି ଆମର ନ ହେବ ଆମ ଦେଶର କୌଣସି ଉନ୍ନତି ହୋଇପାରିବ ନାହିଁ। ଆମେ ଯେହେତୁ ନାରୀ ମହଲର କାର୍ଯ୍ୟକ୍ରମରେ ବସିଛୁ, ମୁଁ ଆପଣଙ୍କ ମାଧ୍ୟମରେ କହିବାକୁ ଚାହୁଁଛି, ଆଜିର ଯଦି ଆମର ନାରୀ ନିଜକୁ ଅସୁରକ୍ଷିତ ମନେ କରୁଛି, ସେ କେବଳ ଗୋଟେ ପୁରୁଷ ପାଇଁ କରୁନି, ସେ କୌଣସି ପୁରୁଷ ଖରାପ ନୁହନ୍ତି, କିନ୍ତୁ ଗୋଟେ ନିଶାସକ୍ତ ଅବସ୍ଥାରେ ଯଦି ଆମ ସାମ୍ନାରେ କୌଣସି ବ୍ୟକ୍ତି ଆସୁଛି ତାଠୁ ଭୟ ରହିଛି ନାରୀମାନଙ୍କୁ, ଏବଂ ଏହି ନିଶାଟି ଆମ ଦେଶକୁ ପଛୁଆ ଗତି କରିକି ନେଇଯାଉଛି।
0: ତ ମ୍ୟାଡ଼ାମ, ଏଇଟା ତ ଆମେ ବର୍ତ୍ତମାନ ଆଲୋଚନା କଲେ ଯେ ନିଶା ନିବାରଣଟି ଆମ ସମାଜ ପାଇଁ କେତେ ଜରୁରୀ, ନିଶା ନିବାରଣରେ ବର୍ତ୍ତମାନ ନାରୀର କେତେ ସଚେତନତା ରହିବା ଆବଶ୍ୟକ ଏବଂ ନାରୀର କ'ଣ ଭୂମିକା ରହିଛି ଏଇ ନିଶାକୁ ନିବାରଣ କରିବାରେ?
1: ଆମେ ଜାଣିଛେ ଗୋଟେ ଯଦି ପରିବାରର ଗୋଟେ ମାଆଟି ଶିକ୍ଷିତ ହେଉଛି କିମ୍ବା ସଜାଗ ରହୁଛି ନିଜ ପରିବାରକୁ ବଞ୍ଚାଇବା ପାଇଁ, ତାହେଲେ ଗୋଟେ ସମାଜର ଉନ୍ନତି ହୋଇଥାଏ। ଯଦି ସମାଜର ଉନ୍ନତି ଆମେ ଚାହୁଁଛେ, ତାହେଲେ ଆମର ଘରର ଯେଉଁ ମା ମାନେ ରହିଛନ୍ତି ସେମାନଙ୍କୁ ପ୍ରତ୍ୟେକ ଜିନିଷ ପାଇଁ ସଜାଗ ହେବା ପାଇଁ ପଡ଼ିବ। ଆମର WHO କହିଛି କି କୌଣସି ବି ନିଶା ଶରୀର ପକ୍ଷେ ଭଲ ନୁହଁ। ଗୋଟେ ମଦୁଆ ଲୋକକୁ ଆପଣ କହିବେ, ଆପଣ ଭଲସେ କହିପାରିବେ, ଭାଇ ତୁ ମଦ ପିଇ ଛାଡ଼ି ଦେଉନୁ, ସେ କହ ହା ମୁଁ କ'ଣ ମଦୁଆ, ମୁଁ କ'ଣ ରାସ୍ତାରେ ପଡ଼ିକି ରହିଛି? ନା, ରାସ୍ତାରେ ପଡ଼ିକିନା ରହ କି ଭାଇ ତୁ ଯେତିକି ମାତ୍ରାରେ ବି ପିଇଥା, କୌଣସି ବି ନିଶା ଶରୀର ପକ୍ଷେ ଭଲ ନୁହଁ। ଆଉ ଯେଉଁ ପରିବାରରେ ଆପଣ ମୋତେ ଯେମିତି ପ୍ରଥମରୁ ପଚାରିଲେ କି ନାରୀର କ'ଣ ମହତ୍ତ୍ୱ ରହିଛି, ଗୋଟେ ମା ଯଦି ଚାହିଁବ ସେ ତା ପରିବାରକୁ ନିଶ୍ଚୟ ଭଲ କରିପାରିବ। ଆଜିର ସମାଜ ତ ଆମେ କହିପାରିବାନି କି ଖାଲି କେବଳ ପୁଅମାନେ ନିଶାସକ୍ତ ହେଉଛନ୍ତି, ଆମେ ଯେହେତୁ ଯାଉଛୁ ଅନେକ ଜାଗାରେ, ଘରର ଝିଅମାନେ ମଧ୍ୟ ଆଜିକାଲି ବହୁତ ମାନେ କ୍ଲବ୍ର ଆଦତ ପଡ଼ିଗଲାଣି ସେମାନଙ୍କୁ, କିନ୍ତୁ ମାଆଟି ଯଦି ତା'ର ପୁଅ ଝିଅ ତା'ର ସନ୍ତାନ ସନ୍ତତିମାନଙ୍କୁ ପ୍ରପର୍ ଶିକ୍ଷା ଦେଉଛି କି ନା ତୁ ଯେଉଁ ଏଇ ଧୀରେ ଧୀରେ ଏଇ କାମଟି ଆରମ୍ଭ କରୁଛୁ, ଏଇଟା ଆଗକୁ ଯାଇକି ତୋର ଅଭ୍ୟାସରେ ପରିବର୍ତ୍ତନ ହେବ ଏବଂ ତୁ ନିଶ୍ଚୟ ଖରାପ ଆଡ଼କୁ ଯାଉଛୁ। ତ ପିଲାଟି ତା ମାଆ ପ୍ରତି ଯଦି କଥା ଶୁଣୁଛି ସେ ନିଶ୍ଚୟ ଶୁଣିପାରିବ। ତା ସ୍ୱାମୀ କିମ୍ବା ପରିବାରର ଅନ୍ୟ କେହି ଯଦି ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ରହୁଛନ୍ତି ତା ପାଇଁ ମଧ୍ୟ ସେ ସମାଜ ଆଗରେ ବହୁତ ସମୟରେ କ'ଣ ହୁଏ ନା, ନାରୀମାନେ ଆମ ବିବାହିତ ନାରୀମାନଙ୍କ ମୁଁ କଥା କହିବି, ସେମାନେ କ'ଣ ହୁଏ ନା ଏଇ କଥାଟିକୁ ଅନ୍ୟ କାହା ଆଗରେ କହିଲେ ଆମ ପରିବାରର ସମାଜରେ ଇଜ୍ଜତ ଆଉ ରହିବନି ବୋଲି ଭାବନ୍ତି। ସେଇ ଲଜ୍ଜା ଭାବଟା ଆମକୁ ମନରୁ ଦୂର କରିବାକୁ ପଡ଼ିବ ଏବଂ ଆପଣଙ୍କୁ ନିଶା ଛଡ଼େଇବା ପାଇଁ ଏଇ ଯେଉଁ କଥାଗୁଡ଼ାକ ରହିଛି ଏଇଟା ବାହାରେ ପ୍ରକଟ କରିବାକୁ ପଡ଼ିବ। ତାଦ୍ୱାରା କ'ଣ ହେବ, ଆପଣ ସମାଜରେ ଅନେକ ସାହାଯ୍ୟ ପାଇପାରିବେ। ନିଶା ଛାଡ଼ିବା ପାଇଁ ଅନେକ ଗୁଡ଼ିଏ ଉପଚାର ଅଛି, ଅନେକ ଔଷଧ ଅଛି, ଗଭର୍ଣ୍ଣମେଣ୍ଟ ଦ୍ୱାରା ଆମର ଅନେକ ଗୁଡ଼ିଏ ସ୍କିମ୍ ମଧ୍ୟ ରହିଛି, ତା'ର ଆପଣ ଉପଲବ୍ଧି ପାଇପାରିବେ। କାଉନ୍ସେଲିଂ ମାଧ୍ୟମରେ ହେଉ, ମେଡ଼ିସିନ୍ ମାଧ୍ୟମରେ ହେଉ, କିମ୍ବା ଅତ୍ୟଧିକ ଯେଉଁମାନେ ମଦ୍ୟପାନ କରୁଛନ୍ତି କିମ୍ବା ଡ୍ରଗ୍ସ ନେଉଛନ୍ତି, ଯେଉଁମାନେ କି ବିଲକୁଲ ହୋସ୍ରେ ରହୁନାହାନ୍ତି, ପଡ଼ିକି ରହୁଛନ୍ତି, ତାଙ୍କ ଶରୀର ବହୁତ ଖରାପ ହୋଇଚାଲିଛି, ତା ପାଇଁ ନିଶା ନିବାରଣ କେନ୍ଦ୍ରଗୁଡ଼ିକ ମଧ୍ୟ ରହିଛି। ସେଠାରେ ମଧ୍ୟ ଯାଇକିନା ଆପଣ ସେଠାରେ ଭର୍ତ୍ତି କରିପାରିବେ। ଆଉ କୌଣସି ବୟସ ସୀମା ନାହିଁ କି ନା, ଜଣେକୁ ଆମେ ତାକୁ ଅଟକାଇ ପାରିବା ନାହିଁ। ମଦ ହେଉ କିମ୍ବା ଅନ୍ୟ କୌଣସି ଯଦି ସେ ଏଇସବୁ ଖରାପ ଜିନିଷ ନେଉଛନ୍ତି ତାକୁ ଅଟକାଇ ପାରିବା ନାହିଁ, ସେ ନିଶ୍ଚୟ ବନ୍ଦ ହୋଇପାରିବ ତା ପାଇଁ। କିନ୍ତୁ ଆପଣଙ୍କୁ ନିଜକୁ ଆଗ ସଜାଗ ହେବା ପାଇଁ ପଡ଼ିବ, କଷ୍ଟ ତ କରିବାକୁ ପଡ଼ିବ, ବିନା କଷ୍ଟରେ କୃଷ୍ଣ ମିଳିବନି।
0: ମ୍ୟାଡ଼ାମ୍, ଆପଣଙ୍କ କହିବା ଅନୁସାରେ ନିଶା ନିବାରଣରେ ନାରୀର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି।
1: ନିଶ୍ଚୟ ରହିଛି, କାହିଁକି ନା ଗୋଟେ ନାରୀ ହିଁ ତାର ପରିବାରକୁ ଆଗକୁ ନେଇପାରିବ। ଧୀରେ ଧୀରେ ଧୀରେ କରିକିନା ତାକୁ ଡାକ୍ତରର ଆପଣ ସାହାଯ୍ୟ ନେଇପାରିବେ। ଆଜିକାଲି ତ ବହୁତ ଡାକ୍ତରୀ ସୁବିଧା ରହିଛି, ବହୁତ କାଉନସିଲର୍ ରହିଛନ୍ତି ଯେଉଁମାନେ କି ଆମକୁ ଏଇସବୁ କାହିଁକି ନ କରିବା କଥା ସେଇଟା ବୁଝାଉଛନ୍ତି, ୟୋଗା ମାଧ୍ୟମରେ ହେଉ। ତ ସେହିସବୁକୁ ଗୋଟେ ନାରୀ ହିଁ କେବଳ ତା ପରିବାରକୁ ବଞ୍ଚାଇ ପାରିବ।
0: ତ ମ୍ୟାଡ଼ାମ୍, ଆପଣ ବର୍ତ୍ତମାନ କହିଲେ ଯେ ମାନେ ନିଶା ଦ୍ୱାରା ମାନେ ଆମ ଶରୀର ପାଇଁ ବହୁତ ହିତକର, ତ ବର୍ତ୍ତମାନ କୁହନ୍ତୁ ଯେ ନିଶା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର କ'ଣ ପ୍ରଭାବ ପଡ଼ିଥାଏ ଏବଂ ଏହାର ନିବାରଣ କରିବାକୁ ଜଣେ ଯଦି ଚାହୁଁଛି ତ ସେ କେମିତି ଆରମ୍ଭ କରିବ, କେଉଁଠୁ ଆରମ୍ଭ କରିବ?
1: ପ୍ରଥମେ ଆମେ କହିବା କି ନିଶା ନେଲେ କ'ଣ ହୁଏ। ନିଶା ହେଉଛି ଆମର ଗୋଟେ, ଏଇଟା ହେଉଛି ଗୋଟେ ରୋଗ। ଏଇଟା ଆପଣ ଭାବିବେ ଯଦି ମଦ ପିଇବାଟା ଜଣଙ୍କ ଅଭ୍ୟାସ ବୋଲି କିଛି ନଟେ, ଏଇଟାକୁ ଗୋଟେ ରୋଗ ଆକାରରେ ଆପଣ ଫାଷ୍ଟ ଗ୍ରହଣ କରନ୍ତୁ। କାହିଁକି ନା ଏଇ ଗୋଟେ ରୋଗ ଆପଣଙ୍କୁ ଆଉ 100ଟା ରୋଗକୁ ଡାକିକି ଆଣୁଛି। ଆପଣଙ୍କ ବ୍ଲଡ଼ ସୁଗର

0: ବ୍ଲଡ୍ ପ୍ରେସର, ଆପଣଙ୍କ ଲିଭର, ହାର୍ଟ, ଅନେକ ଗୁଡ଼ିଏ ବେମାରୀକୁ ଇଏ ଡାକିକି ଆଣୁଛି ଆଗକୁ ଯାଇକିନା, ଯେଉଁଟାକି ମାନେ ଆପଣ ତ ପରିବାରରେ ଏକରେ ଯିଏ ତ ମଦ ପିଉଛି ତା ପାଇଁ ବୋଲିକିନା ଘରେ ଅଶାନ୍ତି ରହିଲା, ଘରେ ପଇସା ନଥିବ ପରିବା ଆଣିବା ପାଇଁ, କିନ୍ତୁ ତା ପାଇଁ ବୋଲି ସ୍ତ୍ରୀଟି କହୁଥିବ ଆରେ ପରିବା ଆଣିବା ପାଇଁ ମୋତେ 100 ଟଙ୍କା ଦିଅ, କିନ୍ତୁ ସେ କହ ମୋ ପାଖରେ ପଇସା ନାହିଁ, କିନ୍ତୁ ସନ୍ଧ୍ୟା ହେଲେ ମଦ ବିକି ପଳାଇ ଆସିବ, ସେ ତ ଜୀବନର ଯାହା ଯେତିକି ଶାରୀରିକ ମାନସିକ ନିର୍ଯାତନା ଦେଉଛନ୍ତି, ତା ସହିତ ଯେତେବେଳେ ଏଇସବୁ ରୋଗ ବାହାରୁଛି ଆଗକୁ ଯାଇକି ପରିବାର ହନ୍ତସନ୍ତ ହେଇଯାଉଛି, ସେ କେହି ତ ଚାହାନ୍ତିନି ମୋ ପରିବାରର ଜଣେ ଯଦି ବିଛଣାରେ ପଡ଼ିଛି ତା'ର କିଛି ଖରାପ ହେଇଯାଉ, ଆମେ ନିଶ୍ଚୟ ଚାହିଁବା କି ମଣିଷଟି କେମିତି ଭଲ ହେଇଯାଉ, ଏ ହେଉଛି ରୋଗ। ଆକୁ ଠିକ୍ କରିବା ପାଇଁ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ କରାଯାଉଛି, ଯେମିତିକି ହେଉଛି ଆମର ସର୍ବପ୍ରଥମେ ମୁଁ କହିବି କି ଆପଣ ଏହାର ଔଷଧ ଦିଅନ୍ତୁ, ଆଜିକାଲି ଔଷଧ ମିଳୁଛି, ନିଶା ନିବାରଣରୁ କେମିତି ମୁକ୍ତି ପାଇପାରିବେ, ସିଗରେଟ୍ ପାଇଁ ମିଳୁଛି, ଡ୍ରଗ୍ସ ପାଇଁ ମିଳୁଛି, ମଦ ପାଇଁ ମଧ୍ୟ ମିଳୁଛି। ଯଦି ଆପଣମାନେ ଜାଣିନାହାନ୍ତି, ମୁଁ ନାରୀ ମହଲ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇବା ପାଇଁ ଚାହୁଁଛି କି ସରକାର ତରଫରୁ ୟା ପାଇଁ ଔଷଧ ବିତରଣ ହେଉଛି, ଏବଂ ସରକାରଙ୍କର ଅନେକ ଗୁଡ଼ିଏ ଅର୍ଗାନାଇଜେସନ୍ ଅଛି ଯିଏକି ଆପଣଙ୍କୁ ସାହାଯ୍ୟ କରିବ କେମିତି ଆପଣ ଛାଡ଼ିପାରିବେ, ଏବଂ ହଠାତ୍ କି ଛାଡ଼ି ହେବ ନାହିଁ, ଧୀରେ ଧୀରେ ସମୟ ଲାଗିବ, କିନ୍ତୁ ନିଶ୍ଚୟ ନିଶା ନିବାରଣ ହୋଇପାରିବ। ଜଣେ ଯଦି ସଂକଳ୍ପ କରୁଛି କି ନା ମୁଁ ଆଉ ମଦ ପିଇବି ନାହିଁ, ତାହେଲେ ସେ ନିଶ୍ଚୟ କରିପାରିବ।
1: ଜଣଙ୍କୁ ନିଶା ଛାଡ଼ିବାକୁ ହେଲେ ପ୍ରଥମେ ନିଜେ ଶାରୀରିକ ଏବଂ ମାନସିକ ଭାବେ ପ୍ରସ୍ତୁତ ହେବା ନିହାତି ଜରୁରୀ।
0: ସର୍ବପ୍ରଥମେ ମାନସିକ ରୂପେ ପ୍ରସ୍ତୁତ ହେବା ପାଇଁ ପଡ଼ିବ, ମାନେ ଛୋଟ ମୁଁ ଆପଣଙ୍କୁ କାଉନସିଲର କାମ ଯେହେତୁ ମୁଁ କରୁଛି ମୁଁ କହୁଛି, ଆମେ କହୁ କି ଆପଣଙ୍କୁ ଯଦି ସେହି ସମୟରେ ଅତ୍ୟଧିକ ମାନେ ଇଚ୍ଛା ହେଉଛି ଆପଣ ପାର୍କରୁ ବୁଲି ଆସନ୍ତୁ, କିମ୍ବା ବେଳେବେଳେ କ'ଣ ହୁଏ ନା ସେମାନଙ୍କ ମୁଣ୍ଡ ପୁରା ଗରମ ହେଇଯାଏ, ସେମାନଙ୍କ ଦେହରୁ ଝାଳ ବାହାରେ ଆଉ ବହୁତ ରାଗିଯାଆନ୍ତି ସେମାନେ, ତ ଆମେ ସେମାନଙ୍କୁ କହୁ କି ଆପଣ ପ୍ରାଣାୟାମ କରନ୍ତୁ, ମେଡିଟେସନ୍ କରନ୍ତୁ, ସକାଳେ ରାତି ସନ୍ଧ୍ୟା ଆପଣଙ୍କୁ ଯେତେବେଳେ ସମୟ ମିଳୁଛି ଆପଣଙ୍କ ଅନୁସାରେ ମେଡିଟେସନ୍ କରନ୍ତୁ।
1: ମ୍ୟାଡ଼ାମ୍, ବର୍ତ୍ତମାନ କୁହନ୍ତୁ ଯେ ନିଶା ନିବାରଣ ପାଇଁ ସରକାରଙ୍କ ତରଫରୁ କ'ଣ ସବୁ କରାଯାଉଛି ବା କ'ଣ ସବୁ ଯୋଜନା ଆଜି ପର୍ଯ୍ୟନ୍ତ କରାଯାଇଛି?
0: 2020 ଅଗଷ୍ଟ 15 ତାରିଖରେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କି ଭାରତକୁ ଏକ ନିଶାମୁକ୍ତ ଦେଶ ରୂପରେ ଆମେ ଗଢ଼ିବା ପାଇଁ ଆମ ଯୁବ ସମାଜକୁ ସେ ଆହ୍ୱାନ ଦେଇଥିଲେ, ଏବଂ ସେଇ ଦିନଠୁ ଆମର ଅନେକ ଗୁଡ଼ିଏ ଦିବସ ପାଳନ ହେଉଛି, ଆହୁରି ଅନେକ ଗୁଡ଼ିଏ ମାନେ କାର୍ଯ୍ୟକ୍ରମ ତ ସରକାର କରୁଛନ୍ତି, କିନ୍ତୁ ସରକାରୀ କାର୍ଯ୍ୟକ୍ରମର ଲାଭ ଉଠାଇବା ପାଇଁ ସଚେତନତା ଆବଶ୍ୟକ, ଏବଂ ତା'ର ନିୟମାବଳୀ ରହିଛି, ଆପଣ ସେ ନିୟମ ଅନୁସାରେ ତାଙ୍କର କାଉନସିଲର୍ମାନଙ୍କ ସହିତ ସମ୍ପର୍କ କରିକି ଆପଣ ଯେଉଁ ବ୍ୟକ୍ତିର ନିଶା ଛଡ଼ାଇବାକୁ ଚାହୁଁଛନ୍ତି ତାଙ୍କର ସାହାଯ୍ୟ ନେଇପାରିବେ।
1: ତ ମ୍ୟାଡ଼ାମ୍, ବର୍ତ୍ତମାନ ଆପଣ କୁହନ୍ତୁ ଯେ ଆପଣ ଜଣେ ସମାଜସେବୀ, ତ ଆପଣ ଏଇ ଦିଗରେ କେତେ କ'ଣ କାର୍ଯ୍ୟ ସବୁ ରାଉରକେଲାରେ କରିଛନ୍ତି ବା ଲୋକମାନେ ଏହାକୁ ନେଇକି କେତେ ଜାଗୃତ ଅଛନ୍ତି, କେତେ ସଚେତନ ଅଛନ୍ତି, ବିଶେଷ କରି ଆମର ଯେଉଁ ଯୁବପିଢ଼ି ଅଛନ୍ତି ସେମାନେ କେତେ ସଚେତନ ରହୁଛନ୍ତି?
0: ମୁଁ ମୂଳରୁ ଯେମିତି କହିଥିଲି କି ମୋର ବିଗତ 15 ବର୍ଷ ହେଲାଣି ଏଇ ସୋସିଆଲ ୱାର୍କ କ୍ଷେତ୍ରରେ ମୁଁ ରହିଆସିଛି, ଯଦି ମୁଁ 15 ବର୍ଷ ତଳର ରାଉରକେଲା ଏବଂ ଆଜିର ରାଉରକେଲାକୁ କମ୍ପେୟାର କରିବି, ତାହେଲେ ଆଜିର ଯୁବପିଢ଼ି ବହୁ ମାତ୍ରାରେ ସଜାଗ ଅଛନ୍ତି। ଆଜିଠୁ ଯେତେବେଳେ ଆମେ ନୂଆ ନୂଆ କାର୍ଯ୍ୟକ୍ରମ ସବୁ ଆରମ୍ଭ କରିଥିଲୁ, ମୁଁ ଯେମିତି ଏବେ କିଛି ସମୟ ପୂର୍ବରୁ କହୁଥିଲି କି ରେଲୱେ ଷ୍ଟେସନର ଛୋଟ ଛୋଟ ପିଲାମାନଙ୍କ କଥା, ଯେଉଁଠି 100-150 ସଂଖ୍ୟାରେ ଛୁଆଙ୍କୁ ଆମେ ସେଠି ପାଉଥିଲୁ ଏବଂ ଉଦ୍ଧାର କରିକିନା ଆଣୁଥିଲୁ, ମାନେ ତାଙ୍କୁ ରିଫର୍ମ କରିବା ପାଇଁ ଅନେକ ଗୁଡ଼ିଏ ନିଶା ନିବାରଣ କେନ୍ଦ୍ରରେ ମଧ୍ୟ ଆମେ ସେମାନଙ୍କୁ ନିଜ ଆଡ଼ୁ ଅବସ୍ଥାପିତ କରିଛୁ, ଆଜି ତା'ର ସଂଖ୍ୟା କମିଛି, ନିଶ୍ଚୟ ରୂପେ କମିଛି, କାହିଁକି ନା ସମାଜ ସେତିକି ସଚେତନ ହେଉଛି। ତା ସହିତ ଅନେକ ଗୁଡ଼ିଏ ଆମେ ସ୍କୁଲରେ କାର୍ଯ୍ୟକ୍ରମ କରିଥାଉ, ବହୁତ ସାରା ରାଉରକେଲାର ଅନେକ ଗୁଡ଼ିଏ ସ୍କୁଲକୁ ଆମେ ଯାଉ, ସେଠି ଛୋଟ ପିଲାମାନଙ୍କୁ ବୁଝିବାକୁ ପଡ଼ିବ, କାହିଁକିନା ସ୍କୁଲ ଟିନ୍ ଏଜ୍ଟା ହେଉଛି ଗୋଟେ ଏମିତି ବୟସ ଯେଉଁଥିରେ କି ସେମାନେ ଭୁଲ କ'ଣ ଠିକ୍ କ'ଣ ଜାଣିପାରନ୍ତି ନାହିଁ, ତ ସେମାନଙ୍କୁ ବୁଝାଇବା ସବୁଠାରୁ କାଠିକର ପାଠ ଆମ ପାଇଁ। ସେମାନେ ଏମିତି ଏମିତି ପ୍ରଶ୍ନ ପଚାରନ୍ତି, ଆମେ ଯଦି ତାଙ୍କୁ କିଛି ବି ଗୋଟେ ଭଲ କହୁଛୁ ତା'ର ଗୋଟେ ଆଉ ଗୋଟେ ମିନିଂ ବାହାର କରିକି ସେମାନେ ଆଉ ଅଲଗା ପ୍ରକାର ତାକୁ ନିଅନ୍ତି, ତ କିନ୍ତୁ ଆମର ମୂଳ ଉଦ୍ଦେଶ୍ୟ ହେଉଛି କି ସେମାନଙ୍କୁ ଯଦି ଆମେ ବଞ୍ଚାଇ ପାରିଲୁ ଏଇ ବୟସରେ, ଆଗକୁ ସେମାନେ ନିଶ୍ଚୟ ଭଲ ଯୁବାବସ୍ଥାରେ ପହଞ୍ଚିଲା ବେଳକୁ ସେମାନେ ନିଶ୍ଚୟ ଭଲ ମଣିଷ ହୋଇକି ବାହାରିବେ, ଏବଂ ଏସବୁ କାର୍ଯ୍ୟକ୍ରମ ଆମେ କରିଥାଉ। ପ୍ରତି ମାସରେ କାର୍ଯ୍ୟକ୍ରମ ହୁଏ, ଆକ୍ଚୁଆଲି ପ୍ରତି ମାସର ଯେତେବେଳେ ବି ଆମେ ସେ ବସ୍ତି ଭିତରକୁ ଯାଇଥାଉ, ବସ୍ତି ଭିତରେ ଆମେ ସେମାନଙ୍କୁ କହିଥାଉ କି ପିଲାଙ୍କୁ କିପରି ଭଲ ପାଠ ପଢ଼େଇବ, ଏଇ ନିଶାର ଜିନିଷରେ ଯେମିତି ସେମାନେ ନ ରୁହନ୍ତି ସେଇ ପ୍ରତି ସଜାଗ, ସେଇଠି ତ ବସ୍ତିମାନଙ୍କୁ ଯାଇକିନା ବୁଝେଇବା ଟିକେ କଷ୍ଟ ଥାଏ। ଆମେ ବିଗତ 15 ବର୍ଷ ଭିତରେ ଏମିତି କୌଣସି ସୁନ୍ଦରଗଡ଼ ଜିଲ୍ଲା ପୁରା ମୁଁ କହୁଛି ବୋଧେ ଆଉ କୌଣସି ଗାଁ ବାକି ନଥିବ ଯେଉଁ ଭିତରକୁ ଆମେ ଯାଇନଥିବୁ ଏବଂ ଛୋଟ ଛୋଟ ବସ୍ତିମାନଙ୍କୁ ଆମେ ରେଗୁଲାର ବେସିସ୍ରେ ଯାଉଥାଉ।
1: ମ୍ୟାଡ଼ାମ୍ ଆପଣ ବର୍ତ୍ତମାନ କୁହନ୍ତୁ ଯେ ଆପଣ ବି ଜଣେ ନାରୀ, ତ ଜଣେ ଗୃହିଣୀ ବା କର୍ମଜୀବୀ ଯିଏ ବି ହୁଅନ୍ତୁ, ଏଥିପାଇଁ କେମିତି ଓ କେତେ ସଜାଗ ରହିବା ଆବଶ୍ୟକ ବୋଲି ଆପଣ କୁହନ୍ତୁ।
0: ନାରୀର ଜୀବନ, କର୍ମଜୀବୀ ମହିଳା ହଉ, ଗୃହିଣୀ ହଉ, କିମ୍ବା କିଛି ବି ହଉ, ସର୍ବପ୍ରଥମେ ସିଏ ନିଜ ପରିବାରକୁ ଦେଖେ। ପରିବାର ଯଦି ସଜାଗ ହେଲା ଆମ ସମାଜ ସଜାଗ ହେବ। ପ୍ରତ୍ୟେକ ପରିବାର ମଧ୍ୟରେ ମୁଁ ମୂଳରୁ ମଧ୍ୟ କହିଆସିଛି ଯେପର୍ଯ୍ୟନ୍ତ ଗୋଟେ ନାରୀ ନିଜ ଭିତର ଶକ୍ତିକୁ ନ ଚିହ୍ନି ପାରିବ, ନିଜ ପରିବାରକୁ ସେ ନ ବଞ୍ଚାଇ ପାରିବ, ତାହେଲେ ସମାଜର କେବେ ଉନ୍ନତି ହେବ ନାହିଁ। ଏବଂ ସେମାନେ ନିହାତି ଜାଣିବା କଥା କି ମୁଁ ଏକା ନାହିଁ, ମୋ ସହିତ ସମାଜ ଅଛି। ଯେପର୍ଯ୍ୟନ୍ତ ଗୋଟେ ନାରୀ ନିଜର ସମାଜ ଉପରେ ଭରସା ନ କରିପାରିବ, ସେ ପର୍ଯ୍ୟନ୍ତ ସେ ନିଜ ମନ ଭିତରେ ଏସବୁ କଥାକୁ ରଖୁଥିବ। ଆପଣ ଅନେକ ଗୁଡ଼ିଏ ଆମର ସଂସ୍ଥା ଅଛନ୍ତି, ଆମ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆପଣ ତାର ଲାଭ ଉଠାନ୍ତୁ ଏବଂ ଆପଣମାନଙ୍କ ଟୋଲ୍ ଫ୍ରି ନମ୍ବର ମଧ୍ୟ ଗଭର୍ଣ୍ଣମେଣ୍ଟ ତରଫରୁ ଦିଆଯାଇଛି, ସେ ନମ୍ବରରେ ଆପଣ ଡାଏଲ୍ କରନ୍ତୁ, ଆପଣଙ୍କୁ ନିଶ୍ଚୟ ଆପଣଙ୍କ ସମସ୍ୟାର ସମାଧାନ ମିଳିବ।
1: ତ ମ୍ୟାଡ଼ାମ୍, ଶେଷରେ ଆପଣ ଆମର ଆଜିର ବିଷୟବସ୍ତୁକୁ ନେଇକି ଆମ ଶ୍ରୋତା ଭଉଣୀମାନଙ୍କୁ କ'ଣ କହିବାକୁ ଚାହିଁବେ ଆପଣଙ୍କ ମତରେ?
0: ଦେଖନ୍ତୁ, ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ତ କେବଳ ଏତିକି ଚାହିଁବି କି ଆମ ସମାଜର ଉନ୍ନତି ହେଉ, ଆମ ଯୁବପିଢ଼ି ଯେମିତି ସଜାଗ ରୁହନ୍ତୁ। ଏବଂ ଆଜିର ଯେଉଁ ପାରିବାରିକ ସ୍ଥିତି ହେଉ, ଯଦି ପାରିବାରିକ ସ୍ଥିତିକୁ ଠିକ୍ କରିବା ଅଛି, ନିଜ ଆମେ ଠିକ୍ ନ କରିବା ଆମ ବାର୍ଦ୍ଧକ୍ୟର ଆଉ ରହିବ କ'ଣ? ତ ସେଇଥିପାଇଁ ମୁଁ ଯୁବପିଢ଼ିଙ୍କୁ ମୁଁ ଦୁଇ ହାତ ଯୋଡ଼ିକି ନିବେଦନ କରିବା ପାଇଁ ଚାହୁଁଛି, ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଯଦି ଆପଣଙ୍କ ମନ ଡାକୁଛି କି ମୁଁ ଏଇ ଖରାପ କାର୍ଯ୍ୟକ୍ରମକୁ ଆଉ କରିବି ନାହିଁ, ସେଇଠୁ ଆପଣ ବାହାରି ଆସିବା ପାଇଁ ନିଜକୁ ଚେଷ୍ଟା କରନ୍ତୁ। ଆଉ ପୁଣି ଥରେ ମୁଁ କହି ରଖୁଛି, କୌଣସି ବି ନିଶା ଦେହ ପାଇଁ ଭଲ ନୁହଁ। ମୁଁ ମୋର ଏତିକି ହିଁ ଭଉଣୀମାନଙ୍କୁ ଜଣାଇବାକୁ ଚାହୁଁଛି କି ନିଶାଟି ବହୁତ ଖରାପ, ତାଠୁ ଦୂରରେ ରୁହନ୍ତୁ।
1: ଖୁବ୍ ସୁନ୍ଦର ମ୍ୟାଡ଼ାମ୍, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ।

ତେବେ ଶ୍ରୋତା ଭଉଣୀ, ଆପଣମାନେ ଶୁଣୁଥିଲେ ନିଶା ନିବାରଣରେ ନାରୀ ସଚେତନତା ଉପରେ ଆମର କେତେଗୁଡ଼ିଏ ବିଶେଷ ଆଲୋଚନା। ଆଶା କରୁଛୁ ଆଜିର ଏହି ଆଲୋଚନା, ସାକ୍ଷାତକାର ଓ ସଚେତନତାମୂଳକ ବାର୍ତ୍ତା ଆପଣମାନଙ୍କୁ ନିଶ୍ଚୟ ଭାବିବାକୁ ବାଧ୍ୟ କରିବ ଯେ ଆମେ କିପରି ନିଶାଠାରୁ ଦୂରେଇ ରହିବା। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ଏକ ସଂକଳ୍ପ ନେବା, ନିଜେ ନିଶାଠାରୁ ଦୂରେଇ ରହିବା ଓ ଆମ ପରିବାର, ସମାଜ ଓ ଆଗାମୀ ପିଢ଼ିକୁ ମଧ୍ୟ ନିଶାର କୁପ୍ରଭାବରୁ ସୁରକ୍ଷିତ ରଖିବା। ଯଦି ପ୍ରତ୍ୟେକ ଘରେ ସଚେତନତା ବଢ଼ିବ, ତେବେ ନିଶ୍ଚିନ୍ତ ଭାବେ ଆମ ସମାଜ ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜରେ ପରିଣତ ହେବ। ମନେ ରଖନ୍ତୁ, ନିଶା ଜୀବନକୁ ଅନ୍ଧକାରକୁ ନେଇଯାଏ, ସଚେତନତା ଜୀବନକୁ ଆଲୋକିତ କରେ। ଶ୍ରୋତା ଭଉଣୀ, ଆପଣମାନେ ସମସ୍ତେ ଜାଣିଛନ୍ତି ପ୍ରତି ବର୍ଷ ମେ 31 ତାରିଖରେ ସମଗ୍ର ବିଶ୍ୱରେ ବିଶ୍ୱ ତମ୍ବାକୁ ନିଷେଧ ଦିବସ ପାଳନ କରାଯାଇଥାଏ। ଏହି ଦିନଟିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତମ୍ବାକୁ ସେବନର କୁପ୍ରଭାବ ବିଷୟରେ ଲୋକମାନଙ୍କୁ ସଚେତନ କରିବା ଏବଂ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ କରିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO 1987 ମସିହାରେ ତମ୍ବାକୁ ସେବନ ଯୋଗୁଁ ବଢ଼ୁଥିବା ମୃତ୍ୟୁ ଓ ରୋଗକୁ ଦେଖି ଏହି ଦିବସ ପାଳନ କରିବାର ନିଷ୍ପତ୍ତି ନେଇଥିଲେ। ତାହା ପରଠାରୁ ପ୍ରତି ବର୍ଷ ମେ 31 ତାରିଖରେ ଏହି ଦିବସଟି ପାଳନ କରାଯାଇଥାଏ। ଏହି ଦିନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ରାଲି, ଆଲୋଚନା ସଭା ଓ ସାମାଜିକ ଅଭିଯାନ ମାଧ୍ୟମରେ ଲୋକଙ୍କୁ ତମ୍ବାକୁର କ୍ଷତି ବିଷୟରେ ସଚେତନ କରାଯାଇଥାଏ। ତମ୍ବାକୁ ମଣିଷର ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଧୂମ୍ରପାନ, ଗୁଟ୍ଖା, ଖଇନୀ ଓ ଅନ୍ୟାନ୍ୟ ତମ୍ବାକୁଜାତ ପଦାର୍ଥ ସେବନ କରିବାରୁ କ୍ୟାନ୍ସର, ହୃଦରୋଗ, ଫୁସ୍ଫୁସ୍ ରୋଗ ଓ ଅନେକ ଜଟିଳ ରୋଗ ସୃଷ୍ଟି ହୋଇଥାଏ। କେବଳ ସେବନକାରୀ ନୁହେଁ, ତାଙ୍କ ପାଖରେ ଥିବା ଲୋକମାନଙ୍କୁ ମଧ୍ୟ ଏହାର କୁପ୍ରଭାବ ପଡ଼ିଥାଏ। ସେଥିପାଇଁ ଶ୍ରୋତାବଣୀ କୁହାଯାଏ, ତମ୍ବାକୁ ପରିବେଶ ପାଇଁ ମଧ୍ୟ ହାନିକାରକ। ଏହା ସମାଜରେ ଅସୁସ୍ଥକର ପରିବେଶ ସୃଷ୍ଟି କରିଥାଏ। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ଏକ ସଂକଳ୍ପ ନେବା, ତମ୍ବାକୁକୁ ନା କହିବା ଓ ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନ କରିବାରେ ନିଜର ହାତ ବଢ଼ାଇବା।

ତେବେ ଶ୍ରୋତା ଭଉଣୀ, ଆଜିର ସମୟ ତ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ପୁଣି ଆସିବା ଆଉ ଏକ ନୂତନ ଆଲୋଚନାକୁ ନେଇକି। ଏବେ ଆପଣଙ୍କ ରେଡ଼ିଓ ସାଥିକୁ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।

ପ୍ରଚାର କଲୁ ନାରୀ ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୌମ୍ୟଶ୍ରୀ ମହାନ୍ତି। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ, ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଉପରେ ଦେଲେ ଗୁରୁତ୍ୱ. ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ରେକର୍ଡ ସଂଖ୍ୟକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ. ଭାରତର 27ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ. ଆମେରିକା ଇରାନ ସହ ପରମାଣୁ ଚୁକ୍ତିର ନିକଟତର ହେଉଛି, ସୂଚନା ଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ. ଏବଂ ଆଇପିଏଲ୍ କ୍ରିକେଟ୍ର ଟାଇଟଲ୍ ହାସଲ ପାଇଁ ଆଜି ଗୁଜରାଟ ଟାଇଟନ୍ସ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ମୁଖ୍ୟ ସମ୍ବାଦ, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଆମ୍ବ ଚାଷୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ, କହିଲେ ପ୍ରଧାନମନ୍ତ୍ରୀ। 134ତମ ମନ୍ କି ବାତ୍ ସଂସ୍କରଣରେ ଓଡ଼ିଶାର ବେଲପଣା ଓ ଖେଳାଳି ଅନିମେଶ କୁଜୁରଙ୍କୁ କଲେ ପ୍ରଶଂସା। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସ୍ନାନଯାତ୍ରା ନୀତିକାନ୍ତି ନେଇ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ। ତମାଖୁ ସେବନ ଏବଂ ଏହାର ସ୍ୱାସ୍ଥ୍ୟ ଅପକାରିତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ତାପମାତ୍ରା 4-5 ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଚଳିତ ଗ୍ରୀଷ୍ମ ଋତୁରେ ଦେଖାଦେଇଥିବା ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଜାରି କରିଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ହେବ। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକୁ ପ୍ରଶଂସା କରି କହିଛନ୍ତି, ପ୍ରବଳ ଗରମ ଅନୁଭୂତ ସମୟରେ ବେଲପଣା ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକାରକ।
1: ତ କାଫି ଜଗା ଆପକୁ ମିଳେଗା ଆମ ପନ୍ନା, କଚ୍ଚେ ଆମ କା ସ୍ୱାଦ ଔର ଗର୍ମୀ ସେ ରାହତ ବି। ପଞ୍ଜାବ ହରିୟାଣା ଯାଇଏଗା ତ ଲସି ମିଲ ଯାଏଗୀ, ବଡ଼େ ଗିଲାସ ୱାଲି ଲସି। ରାଜସ୍ଥାନ ଔର ଗୁଜରାତ ମେ ଛାଛ, ଜେସେ ହର ଖାନେ କି ସାଥୀ ବନ ଜାତି ହେ। ଔର ବିହାର ଝାରଖଣ୍ଡ ପୂର୍ବୀ ଉତ୍ତର ପ୍ରଦେଶ ମେ

0: सत्तू का शरबत, उसकी तो बात ही क्या है, पेट भी भरे ताकत भी दे। कोंकण और गोवा में कोकम शरबत, सोल कढ़ी, दक्षिण भारत में पानकम, नीरमोर, संबारम और ओडिशा में बेलपना। वो सिर्फ पेय नहीं, भारत के अलग अलग क्षेत्रों की परंपरा का हिस्सा।
1: ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ସମ୍ପର୍କରେ ତାଙ୍କ ସମ୍ବୋଧନରେ କହିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି। ନିକଟରେ ନେଦରଲ୍ୟାଣ୍ଡସ୍ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଚୋଳ ଯୁଗର ପ୍ରାଚୀନ ତମ୍ବାପାତ୍ରଗୁଡ଼ିକୁ ଭାରତ ଫେରାଇ ଅଣାଯାଇଛି। ଏହି ତମ୍ବା ସାମଗ୍ରୀଗୁଡ଼ିକ ଚୋଳ ରାଜବଂଶର ସଫଳତାକୁ ବର୍ଣ୍ଣନା କରିବା ସହ ସେତେବେଳେ ନୌବାଣିଜ୍ୟ କେତେ ସଶକ୍ତ ଥିଲା ତାହା ପ୍ରତିପାଦନ କରିଛି। ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଚୋଳ ରାଜୁତି ବେଳର ସମ୍ପର୍କ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମହ୍ଲାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଷଷ୍ଠ ସପ୍ତମ ଶତାବ୍ଦୀରେ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ସହ ସଂଶ୍ଳିଷ୍ଟ ତିନୋଟି ବିରଳ ତମ୍ବା ସାମଗ୍ରୀ ହସ୍ତଗତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଓଡ଼ିଶାର ଖେଳାଳି ଅନିମେଶ କୁଜୁରଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।
2: एंड मैं छत्तीसगढ़ से बिलोंग करता हूँ सर, एंड अभी मैं उड़ीसा से खेलता हूँ। मैं लास्ट ईयर एशियन मेडल और वर्ल्ड यूनिवर्सिटी गेम्स मेडल लेके आया, एंड मैं एथलेटिक्स 2021 से चालू किया। जब मैं स्कूल से पास आउट हुआ, मैं सैनिक स्कूल अंबिकापुर से पास आउट हूँ। एंड मैं पहले फुटबॉल खेला करता था, एंड मेरे पेरेंट्स कोविड के समय मुझे थोड़ी बहुत छूट देते थे कि तू जाके बाहर दौड़ ले या खेल ले। तो जब कोविड खत्म होने लगा तो मेरे फुटबॉल के जो फ्रेंड्स थे उन्होंने मुझे बोला कि स्टेट मीट होने वाला है, जाके तू पार्टिसिपेट कर।
1: ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସଂଶ୍ଳିଷ୍ଟ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ସେ ଅନୁରୋଧ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷା ଲାଭ କରି ନିଜେ କିଛି ଭଲ କାର୍ଯ୍ୟର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ଭୋଟର କାର୍ଡରେ ଥିବା ତ୍ରୁଟି ସଂଶୋଧନ ପାଇଁ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବୁଥସ୍ତରୀୟ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଘରକୁ ଘର ଯାଇ ଭୋଟରଙ୍କୁ ସ୍ୱତନ୍ତ୍ର ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ମଧ୍ୟ ଏହି ଫର୍ମ ଉପଲବ୍ଧ ଅଛି। ପ୍ରଥମ ଦିନରେ ଗତକାଲି 2,69,166 ଜଣ ଭୋଟରଙ୍କୁ ଫର୍ମ ଦିଆଯାଇଥିବା ଜଣାପଡ଼ିଛି। ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ତରଫରୁ 33,026 ଜଣଙ୍କୁ ନିଯୁକ୍ତ କରାଯାଇଛି। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସ୍ଆଇଆର୍ ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ଶୁଭାରମ୍ଭ କରିଥିବା ସଚେତନତା ରଥ ଜିଲ୍ଲାର ବିଭିନ୍ନ ବ୍ଲକ, ପଞ୍ଚାୟତ ଓ ସହରାଞ୍ଚଳ ବୁଲି ଭୋଟରମାନଙ୍କୁ ଏସ୍ଆଇଆର୍ ବାବଦରେ ସଚେତନ କରାଇବ। ଆସନ୍ତା ଜୁଲାଇ ମାସ 16 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଜୁନ୍ ମାସ 29 ତାରିଖରେ ସ୍ନାନଯାତ୍ରା ଏବଂ ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ଦଇତାପତି ନିଯୋଗ ସହିତ କିପରି ଉତ୍ତମ ସମନ୍ୱୟ ରହିବ ସେ ସମ୍ପର୍କରେ ଆଜି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଇତାପତି ନିଯୋଗର ସଭାପତି, ସମ୍ପାଦକ ଏବଂ ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 1988 ମସିହାରୁ ପାଳନ କରାଯାଉଥିବା ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି, ତମାଖୁର ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର କରିବା, ନିକୋଟିନ୍ ଏବଂ ତମାଖୁ ପରି ବଦଭ୍ୟାସର ମୁକାବିଲା କରିବା। ଓଡ଼ିଶାକୁ ତମାଖୁମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ତମାଖୁ ବର୍ଜନ ଦିବସରେ ଆହ୍ୱାନ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ତମାଖୁ ସେବନର ଅପକାରିତା ସମ୍ପର୍କରେ ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରିବା ଲାଗି ପରାମର୍ଶ ଦେଇଛନ୍ତି। ତମାଖୁ ସେବନର ଅପକାରିତା ସମ୍ପର୍କରେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ସେଣ୍ଡ ଆକାଶବାଣୀକୁ କହିଛନ୍ତି,
3: ଡାଇବେଟୋଲୋଜିଷ୍ଟ କଟକ, ତମାଖୁ ବ୍ୟବହାର ଅନେକ ଦୀର୍ଘକାଳୀନ ରୋଗ ପାଇଁ ପ୍ରମୁଖ କାରଣ। ପ୍ରତିବର୍ଷ 1.35 ନିୟୁତ ଲୋକଙ୍କ ମୃତ୍ୟୁ ତମାଖୁ ସେବନ ଦ୍ୱାରା ହୁଏ। ତମାଖୁ ସେବନ ଦ୍ୱାରା କିଡ଼ନୀରେ ଯେଉଁ ଯାଇଛି ରକ୍ତନଳୀ ଆଉ ବ୍ରେନ୍କୁ ଯେଉଁ ଯାଇଛି ରକ୍ତନଳୀ, ହାର୍ଟକୁ ଯେଉଁ ଯାଇଛି ରକ୍ତନଳୀ ତାକୁ ସଙ୍କୁଚିତ କରେ। ସଙ୍କୁଚିତ କରି ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଆଟାକ୍, କିଡ଼ନୀ ଫେଲୁଅର୍, କିଡ଼ନୀର ଡାଇଲିସିସ୍ ଦରକାର ହୁଏ କିଛି ଦିନ ପରେ ଯଦି ରେଗୁଲାର ଜଣେ ଖାଇଲା। ସେଥିପାଇଁ ତମାଖୁ ଠାରୁ ଦୂରେଇ ରହିବା ଦରକାର। ଆଉ କ୍ୟାନ୍ସରର ପ୍ରମୁଖ କାରଣ ହେଉଛି ତମାଖୁ ସେବନ।
1: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରି ରହିଛି। ଆସନ୍ତା 2-3 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଲାଗି ରହିବ ଏବଂ ତାପମାତ୍ରା 3-4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, କୃଷି ଅର୍ଥନୀତି

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ସମୟ ସନ୍ଧ୍ୟା 5ଟା। ଟ୍ୟୁନ୍ କରିଛନ୍ତି 102.6 FM। ଆସନ୍ତୁ ଶୁଣିବା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ। ପ୍ରଥମେ ଶୁଣିବା ଏହି ଜଣାଣଟି, ଗାଇଛନ୍ତି ତରଣୀ ରଞ୍ଜନ ଜେନା ମନୋଜ ମହାନ୍ତିଙ୍କ ରଚନାରୁ। କିଏ ସେହି କାରିଗର ଗଢ଼ି ଦେଇଗଲା କାଠର ମୂରତି, ଆକାର ସେ ନିରାକାର।

ବଡ଼ ଦେଉଳରେ ରହିଛୁ କାଳିଆ, ବଡ଼ ଠାକୁର ତୁ ହୋଇ, ସାରା ଦୁନିଆକୁ ସଭିଏ କହନ୍ତି ତୋ ପରି କିଏ ସେ ନାହିଁ। ଶୁଣିବା ଏହି ଭଜନଟି ଗାଇଛନ୍ତି ଆଶାଲତା ଷଡ଼ଙ୍ଗୀ ମନୋଜ ମହାନ୍ତିଙ୍କ ରଚନାରୁ।

ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ଜଣାଣ, ଜଗତିରେ ବସି ହାତ ମିଲେଇଛୁ କୋଳେଇ ନେବୁ କି ମୋତେ, ଶୁଣିବା ମଧୁମିତା ଭୂୟାଙ୍କ କଣ୍ଠରେ ଏଇ ଜଣାଣଟି। ଗୀତ ରଚନା ବୃନ୍ଦାବନ ଜେନା।

ଶ୍ରୋତାବନ୍ଧୁ, ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ, ଆକାଶବାଣୀ ରାଉରକେଲା। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 410ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଚିତ୍ରଲେଖା ସିଦ୍ଧ ଯୋଗିନୀ ଯୋଗବଳରେ ଅନିରୁଦ୍ଧଙ୍କୁ ଆଣି ଉଷା ଗୃହରେ ସ୍ଥାପନ କରିଛି। ଦୁହିଁଙ୍କର ପ୍ରତ୍ୟକ୍ଷ ମିଳନ ଘଟିଛି। ଗୁପ୍ତ ପ୍ରଣୟ ଜଣାପଡ଼ିବାରୁ ବାଣାସୁର ଅନିରୁଦ୍ଧକୁ ନାଗପାଶରେ ବାନ୍ଧିଛି। ଉଦ୍ଧାର କରିବାକୁ ଆସିଛନ୍ତି କୃଷ୍ଣ ବଳରାମ। ରୁଦ୍ର ରହିଛନ୍ତି ଭକ୍ତ ବାଣାସୁରର ସପକ୍ଷରେ। ଶେଷ ପର୍ଯ୍ୟନ୍ତ କୃଷ୍ଣ ଏବଂ ରୁଦ୍ରଙ୍କର ଧନୁର୍ଯୁଦ୍ଧ ସଂଘଟିତ ହୋଇଛି।

0: ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 410ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି, ଆକାଶବାଣୀ ରାଉରକେଲା। ଟ୍ୟୁନ୍ କରିଛନ୍ତି 102.6 FM ସବୁବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଷ୍ଟେସନ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ପ୍ରଗତି ସିଟି, ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ଅନିତା ଧଳ। ତା ପୂର୍ବରୁ ଏ ବିଜ୍ଞାପନ ବିରତି।
1: ଶ୍ରୋତାବନ୍ଧୁ, ଆପଣ ଜାଣନ୍ତି କି ଆମ ରାଉରକେଲା ସହରର ଜଣେ ସୁନାମ ପରିଚିତ ଭଲିବଲ୍ ଖେଳାଳି ସସ୍ମିତା ଦାସ, ଯିଏକି ଏବେ ଜାତୀୟ ସ୍ତରରେ ରେଫରି ରୂପେ କାର୍ଯ୍ୟରତ, ଆଉ ଏହା ରାଉରକେଲା ସହର ପାଇଁ ଏକ ଗର୍ବ ଗୌରବର କଥା। ଆମ ରାଉରକେଲା ସହର ମଧ୍ୟ ଖେଳ ଜଗତରେ କିଛି କମ୍ ନୁହଁ।
2: ଯଦି ଆପଣ ବି ଚାହୁଁଛନ୍ତି ନିଜ ଅଞ୍ଚଳରେ ପାଲା କାର୍ଯ୍ୟକ୍ରମ ପରିବେଷଣ କରାଇବା ପାଇଁ, ତେବେ ଯୋଗାଯୋଗ କରନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ସୁନାମଧନ୍ୟ ପଶ୍ଚିମ ରତ୍ନ ପାଲା ଗାୟକ ଶ୍ରୀ ଫକୀର ମୋହନ ବାରାଙ୍କୁ। ଯୋଗାଯୋଗ ନମ୍ବର 9439286858। ଆଜ୍ଞା, ହଁ, 9439286858।
1: ଶ୍ରୋତା ବନ୍ଧୁ, ଆପଣଙ୍କ ପିଲାର ଏକ ଉତ୍ତମ ଭବିଷ୍ୟତ ଗଢ଼ିବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ କଣ୍ଟାକ୍ଟ କରନ୍ତୁ ସାଇକୋଲୋଜି କାଉନ୍ସିଲର, CISCE ହେଲ୍ପଲାଇନ୍ କାଉନ୍ସିଲର, ୱର୍କସପ୍ ଟ୍ରେନର ଶ୍ରୀଯୁକ୍ତ ଅଶୋକ ପଟ୍ଟନାୟକ। କଣ୍ଟାକ୍ଟ ନମ୍ବରଟି ହେଲା 9438053574। ଆଜି ହିଁ କଣ୍ଟାକ୍ଟ କରନ୍ତୁ ଓ ଗଢ଼ନ୍ତୁ ଆପଣଙ୍କ ପିଲାର ଏକ ସୁନ୍ଦର ଉତ୍ତମ ଭବିଷ୍ୟତ।
3: ସଚେତନତା ଓ ସତର୍କତା ହିଁ ସୁରକ୍ଷା, ବଜ୍ରପାତ ପ୍ରତି ସାବଧାନତା, ଯଥା ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କା ଘର ଭିତରକୁ ଚାଲି ଆସନ୍ତୁ, ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ, ଖୋଲା ପଡ଼ିଆ ବା କ୍ଷେତରେ ରୁହନ୍ତୁ ନାହିଁ, ନିରାପଦ ଆଶ୍ରୟସ୍ଥଳୀ ଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଜାକି ଜୁକି ହୋଇ ବସିଯାଆନ୍ତୁ, ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରିଦିଅନ୍ତୁ, ବିଜୁଳି ମାରୁଥିବା ସମୟରେ ଯଦି ଆପଣ କାର୍, ବସ୍ ବା ଅନ୍ୟ ମୋଟା ଚାଦର ଥିବା ଯାନ ଭିତରେ ଅଛନ୍ତି ତାହେଲେ ପଦାକୁ ବାହାରନ୍ତୁ ନାହିଁ, ସାଇକେଲ ବା ମୋଟର ବାଇକ୍ ଚଲାନ୍ତୁ ନାହିଁ, ଲୁହା ଖମ୍ବ, ବିଦ୍ୟୁତ ତାର ଇତ୍ୟାଦି ଠାରୁ ଦୂରରେ ରୁହନ୍ତୁ, ପୋଖରୀ ବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ, ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି ତାହେଲେ ଯଥାଶୀଘ୍ର ବାହାରି ଆସନ୍ତୁ, ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡ଼ି ଉଡ଼ାନ୍ତୁ ନାହିଁ, ହାତରେ ମାଛ ଧରା ବନିଶୀ, ଲୁହା ବେଣ୍ଟ ଛତା ବା ଲୁହା ଛଡ଼ ଧରନ୍ତୁ ନାହିଁ, ଘର ଭିତରେ ଥିବାବେଳେ ଝରକା, କବାଟ ଏବଂ କାନ୍ଥ ଠାରୁ ଛାଡ଼ି ରୁହନ୍ତୁ, ବିଦ୍ୟୁତ ପ୍ରବାହିତ ବସ୍ତୁ ଠାରୁ ଦୂରରେ ରୁହନ୍ତୁ। ସଚେତନତା ଓ ସତର୍କତା ହିଁ ସୁରକ୍ଷା।
4: ଏହି କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
5: ବନିଗଲା ବଜେଟ୍?
4: ହଁ, 5000 ବଞ୍ଚିଗଲା।
5: ତ ନୂଆ ଶାଢ଼ୀ ନେଇଯିବା?
4: ନା, ଗଲା ମାସରେ ହିଁ ତ ନେଇଥିଲି
5: ଆଉ ଗୋଟିଏ।
4: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
5: ଦେଖେଇ ହଉଛି,
4: ଏବେ ଯାଅ ଭାଇ।
6: RBI କହେ,
4: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
7: ଏହି କାହାଣୀ ହେଉଛି ଏକ ନର୍ସ ଆଉ ତାର ଅନ୍ତରାତ୍ମାର।
8: ଆସିଗଲା ସାଲେରୀ?
7: ହଁ।
8: ଏବେ ନୂଆ ଝୁମୁକା?
7: ନା, ପ୍ରଥମେ ସଞ୍ଚୟ,
8: ପ୍ରଥମେ ଝୁମୁକା।
7: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ, ଯାଦ୍ୱାରା ରହିବ ଟେନସନ୍ ଫ୍ରି।
8: କିନ୍ତୁ ଝୁମୁକାର କ'ଣ?
7: ଯାଉଛୁ ନା, ପଡ଼ିଦେବି ଇଞ୍ଜେକ୍ସନ।
6: RBI କହେ,
7: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
9: ନମସ୍କାର, ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ। ଆକାଶବାଣୀ ରାଉରକେଲାର ପ୍ରିୟ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆଜିର ପ୍ରଗତି ସିଟି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ରେଡିଓ ସାଥୀ ଅନିତା। ତେବେ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ।

ଶ୍ରୋତାବନ୍ଧୁ, ଆପଣ ଜାଣନ୍ତି ଯେତେବେଳେ ଶିକ୍ଷା ଗୋଟିଏ ଶିଶୁ ପାଇଁ ବୋଝ ନ ହୋଇ ଆନନ୍ଦ ସାଜିବ, ସେତେବେଳେ ହିଁ ସେ ବିନା ଚାପରେ ନିଜର ପ୍ରକୃତ ପ୍ରତିଭା ଦେଖାଇ ଆଗକୁ ବଢ଼ିପାରିବ। ହଁ ଶ୍ରୋତାବନ୍ଧୁ, ଆଜିର ଆଧୁନିକ ଓ ଡିଜିଟାଲ ଯୁଗରେ ଶିକ୍ଷା ବ୍ୟବସ୍ଥାରେ ଯେଉଁଠି ପିଲାମାନେ ପ୍ରତିଯୋଗିତାର ଚାପରେ ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି, ସେହିଭଳି ପରିସ୍ଥିତିରେ ପିଲାମାନଙ୍କ ମାନସିକ ଚାପକୁ ଦୂର କରିବା ସହିତ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ ଶିକ୍ଷକମାନଙ୍କର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ। ସେମାନଙ୍କ ସ୍ନେହ, ଆଦର ଏବଂ ସଠିକ୍ ମାର୍ଗଦର୍ଶନ ଦ୍ୱାରା କଠିନରୁ କଠିନତମ ବିଷୟକୁ ମଧ୍ୟ ସହଜ କରାଯାଇପାରେ। ପିଲାଙ୍କୁ କେବଳ ପାଠ୍ୟ ପୁସ୍ତକର ବୋଝ ମଧ୍ୟରେ ସୀମିତ ନ ରଖି ସେମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଉଚିତ। ବର୍ତ୍ତମାନର ପ୍ରତିଯୋଗିତାମୂଳକ ଓ ଡିଜିଟାଲ ଯୁଗରେ ପିଲାମାନେ ଅନେକ ସମୟରେ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଜଣେ ଶିକ୍ଷକ ହିଁ କେବଳ ପାଠପଢ଼ା ଭିତରେ ସୀମିତ ନ ରହି ଜଣେ ମାର୍ଗଦର୍ଶକ ଓ ବନ୍ଧୁ ଭାବେ ଛାତ୍ରଛାତ୍ରୀମାନଙ୍କ ମାନସିକତାକୁ ସୁଧାରିବାରେ କାର୍ଯ୍ୟ କରିବା ଆବଶ୍ୟକ। ହଁ ଶ୍ରୋତାବନ୍ଧୁ, ଆଜିର ଶିକ୍ଷକ କେବଳ ଜଣେ ପାଠ ପଢ଼ାଉଥିବା ବ୍ୟକ୍ତି ନୁହନ୍ତି, ବରଂ ଜଣେ ମାନସିକ ସ୍ୱାସ୍ଥ୍ୟ ରକ୍ଷକ, ବନ୍ଧୁ ଏବଂ ସମାଜ ଗଠନର ମୁଖ୍ୟ ସୂତ୍ରଧର, ନୁହେଁ କି ଶ୍ରୋତାବନ୍ଧୁ? ତେବେ ଶ୍ରୋତାବନ୍ଧୁ, ଆଜି ମୁଁ ଆପଣଙ୍କୁ ଶିଶୁମାନଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ ଶିକ୍ଷକମାନଙ୍କ ଦାୟିତ୍ୱ ସମ୍ପର୍କରେ ଏତେସବୁ କଥା କହିବାର କାରଣ ହେଉଛି ଯେ ଆଜିର ଆମ କାର୍ଯ୍ୟକ୍ରମରେ ଏହିପରି ରାଉରକେଲାର ଜଣେ ଖୁବ୍ ଜଣାଶୁଣା ବରିଷ୍ଠ ଶିକ୍ଷକ ଆମ ପାଖରେ ଉପସ୍ଥିତ ଅଛନ୍ତି, ଯାହାଙ୍କ ଲାଗି ଶିକ୍ଷାଦାନ କେବଳ ଏକ ବୃତ୍ତି ନୁହେଁ, ଏହା ତାଙ୍କ ଲାଗି ଏକ ପବିତ୍ର ବ୍ରତ ଅଟେ। ହଁ ଶ୍ରୋତାବନ୍ଧୁ, ଗଣିତ ଭଳି ଏକ କଠିନ ବିଷୟକୁ ସହଜ ଓ ଆନନ୍ଦଦାୟକ କରି ପିଲାଙ୍କ ମନରୁ ଭୟ ଦୂର କରି ପିଲାମାନଙ୍କ ମାନସିକ ସ୍ଥିତି ଓ ସେମାନଙ୍କର ଶକ୍ତିକୁ ବୁଝି ସେ ନିଜର ପଢ଼ାଇବା ଶୈଳୀକୁ ବଦଳାଇ ବହିର ବୋଝରୁ ପିଲାମାନଙ୍କୁ ମୁକ୍ତ ରଖିବା ତାଙ୍କ ଶିକ୍ଷକତାର ମୁଖ୍ୟ ଉଦ୍ଦେଶ୍ୟ। ହଁ ଶ୍ରୋତାବନ୍ଧୁ, କେବଳ ଉପଦେଶ ନ ଦେଇ ମହାପୁରୁଷମାନଙ୍କ ଜୀବନୀ, ସତ୍ୟବାଦିତା ଏବଂ ସାଧୁତା ଉପରେ ଆଧାରିତ କାହାଣୀ ମାଧ୍ୟମରେ ପିଲାଙ୍କ ମନରେ ସକାରାତ୍ମକ ପ୍ରଭାବ ପକାଇ ଅନେକ ଶିକ୍ଷା ଏବଂ ପ୍ରେରଣା ଦେଇଥାନ୍ତି। ନିଜ ଜୀବନର ଦୀର୍ଘ 35 ବର୍ଷ ଶିକ୍ଷାଦାନରେ ଉତ୍ସର୍ଗ କରି ସମାଜର ଜଣେ ସୁନାମଧନ୍ୟ ଆଦର୍ଶ ଶିକ୍ଷକ ଭାବେ ମଧ୍ୟ ପରିଚିତ ହୋଇପାରିଛନ୍ତି। ତେବେ ଶ୍ରୋତାବନ୍ଧୁ, ଆଉ ଡେରି କାହିଁକି, ଆସନ୍ତୁ ଆଜି ତାଙ୍କୁ ସାକ୍ଷାତ କରିବା ଏବଂ ଜାଣିବା ତାଙ୍କଠାରୁ ଆଜିର ଶିକ୍ଷା ବ୍ୟବସ୍ଥା ଏବଂ ଛାତ୍ରଛାତ୍ରୀମାନଙ୍କ ପାଠର ଚାପ ଓ ମାନସିକତାକୁ ସୁଧାରି ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ ଶିକ୍ଷକମାନଙ୍କର ଭୂମିକା ସମ୍ପର୍କରେ ଆଜି ଆମେ ଆସନ୍ତୁ ଆଲୋଚନା କରିବା ଆଜିର ଆମ ପ୍ରଗତିଶୀଳ କାର୍ଯ୍ୟକ୍ରମର ଅତିଥି, ଯିଏକି ରାୟଗଡ଼ ସେଣ୍ଟ ଜାଭିୟର ହାଇସ୍କୁଲର ଜଣେ ବରିଷ୍ଠ ଗଣିତ ଶିକ୍ଷକ ଶ୍ରୀ ଅଶୋକ କୁମାର ମହାପାତ୍ରଙ୍କ ସହିତ।

0: ସାର୍ ନମସ୍କାର।
1: ନମସ୍କାର ମ୍ୟାଡ଼ାମ।
0: ଆକାଶବାଣୀ ରାଉରକେଲାର ପ୍ରଗତି ସିଟି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଆକାଶବାଣୀର ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ମଧ୍ୟ ମୁଁ ନମସ୍କାର ଜଣାଉଅଛି।
0: ଆଜ୍ଞା, ତେବେ ସାର୍ ଆଜିର ଆମ କାର୍ଯ୍ୟକ୍ରମରେ ମୁଖ୍ୟତଃ ଆମର ପ୍ରଗତି ସିଟି କାର୍ଯ୍ୟକ୍ରମରେ ଆମେ ସମାଜର ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରିଥାଉ। ତେବେ ଆଜିର ଆମ କାର୍ଯ୍ୟକ୍ରମରେ ଯେପରିକି ଆମର ବର୍ତ୍ତମାନ ସମୟରେ ଆପଣ ଜାଣିଛନ୍ତି ଯେ ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା କିପରି ଭାବରେ ଆମର CBSE ହଉ କିମ୍ବା ICSE ହଉ, ସେ ଶିକ୍ଷା ବ୍ୟବସ୍ଥାରେ ବର୍ତ୍ତମାନ ପାଠର ଚାପ ପିଲାମାନଙ୍କ ଉପରେ ଖୁବ୍ ରହୁଛି, ଯାହାଦ୍ୱାରା କି ବର୍ତ୍ତମାନ ଛାତ୍ରଛାତ୍ରୀମାନେ ପରୀକ୍ଷା ସମୟରେ ହଉ କିମ୍ବା ପାଠର ପ୍ରେସରରେ ତାଙ୍କର ମାନସିକ ଚାପ ମଧ୍ୟ ବଢୁଛି। କିପରି ଭାବରେ ସେ ଛାତ୍ରଛାତ୍ରୀମାନଙ୍କ ପାଠର ଚାପକୁ ଏବଂ ତାଙ୍କର ମାନସିକତାକୁ ଦୂର କରିବା ଦିଗରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ଦାୟିତ୍ୱ କ'ଣ ରହିଛି, ଏହା ସଙ୍ଗେ ସଙ୍ଗେ ଅଭିଭାବକମାନଙ୍କର ଦାୟିତ୍ୱ ମଧ୍ୟ କ'ଣ ରହିଛି, ସେ ସମ୍ପର୍କରେ ଆଜି ଆମେ ଆପଣଙ୍କଠୁ ଅନେକ କିଛି କଥା ଜାଣିବୁ। ତେବେ ସାର୍ ଏ ଦିଗରେ ତ ଆମେ ଆଲୋଚନା କରିବା, ତା ପୂର୍ବରୁ ସାର୍ ଆପଣ ପ୍ରଥମେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆପଣଙ୍କ ସମ୍ପର୍କରେ କିଛି କହିଲେ ଭଲ ହେବ।
1: ମୋ ନାମ ଆଜ୍ଞା ଅଶୋକ କୁମାର ମହାପାତ୍ର, ପ୍ରକୃତ ଘର କଟକ ଜିଲ୍ଲା। ମୁଁ ପ୍ରଥମେ ରାଉରକେଲାର ଷ୍ଟେଟ୍ ବୋର୍ଡ଼ ଅଣ୍ଡରରେ ଦୀର୍ଘ 18 ବର୍ଷ ପର୍ଯ୍ୟନ୍ତ ଗଣିତ ଶିକ୍ଷକ ଭାବେ ଏବଂ ଭୂଗୋଳ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲି। ଏହାପରେ 2011 ମସିହାରେ ICSE ସ୍କୁଲ ଛତିଶଗଡ଼ରେ ସେଣ୍ଟ ଜେଭିୟର୍ ସ୍କୁଲରେ ଜଏନ୍ କରିଥିଲି। ତାପରେ ଟ୍ରାନ୍ସଫର ହୋଇ ମୁଁ ବର୍ତ୍ତମାନ ସେଣ୍ଟ ଜେଭିୟର୍ସ ହାଇସ୍କୁଲ ରାୟଗଡ଼ର CBSE ବିଦ୍ୟାଳୟରେ ଇକୋନୋମିକ୍ସ ଏବଂ ମ୍ୟାଥମେଟିକ୍ସ 11 ଏବଂ 12 କ୍ଲାସ୍ ପିଲାମାନଙ୍କୁ ପଢ଼ାଏ।
0: ଆଜ୍ଞା, ଯେମିତି ସାର୍ ଆପଣ ମାନେ କହିବାକୁ ଗଲେ ରାୟଗଡ଼ର ସେଣ୍ଟ ଜେଭିୟର ସ୍କୁଲରେ ଆଜ ମ୍ୟାଥ୍ ଟିଚର ଆପଣ କାର୍ଯ୍ୟ କରୁଛନ୍ତି, ଆପଣଙ୍କର ଯେମିତି 35 ବର୍ଷର ଅଭିଜ୍ଞତା ରହିଛି କହିଲେ, ତେବେ ସାର୍ ଆପଣ ପ୍ରଥମେ କୁହନ୍ତୁ ଯେ ଆପଣଙ୍କର 20 ବର୍ଷ ପୂର୍ବରୁ ଥିବା ଗଣିତ ପାଠ୍ୟକ୍ରମ ଓ ବର୍ତ୍ତମାନର ପାଠ୍ୟକ୍ରମ ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି ଏବଂ କାହାର ଆପ୍ଲିକେସନ୍ ଫ୍ୟୁଚରରେ ଅଧିକ ବୋଲି ଆପଣ କହିବେ, ବିଶେଷ କରି ସେକେଣ୍ଡାରୀ ଷ୍ଟେଜ୍ରେ?
1: ସେକେଣ୍ଡାରୀ ଷ୍ଟେଜ୍ରେ ଆଜ୍ଞା ଦେଖନ୍ତୁ, ସେତେବେଳେ ଗଣିତ ପାଠ୍ୟକ୍ରମକୁ ବିଶେଷ କରି 2 ଭାଗରେ ବିଭକ୍ତ କରାଯାଇଥିଲା, ଯେଉଁଟାକି ଥିଲା ଆପଣଙ୍କର ଆଲଜେବ୍ରା ଏବଂ ଆଉ ଗୋଟେ ଥିଲା ପାଟିଗଣିତ, ଯାହାକୁ ଇଂଲିଶରେ କୁହାଯାଏ ଏରିଥମେଟିକ୍। ପିଲାଟି ଯେତେବେଳେ ଗଣିତ ବିଷୟ ପ୍ରତି ଆଗ୍ରହ ପ୍ରକାଶ କରେ, ସାଧାରଣତଃ ସିଏ ଚେଷ୍ଟା କରେ ତା'ର ଫ୍ୟୁଚର ଆପ୍ଲିକେସନ୍, ଅର୍ଥାତ୍ ସେ ଭବିଷ୍ୟତରେ କିଭଳି ଭାବରେ ବଡ଼ ବଡ଼ ପୋଷ୍ଟରେ ନିଯୁକ୍ତି ପାଇପାରିବ, ଯେପରି ବ୍ୟାଙ୍କ ଅଫିସର ହେଉ କିମ୍ବା ଆପଣଙ୍କର ସାଇଣ୍ଟିଷ୍ଟ ହେଉ। ଆଉ ସେଥିରେ ସାଧାରଣତଃ ଯେଉଁ କୋଶ୍ଚିନ୍ ଗୁଡ଼ିକ ପଡ଼ିଥାଏ ସେଥିରେ ଆଲଜେବ୍ରା ପ୍ରାୟତଃ ପଡ଼େ ନାହିଁ, ସେଥିରେ ପାଟିଗଣିତ ପଡ଼ିଥାଏ। ତେଣୁ ପାଟିଗଣିତ ଯେଉଁ ଏରିଥମେଟିକ୍, ସେଇଟା ବର୍ତ୍ତମାନ ଯୁଗରେ ଚାଲୁନାହିଁ, ଫଳରେ ପିଲାଟିର ଫ୍ୟୁଚର ଆପ୍ଲିକେସନ୍ରେ ପିଲାଟି ବର୍ତ୍ତମାନ ବହୁତ ହଇରାଣର ସମ୍ମୁଖୀନ ହେଉଛି। କାରଣ ଆଲଜେବ୍ରାର କୌଣସି ଫ୍ୟୁଚର ଆପ୍ଲିକେସନ୍ ବର୍ତ୍ତମାନ ନାହିଁ, କେବଳ ମାର୍କ ରଖିବା ପାଇଁ ଏହା ସାହାଯ୍ୟ କରୁଅଛି।
0: ବହୁତ ଭଲ କଥା କହିଲେ। ତେବେ ସାର୍ ଆପଣ କହିବେ କି ଯେମିତିକି 20 ବର୍ଷ ପୂର୍ବରୁ ଥିବା ପାଠ୍ୟକ୍ରମରେ ପିଲାଙ୍କ ସଫଳତା ଓ ବର୍ତ୍ତମାନର ପାଠ୍ୟକ୍ରମରେ ପିଲାଙ୍କ ସଫଳତାର ହାର କିପରି ରହିଛି, ମୂଲ୍ୟାୟନରେ କିଛି ପରିବର୍ତ୍ତନ ହୋଇଛି କି?
1: ଯଦି ଆମେ 20 ବର୍ଷ ତଳର ସିଲାବସ୍କୁ ଦେଖିବା ତାହେଲେ ଜାଣିପାରିବା ଯେ ପିଲାମାନେ ସେତେବେଳେ ଅଧିକ ନମ୍ବର ରଖିପାରୁନଥିଲେ। ତା କାରଣ ହେଉଛି ସେତେବେଳେ ଗଣିତରେ 3-4 ବହି ଥିଲା, ଯେଉଁଟାକି ଥିଲା ଆଲଜେବ୍ରା, ପାଟିଗଣିତ, ଟ୍ରିଗୋନମିଟ୍ରି, ଏହିଭଳି ଥିଲା। ଆଉ ମୂଲ୍ୟାୟନ ମଧ୍ୟ ସେହିଭଳି ବହୁତ ଜଟିଳ ଥିଲା, ଷ୍ଟ୍ରିକ୍ଟ ଥିଲା। ବୋର୍ଡ଼ର ନିର୍ଦ୍ଦେଶ କ୍ରମେ ପିଲାଟି ଯଦି ସଠିକ୍ ଉତ୍ତର ନ ଲେଖିଛି ତାକୁ ନମ୍ବର ନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଉଥିଲା, ଫଳରେ ବହୁତ ପିଲା ସେଥିରେ ଉତ୍ତୀର୍ଣ୍ଣ ହୋଇପାରୁନଥିଲେ। କିନ୍ତୁ ମ୍ୟାଡ଼ାମ ଯଦି ବର୍ତ୍ତମାନ ଲକ୍ଷ୍ୟ କରିବା ତାହେଲେ CBSE ସମ୍ପୂର୍ଣ୍ଣ ଭାବେ ବାଧ୍ୟ କରୁଛି ଯେ କୌଣସି ପ୍ରକାରେ ପିଲାକୁ ଫେଲ୍ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ପିଲାଟି ଯାହା ବି କରିଛି ସେ ଏକ ତ ଦ୍ୱିତୀୟତଃ ବାଧ୍ୟ କରାଯାଉଛି ସମସ୍ତ ଶିକ୍ଷକମାନଙ୍କୁ କୌଣସି ପ୍ରକାରେ ପିଲାଟିକୁ ପାସ୍ମାର୍କ ଦେଇକି ଉତ୍ତୀର୍ଣ୍ଣ କରିବା ପାଇଁ। ତା ସତ୍ତ୍ୱେ ଯଦି ବି ପାସ୍ମାର୍କ ନ ରହିଲା, ଇଣ୍ଟର୍ନାଲ୍ ମାର୍କ ସମସ୍ତ ବିଦ୍ୟାଳୟମାନଙ୍କୁ ଯେମିତି ଇଣ୍ଟର୍ନାଲ୍ ମାର୍କ 100ରୁ 20 ମାର୍କ, ସେଥିରେ ପ୍ରାୟତଃ ସମସ୍ତ ପିଲାଙ୍କୁ 20ରୁ 17 ଉପରେ ଦିଆଯାଉଛି। ତେଣୁ କୌଣସି ପିଲା ଆଉ ବର୍ତ୍ତମାନ ଫେଲ୍ ହେଉନାହାନ୍ତି।
0: ଆଜ୍ଞା ସାର୍, ଏଇଟା ତ ଠିକ୍ କଥା କହିଲେ। ବର୍ତ୍ତମାନ CBSE ପାଟର୍ନ ବର୍ତ୍ତମାନ ଅନେକାଂଶରେ ଚେଞ୍ଜ ହୋଇଯାଇଛି। ବର୍ତ୍ତମାନ ସମୟରେ ପିଲାମାନେ ମଧ୍ୟ ପାଠପଢ଼ାରୁ ଟିକେ ଦୂରଉଛନ୍ତି, ଅନେକ କିଛି କାରଣ ରହିଛି, ଯେମିତିକି ଆପଣ କହିଲେ ମ୍ୟାଥ୍ ଆଉ ସାଇନ୍ସ ପିଲାମାନେ ଭଲ ପାଆନ୍ତି ନାହିଁ ପଢ଼ିବାକୁ, ଟିକେ ହାର୍ଡ଼ ସବଜେକ୍ଟ ରହିଛି। ତ ସେଇ ସବୁ ସବଜେକ୍ଟକୁ ପିଲାମାନେ କେମିତି ଚାପମୁକ୍ତ ହୋଇ କିପରି ପଢ଼ିପାରିବେ ଏଇ କଠିନ ବିଷୟବସ୍ତୁ ଗୁଡ଼ିକୁ, ସେ ଉପରେ ଟିକେ ଆପଣ କହିଲେ ଭଲ ହେବ।
1: ମ୍ୟାଡ଼ାମ ଦେଖନ୍ତୁ, ସବୁ ପିଲାଙ୍କର ପରିବେଶ ଠିକ୍ ନାହିଁ। ଆମେ ଯେଉଁଟା କହୁ ଯେ ଡାଇଭର୍ସିଫିକେସନ୍ ଅଫ୍ ସୋସାଇଟି, କେତେକ ପିଲା ଆପଣଙ୍କର ଅତି ଉଚ୍ଚତର ବର୍ଗ ଶ୍ରେଣୀର ହୋଇଥିଲା ବେଳେ କେତେକ ପିଲା ଗରିବ ଶ୍ରେଣୀର, ମଧ୍ୟବିତ୍ତ ଶ୍ରେଣୀର, ତେବେ ଯାହା ବି ହେଉ ବିଭିନ୍ନ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଇବା ଶିକ୍ଷକଙ୍କର ମୁଖ୍ୟତଃ ଦାୟିତ୍ୱ। ଶିକ୍ଷକଙ୍କର କୌଣସି ପ୍ରକାର ଡିସ୍କ୍ରିମିନେସନ୍ ରହେ ନାହିଁ, ପ୍ରଭେଦ ରହେ ନାହିଁ ଯେ ଇଏ ଗରିବ ପିଲାଟି ମୁଁ ତାକୁ ପଢ଼େଇବିନି ବୋଲି, ଏ ପ୍ରକାର ମନୋଭାବ ଶିକ୍ଷକଙ୍କ ମନରେ ସୃଷ୍ଟି ହେବା କଥା ନୁହେଁ। ପିଲାଟି ଯଦି ଗଣିତ ପ୍ରତି ଆକୃଷ୍ଟ ହେଉନାହିଁ, ଶିକ୍ଷକଙ୍କର ପ୍ରଥମ ଦାୟିତ୍ୱ ତାକୁ କିଭଳି ଭାବରେ ପଢ଼େଇଲେ, ତାକୁ କେଉଁ ପ୍ରକାର ପଦ୍ଧତି ମୁଁ ଅନୁସରଣ କରିବି ଯାହାଫଳରେ କି ପିଲାଟି ଗଣିତ ପ୍ରତି ଆକୃଷ୍ଟ ହେବ, ଇତିହାସକୁ ସେ କିଭଳି ଭାବରେ ସହଜରେ ମନେ ରଖିପାରିବ, ବିଜ୍ଞାନକୁ କିଭଳି ଭାବରେ ବୁଝିପାରିବ, ଏସବୁ କ୍ଷେତ୍ରରେ ଯଦି ଆମେ ଚିନ୍ତା କରିବା ତାହେଲେ ମୁଁ କହିବି ଯେ ମ୍ୟାଡ଼ାମ ଏଥିରେ କେବଳ ଶିକ୍ଷକମାନଙ୍କର ସବୁଠାରୁ ଅଧିକ ଭୂମିକା ରହିଛି। ତାପରେ ବି ଆପଣଙ୍କର ଶିକ୍ଷକମାନେ ତାକୁ ଯେଉଁ ପ୍ରକାର ପଦ୍ଧତି ବତାଇଲେ ତାକୁ ଅଭିଭାବକମାନେ ମଧ୍ୟ ଅନୁସରଣ କରିବାର ଅଛି। କାରଣ ସମସ୍ତ ଅଭିଭାବକ ତ ଆଜ୍ଞା ଆମେ କହିପାରିବାନି ସେମାନେ ଶିକ୍ଷା ଲାଭ କରିଛନ୍ତି ବା ଶିକ୍ଷିତ, ତେଣୁ ସେତେକ ସେମାନେ କେବଳ ପିଲାଟିକୁ ଗାଇଡ଼ଲାଇନ୍ ଦେଇପାରିବେ।
0: ଆଜ୍ଞା, ଏଇଟା ଆପଣ ଠିକ୍ ଭାବରେ କହିଲେ ପ୍ରକୃତରେ। ଆଉ ଗୋଟେ କଥା କୁହନ୍ତୁ ସାର୍, ଯେ ବର୍ତ୍ତମାନ ଦେଖାଯାଉଛି ବିଦ୍ୟାଳୟର ଅଧିକାଂଶ ଶିକ୍ଷକ କେବଳ ବୋର୍ଡ଼ ନିର୍ଦ୍ଧାରିତ ପାଠ୍ୟପୁସ୍ତକରୁ ପିଲାମାନଙ୍କୁ ପଢ଼ାଇଥାନ୍ତି, ଆଉ ଏହି ଶିକ୍ଷା ପିଲାର ଜ୍ଞାନ ନିର୍ଦ୍ଧାରଣ ପାଇଁ ଯଥେଷ୍ଟ କି? ଆଉ ଯଦି ପିଲାଟି ଗଣିତ ହେଉ କିମ୍ବା ଜିଓଗ୍ରାଫି ହେଉ ଏହି ବିଷୟ ପ୍ରତି ଆଗ୍ରହ ପ୍ରକାଶ ନ କରେ, ତେବେ ଶିକ୍ଷକ କିଭଳି ଭାବରେ ଶିକ୍ଷାଦାନ କରିବା ଉଚିତ ବୋଲି ଆପଣ କହିବେ?
1: ନିଶ୍ଚିତ ଭାବେ ମ୍ୟାଡ଼ାମ ଭଲ ପ୍ରଶ୍ନଟି ପଚାରିଲେ। ଦେଖନ୍ତୁ, ଗଣିତ ପ୍ରତି ସବୁ ପିଲା ଆଗ୍ରହ ପ୍ରକାଶ କରନ୍ତି ନାହିଁ, ତା କାରଣ ହେଲା ଯଦି ପିଲାଟାର ଫଣ୍ଡାମେଣ୍ଟାଲ ୱିକ୍ ରହିଛି, ତାହେଲେ ମନେ କରନ୍ତୁ ସେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ କି ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ ପ୍ରତି ତାର ଭଲ ପରଫର୍ମାନ୍ସ ନାହିଁ, ଅଟୋମେଟିକାଲି ଆପଣ ତାକୁ 8th 9th ପଢ଼ାଇଲା ବେଳକୁ ଅସୁବିଧାର ସମ୍ମୁଖୀନ ହେବେ। ତଥାପି ଆପଣ ଆପଣଙ୍କ ସମୟ ସୀମା ମଧ୍ୟରେ ଚେଷ୍ଟା କରିବେ ପିଲାଟିକୁ ତାର ଫାଉଣ୍ଡେସନ୍ କ୍ଲିୟର କରିବା ପାଇଁ ଯେତେ ଦୂର ପର୍ଯ୍ୟନ୍ତ ସମ୍ଭବ, କାରଣ ଆପଣ ତ ଜଣେ ପିଲାକୁ ପଢ଼ାଉନାହାନ୍ତି, ଶ୍ରେଣୀର ସମସ୍ତ ପିଲାଙ୍କ ଉପରେ ସମାନ ଗୁରୁତ୍ୱ ଆପଣ ଦେଉଛନ୍ତି।
0: ଆଜ୍ଞା।
1: ତାପରେ ଦ୍ୱିତୀୟ କଥା ହେଲା ଶିକ୍ଷକଙ୍କର ଭୂମିକା ଏଥିରେ ବହୁତ ରହିଛି। ଧରନ୍ତୁ ଗୋଟେ ପିଲା ଗଣିତ ଅତି ଭଲ କରୁଛି, ତା ଅର୍ଥ ନୁହେଁ ଯେ ତାକୁ କେବଳ ପୁସ୍ତକରେ ଯେତିକି ଗଣିତ ଗୋଟେ ଟପିକ୍ସ ଦିଆହେଇଛି ତାକୁ ସେତିକି ଦେଇଦେଲେ ତାର ଜ୍ଞାନର ସୀମା ଆମେ ଜାଣିପାରିବା। ଆମେ ଚେଷ୍ଟା କରିବା ତାକୁ ଯେତେ ଦୂର ଅଧିକରୁ ଅଧିକ ନିଜ ମନରୁ ପ୍ରଶ୍ନ ଦେବା, ସେ ତାକୁ ସମାଧାନ କରିପାରୁଛି ନା ନାହିଁ ସେଇଟାକୁ ଦେଖିବା, ଫଳରେ ଜାଣିପାରିବା ଯେ ପିଲାଟି ଗଣିତ ପ୍ରତି ଆକୃଷ୍ଟ ହେଉଛି ଆଉ ସିଏ ନିଶ୍ଚିତ ଭବିଷ୍ୟତରେ ଭଲ କରିବ। ସେହିଭଳି ଭାବରେ ଯଦି ଆପଣ ଅନ୍ୟ ବିଷୟ କଥା ପଚାରିବେ, ଧରନ୍ତୁ ଭୂଗୋଳ ହେଲା, ପିଲାଟି ଜିଓଗ୍ରାଫି ବୁଝିପାରୁନି, ଆଜ୍ଞା ଜିଓଗ୍ରାଫି ପାଇଁ କି ଆମର ଟୋଟାଲ ୱାର୍ଲଡ ବିଷୟରେ କି ଆମ ନିଜ ଦେଶ ବିଷୟରେ କି ନିଜ ରାଜ୍ୟ ବିଷୟରେ ଆମେ ଜାଣୁଛୁ, କେହି ତ କେବେ ଆଜ୍ଞା ସବୁ ଜାଗା ବୁଲିବା ସମ୍ଭବ ନୁହେଁ। ତେବେ ଭୂଗୋଳ କେମିତି ଆମେ ବୁଝେଇବା? ଭୂଗୋଳ ବୁଝେଇବା ପାଇଁ କି ପିଲାକୁ ସବୁବେଳେ ଆମେ ଟିଚିଂ ଏଡ୍ସର ସହାୟତା ନେବା, ଟିଚିଂ ଏଡ୍ସର ସହାୟତା ନେଇକି ତାକୁ ମୁଖ୍ୟ ଜିନିଷଟିକି ଯେତେବେଳେ ବୁଝେଇଦେବା ସେ ଅଟୋମେଟିକାଲି ଆପଣଙ୍କର ଭୂଗୋଳ ସମ୍ପୂର୍ଣ୍ଣ ଭାବେ ବୁଝିଯିବ, ଯେଉଁଟାକି ଇଣ୍ଟର ରିଲେଟେଡ୍ ଟପିକ୍ ଗୁଡ଼ାକ ଆପଣଙ୍କୁ ସେ ଆଉ ପ୍ରଶ୍ନ କରିବ ନାହିଁ, କାରଣ ସେ ସେଥିରେ ସମ୍ପୂର୍ଣ୍ଣ ଭାବେ କ୍ଲିୟର ହେଇଯିବ।
0: ଯେଉଁ କହିଲେ ଗଣିତ ଅଧ୍ୟୟନ ସମୟରେ ଟିଚିଂ ଏଡ୍ସ ର ପ୍ରୟୋଗ ହେଲେ ପିଲାମାନେ ବୁଝିବା ସହଜ ସାପେକ୍ଷ, ତ ଏହାର ଗୋଟେ ଉଦାହରଣ ଦେଇ କହିବେ କି?
1: ନିଶ୍ଚିତ ଭାବେ ମ୍ୟାଡ଼ାମ, ଗୋଟେ ଭଲ କଥା କହିଲେ ଯେ ଟିଚିଂ ଏଡ୍ସ ତ ଆମକୁ CBSE ବି ବାଧ୍ୟ କରିଛି, ଯେ ଟିଚିଂ ଏଡ୍ସ ଶିକ୍ଷକମାନେ ନେଇକି କ୍ଲାସ୍ ମଧ୍ୟକୁ ପ୍ରବେଶ କରିବେ ଶ୍ରେଣୀଗୃହକୁ, କାରଣ ଟିଚିଂ ଏଡ୍ସ ନେଲେ ପିଲାଟିର କନ୍ସେନ୍ଟ୍ରେସନ୍ ବଢ଼େ, ସେ ମନ ଧ୍ୟାନ ଦେଇକି ଦେଖେ। ଉଦାହରଣ ସ୍ୱରୂପ ମୁଁ ଆପଣଙ୍କୁ ଗୋଟିଏ ସାଧାରଣ କଥା କହୁଛି, ଗଣିତରେ ଗୋଟିଏ ଚାପ୍ଟର ଅଛି ପ୍ରୋବାବିଲିଟି, ଯାହାକୁ ଓଡ଼ିଆରେ କହନ୍ତି ସମ୍ଭାବନା। ଧରନ୍ତୁ ପିଲାଟିକୁ ପଚାରିବାରେ, ବାବୁ ଯଦି ଗୋଟେ ଇଏ ଲୁଡ଼ୁ ଗୋଟି ପକେଇବା, ମୁଁ ଗୋଟେ ଲୁଡ଼ୁ ଗୋଟି ପକେଇବି, ତୁମେ ଗୋଟେ ଲୁଡ଼ୁ ଗୋଟି ପକେଇବ, ଦେଖି କହିଲ ଦି ଜଣଙ୍କର ଡାଟାକୁ ମିଶେଇଲେ ଯେମିତି 8 ହେବ, ନିଶ୍ଚିତ ପିଲାଟି ଚିନ୍ତା କରିବ ଆରେ ମୋର 1 ପଡ଼ିଲେ ତାଙ୍କର ବି 1 ପଡ଼ିପାରେ, ମୋର 1 ପଡ଼ିଲେ ତାଙ୍କର 2 ବି ପଡ଼ିପାରେ, ମୋର 1 ପଡ଼ିଲେ ତାଙ୍କର 3 ପଡ଼ିପାରେ। ସେଇଟା ଆପଣ ଲୁଡ଼ୁ ଗୋଟି ପକେଇକି ଦେଖେଇଦେବେ, ଦେଖେଇଦେଲେ ଯେତେବେଳେ ପିଲାଟି ବୁଝିଯିବ ସେ ନିଶ୍ଚିତ ଆପଣଙ୍କୁ କହିବ ଯେ ସାର୍ ମୁଁ ବୁଝିଗଲି, ଆପଣଙ୍କର ଧରନ୍ତୁ 3 ପଡ଼ିଲା ମୋର 5 ପଡ଼ିଲା, ତାହେଲେ 3+5 8 ହେଇଗଲା। ସେଇଭଳି ଭାବରେ ଧରନ୍ତୁ ଆପଣଙ୍କର 2 ପଡ଼ିଲା

0: ହିସାବ କରି କହିଦେବ। ତେଣୁ ନିଶ୍ଚିତ ଭାବେ ଆମେ କହିବା ଯେ ଟିଚିଂ ଏଡ୍ସର ଆବଶ୍ୟକତା ରହିଛି।
1: ଆଜ୍ଞା, ଏଇଟା ଗୋଟେ ପ୍ରକୃତରେ ବହୁତ ସୁନ୍ଦର ଉଦାହରଣ ମାଧ୍ୟମରେ ଆପଣ ବୁଝାଇଛନ୍ତି। ତେବେ ସାର୍ ଆଉ ଗୋଟେ କଥା କୁହନ୍ତୁ, ଯେମିତି ବର୍ତ୍ତମାନ ସମୟରେ ପିଲାମାନଙ୍କ ଉପରେ ମଧ୍ୟ ଅଧିକ ପାଠର ଚାପ ରହୁଛି, ଯା ପ୍ରେସର ରହୁଛି, ଯେଉଁଥିଲାଗି ପିଲାମାନେ ପରୀକ୍ଷାକୁ ଭୟ କରୁଛନ୍ତି, ଆଉ ସେମାନଙ୍କ ମଧ୍ୟରେ ମାନସିକ ଅସ୍ଥିରତା ଦେଖାଯାଉଛି। ପିଲାମାନଙ୍କ ପରୀକ୍ଷା ସମୟରେ କିପରି ଭାବରେ ସେମାନଙ୍କ ଭୟକୁ ଦୂର କରାଯାଇପାରିବ ଏବଂ ତାଙ୍କ ମାନସିକ ଅସ୍ଥିରତାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଆପଣ କହିବେ?
0: ଏହା ଗୋଟିଏ ଅତି ଭଲ ପ୍ରଶ୍ନ ମ୍ୟାଡ଼ାମ। ଦେଖନ୍ତୁ, ଫାଷ୍ଟ କଥା ହେଲା, ଆପଣ ମନେ ରଖିବେ ଯେ ଯେହେତୁ ଆମର ଗୋଟିଏ ସାଧାରଣ କଥା ଦେଖିବା, ପାଞ୍ଚ ଆଙ୍ଗୁଠି ସମାନ ନାହିଁ, ସବୁ ପିଲାଙ୍କର IQ ଆଜ୍ଞା ସମାନ ନାହିଁ। ତେଣୁ ଆମେ କେବେ ପିଲାକୁ କହିବା ନାହିଁ ଯେ ଅନ୍ୟ ପିଲାଟି ରଖିଲା 98%, ତୁ ବି ରଖ 98%, ମୋର ଦରକାର 98% ମାର୍କ। ଏ କଥା କେବେ ପିଲାକୁ କହିବାକୁ ଚେଷ୍ଟା କରିବା ନାହିଁ। ଆମେ ଚେଷ୍ଟା କରିବା ପିଲାଟି କେତେ ଦୂର ପର୍ଯ୍ୟନ୍ତ ବୁଝିପାରୁଛି, ଆଉ କେତେ ବୁଝେଇଲେ ସେ ବୁଝିପାରିବ, ତାକୁ ସେ ବିଷୟରେ ତାକୁ ଯଥେଷ୍ଟ ପ୍ରକାର ସକାରାତ୍ମକ ଜିନିଷ କହିବାର ଅଛି, ଯାହାଫଳରେ ପିଲାଟି ଆଗ୍ରହ ପ୍ରକାଶ କରିବ। ତାପରେ ଅଧିକା ଟେନସନ୍ ତାକୁ ଦେବାନି। ପାଠ ଯେମିତି ପରୀକ୍ଷା ପାଖେଇ ଆସିଲା, ସେ କହିବ ଯେ ବାବୁରେ ତୁ ଯାହା ଚିନ୍ତା କରନା, ତତେ ମୁଁ ସାହାଯ୍ୟ କରୁଛି, ତତେ ବୁଝେଇ ଦେଉଛି, ଯାହାଫଳରେ ତାକୁ ଘୋଷିବା ପାଇଁ ମନା କରିବେ, କୌଣସି ନେଗେଟିଭ ପରିବେଶ ସୃଷ୍ଟି କରିବେ ନାହିଁ, ଫଳରେ ନିଶ୍ଚିତ ଭାବେ ପିଲାଟି ଦେଖିବେ ଯାହା ଆମେ ଆଶା କରୁଥିବା ସେ ଅଧିକ ଭଲ କରିବ।
1: ଠିକ କଥା। ଆଉ ଗୋଟେ ସାର୍, ବର୍ତ୍ତମାନ ସମୟରେ ପିଲାମାନଙ୍କ ପାଠପଢ଼ା ମଧ୍ୟରେ ଡିଷ୍ଟର୍ବ ହେବାର ଆଉ ଗୋଟେ ବଡ଼ ମାଧ୍ୟମ ହେଉଛି ମୋବାଇଲ ଫୋନ୍ ବା ସୋସିଆଲ ମିଡ଼ିଆରେ ବର୍ତ୍ତମାନ ପିଲାମାନେ ଅଧିକ ତାଙ୍କର ଟାଇମ୍ ଦେଉଛନ୍ତି, ଆଉ ପ୍ରତ୍ୟେକ ଛୋଟ ପିଲାଠୁ ଆରମ୍ଭ କରି, ତେଣୁ ଏହା ମଧ୍ୟ ଗୋଟେ ପିଲାମାନଙ୍କୁ ମାଇଣ୍ଡକୁ ଡିଷ୍ଟର୍ବ କରିବାର ଏବଂ ପାଠକୁ ଡିଷ୍ଟର୍ବ କରିବାର ଗୋଟେ ମାଧ୍ୟମ ବୋଲି ଆପଣ କହିବେ କି?
0: ନିଶ୍ଚିତ ମ୍ୟାଡ଼ାମ। ଦେଖନ୍ତୁ, ମୋବାଇଲ ହେଉଛି ଆପଣଙ୍କର ବିଜ୍ଞାନର ଏକ ସର୍ବଶ୍ରେଷ୍ଠ ଅବଦାନ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ, କିନ୍ତୁ ଏହାର ଆମେ ପଜିଟିଭିଟିକୁ ଚିନ୍ତା କରିବା, ନେଗେଟିଭ ତ ଅଛି, କିନ୍ତୁ ସେ ନେଗେଟିଭଟାକୁ ଆମେ ଜାଣିଶୁଣି କ୍ରିଏଟ୍ କରୁଛୁ। ଆମେ ଗାର୍ଡିଆନ୍ ହିସାବରେ, ଶିକ୍ଷକ ହିସାବରେ ପିଲାଟାକୁ ବୁଝେଇବା, ଆରେ ବାବୁ ମୋବାଇଲର ବହୁତ ମାନେ ଉପକାର ରହିଛି, ଯେଉଁ ଉପକାର କି ଆମେ ବହିଠାରୁ ପାଇପାରିବାନି। ଉଦାହରଣ ସ୍ୱରୂପ ଧରନ୍ତୁ, ଗୋଟେ ଇଂଲିଶ ୱାର୍ଡ଼ର ଅର୍ଥ ଜଣେ ବୁଝିପାରୁନି, ସାଙ୍ଗେ ସାଙ୍ଗେ ଆପଣଙ୍କର ଯେଉଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରହିଛି, ପଚାରିଦେଲେ ତା ଉତ୍ତରଟା ମିଳିଯାଉଛି। ଏପରିକି କୌଣସି ବିଷୟ ଆପଣ ପଚାରନ୍ତୁ, ହୋଇପାରେ ଆପଣଙ୍କର ମେଡ଼ିସିନ ପଚାରନ୍ତୁ, ଯାହା ବି ପଚାରନ୍ତୁ, ସବୁଯାକ ନିଶ୍ଚିତ ଭାବେ ଆମେ କହିବା ଯେ ଆମର ଜ୍ଞାନର ପରିସରକୁ ମୋବାଇଲ ସେବା ବଢ଼ାଇ ଦେଇଛି। କିନ୍ତୁ ୟା ବୋଲି ନୁହେଁ ଯେ ଆମେ ଯେଉଁଗୁଡ଼ିକ ଠାରୁ କେବଳ କ୍ଷତି ପାଇବା, ସେସବୁ ମୋବାଇଲରେ ବିନିଯୋଗ କରି ସମୟକୁ ନଷ୍ଟ କରିବା ଉଚିତ ନୁହେଁ। ଏଥିପାଇଁ ଗାର୍ଡ଼ିଆନମାନଙ୍କ, ଯେହେତୁ ସେ ଛୋଟ ପିଲା ଜାଣିପାରୁନି, ତା'ର ବୟସ ହେଇନାହିଁ, ତେଣୁ ଆପଣ ଗାର୍ଡ଼ିଆନ ହିସାବରେ, ଆମେ ଶିକ୍ଷକ ହିସାବରେ ଏସବୁକୁ ଦେଖିବାର ଅଛି।
1: ଏଇଟା ସାର୍ ଭଲ କଥା କହିଲେ। ତେବେ ସାର୍, ଆଜି ତ ଆମେ ଆପଣଙ୍କୁ ଅନେକ କିଛି କଥା ଜାଣିଲୁ, ଆଉ ଗୋଟେ କଥା କୁହନ୍ତୁ, ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ, ଯେମିତି ପାଠର ଚାପ ପିଲାମାନଙ୍କ ଉପରେ କମ୍ ପଡ଼ିବ, ଅନେକ ସମୟରେ ପିତାମାତାମାନଙ୍କର ମଧ୍ୟ ସେଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି, ଯାହାଦ୍ୱାରା କି ପିଲାକୁ ପାଠ ପ୍ରେସର ଅଧିକ ପିତାମାତାମାନେ ଦେଉଛନ୍ତି, ଯେ ସେ ପିଲା ଏତିକି ମାର୍କ ରଖିଲା, ତୁ କାହିଁକି ରଖିଲୁନୁ, ସିଏ ଫାଷ୍ଟ ହେଲା, ତୁ କାହିଁକି ଫାଷ୍ଟ ହେଲୁନୁ, ଏମିତି ଅନେକ ପରିବାର ମଧ୍ୟରେ ପିତାମାତାମାନେ ପିଲାଙ୍କ ଉପରେ ପାଠର ଚାପ ଦେଇଥାନ୍ତି, ତେଣୁ ସେଥିପାଇଁ ଆପଣ ପିତାମାତା ତଥା ଅଭିଭାବକମାନଙ୍କୁ ଆପଣ କ'ଣ ଆଡ଼ଭାଇସ୍ କରିବାକୁ ଚାହିଁବେ?
0: ମ୍ୟାଡ଼ାମ, ଅତି ସୁନ୍ଦର ପ୍ରଶ୍ନଟି ଆପଣ ପଚାରିଲେ। ପ୍ରକୃତରେ ସେହି ସମସ୍ୟାଟା ଆମର ସମାଜରେ ସୃଷ୍ଟି ହେଉଛି। ମୁଁ ବହୁତ କ୍ଷେତ୍ରରେ ଦେଖୁଛି, ପିଲାଟି ଡ୍ରଇଂ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛି, ଅତି ସୁନ୍ଦର ଭାବରେ ଡ୍ରଇଂ କରୁଛି, ଗଣିତ ବିଷୟରେ ଆଗ୍ରହ ପ୍ରକାଶ କରୁନି, ଅର୍ଥାତ୍ ଗଣିତରେ ବହୁତ କମ୍ ନମ୍ବର ରଖୁଛି। ତେବେ ସେଠି ଗାର୍ଡିଆନ୍ ମାନେ ତାକୁ ବାଧ୍ୟ କରୁଛନ୍ତି, ତୁ ଡ୍ରଇଂ କରିକି ଭବିଷ୍ୟତରେ କିଛି ହେବୁନି, ତୁ ଗଣିତ ପଢ଼ିକି ତୁ ଗୋଟେ ଗଣିତଜ୍ଞ ହେଇଯିବୁ, କିମି ସାଇନ୍ସ ପଢ଼, ତାକୁ ସାଇନ୍ସରେ ବାଧ୍ୟ ହେଇକି ନାମ ଲେଖିଦେଉଛନ୍ତି, ଫଳରେ ପିଲାଟି ଅକୃତକାର୍ଯ୍ୟ ହେଉଛି। ତେଣୁ ଆମେ ଗାର୍ଡିଆନ୍ ମାନେ ବୁଝିବା ଦରକାର ଯେ ଭଗବାନ ସମସ୍ତଙ୍କୁ କୌଣସି ନା କୌଣସି ବିଦ୍ୟା ଭଲ ଦେଇଛନ୍ତି, ତେଣୁ ଯେଉଁ ପିଲାଟି ଆପଣଙ୍କର ଗୀତରେ ଅଭିଜ୍ଞ, ଯେଉଁ ପିଲାଟି ଆପଣଙ୍କର ଡ୍ରଇଂରେ ପାରଦର୍ଶିତା ଲାଭ କରୁଛି, ତାକୁ ସେଇ ବିଷୟ ପଢ଼ିବାକୁ ଯଦି ଆମେ ସୁଯୋଗ ଦେବା, ଦେଖିବେ ପିଲାଟି ନିଶ୍ଚିତ ଭାବେ ତା ଲାଇନ୍ରେ ଭଲ କରିବ, ଭବିଷ୍ୟତରେ କେବେ ବି ହଇରାଣ ହେବ ନାହିଁ, ପରକୁ କେବେ ଆମେ ଅନୁସରଣ କରିବା ନାହିଁ, ଏ ଜିନିଷଟିକେ ଗାର୍ଡିଆନ୍ ମାନେ ଅନୁସରଣ କରିବା ଉଚିତ।
1: ଆଜ୍ଞା, ପ୍ରକୃତରେ ଠିକ କଥା କହିଲେ। ପ୍ରତ୍ୟେକ ପିତାମାତା ତାଙ୍କ ପିଲାମାନଙ୍କର ମାନସିକତାକୁ ବୁଝି ସେମାନଙ୍କୁ ସେହି ଅନୁସାରେ ପାଠ ପଢ଼ାଇବା ଉଚିତ ଏବଂ ତାଙ୍କୁ ମାନସିକ ଚାପରୁ ମୁକ୍ତ କରିବା ଉଚିତ, ଯାହାଦ୍ୱାରା କି ପିଲାଟି ତାର ଭବିଷ୍ୟତରେ ଆଗକୁ ନିଶ୍ଚୟ ସଫଳତା ହାସଲ କରିପାରିବ। ତେବେ ସାର୍, ଆଉ ଗୋଟେ କଥା ଆମେ ଜାଣିବାକୁ ଚାହିଁବୁ, ଯେମିତିକି କେବଳ ସବଜେକ୍ଟ ଉପରେ ଆମେ ପିଲାମାନଙ୍କୁ ପାଠ ପଢ଼ାଇବା ଛଡ଼ା, ଶିକ୍ଷକମାନଙ୍କର ଆଉ ଗୋଟେ ମଧ୍ୟ ଗୁରୁ ଦାୟିତ୍ୱ ରହିଛି, ସେମାନଙ୍କୁ ମୋରାଲ ଭାଲ୍ୟୁ ପିଲାମାନଙ୍କର ନୈତିକ ଶିକ୍ଷା ଏବଂ ସେମାନଙ୍କୁ କିପରି ସମାଜରେ ଗୋଟେ ଭଲ ମଣିଷ ହେବାର ଯେଉଁ ଶିକ୍ଷାଟା, ଏହି ଶିକ୍ଷା ମଧ୍ୟ ଶିକ୍ଷକମାନଙ୍କର

0: ଗୁରୁଦାୟିତ୍ୱ, ତେଣୁ ମୋରାଲ ଭାଲ୍ୟୁ ଉପରେ ଆପଣ ପିଲାମାନଙ୍କୁ କେମିତି ଶିକ୍ଷା ଦିଅନ୍ତି ସେ ଉପରେ ଟିକେ କହିଲେ ଭଲ ହେବ।
1: ମ୍ୟାଡ଼ାମ, ଯେତେବେଳେ କୌଣସି କ୍ଲାସ୍ରେ ଆରେଞ୍ଜମେଣ୍ଟ କ୍ଲାସ୍, ପ୍ରକ୍ସି କ୍ଲାସ୍ରେ ଯାଇଥାଏ, ପିଲାମାନଙ୍କୁ ସେ ସମୟରେ ମୁଁ ଚେଷ୍ଟା କରେ କୌଣସି ବିଷୟରେ କିଛି ମୋରାଲ ଭାଲ୍ୟୁ ଦେବି ବୋଲି। ତେଣୁ ପିଲାମାନଙ୍କୁ ସେ ବିଷୟରେ ଯିବା ପୂର୍ବରୁ ଗୀତ, ଯେଉଁ ଗୀତର କିଛି ଅର୍ଥ ଥାଏ, ଯେଉଁ ଗୀତ ଶୁଣିଲେ ପିଲାମାନେ ତାର ଠାରୁ କିଛି ଲେସନ୍ ପାଇପାରନ୍ତି, ସେଇଭଳିଆ ଗୀତ କ୍ଲାସ୍ରେ ବୋଲିଦିଏ।
0: ଆଚ୍ଛା, ତ ଆପଣ ଯେମିତି କହିଲେ ପିଲାମାନଙ୍କୁ ଆପଣ ଗୀତ ମାଧ୍ୟମରେ ମଧ୍ୟ ଏଇ ଶିକ୍ଷା ଦେଇଥାନ୍ତି, ଏଇଟାକୁ ବହୁତ ଭଲ କଥା କହିଲେ। ତେବେ ସାର୍, ଯେହେତୁ ଆପଣ ପିଲାମାନଙ୍କ ଆଗରେ ଗୀତ ଶୁଣାଇଥାନ୍ତି, ତେଣୁ ଆଜି ଆମେ ମଧ୍ୟ ଆପଣଙ୍କ କଣ୍ଠରୁ ଗୋଟିଏ ସୁନ୍ଦର ଗୀତଟିଏ ଶୁଣିବାକୁ ଚାହିଁବୁ, କ'ଣ ବୋଲିବେ?
1: ମ୍ୟାଡ଼ାମ, ଯେଉଁ ଗୀତଟି ମୁଁ ବୋଲିବାକୁ ଯାଉଛି ତାର ମୋରାଲ ଭାଲ୍ୟୁ ହେଉଛି,
0: ଆଜ୍ଞା,
1: ଆମେ ଜୀବନରେ ସମସ୍ତେ ସମସ୍ତଙ୍କର ସାଙ୍ଗ ଅଛନ୍ତି। ବିନା ସାଙ୍ଗରେ ଆମେ କେହି ରହିବାକୁ ଚେଷ୍ଟା କରୁନାହିଁ ସୋସାଇଟିରେ, କାରଣ ଆପଣଙ୍କର ଇଂଲିଶରେ ବି ଗୋଟିଏ ପ୍ରୋଭର୍ବ ଅଛି, ଫ୍ରେଣ୍ଡ ଇନ୍ ନିଡ୍ ଇଜ୍ ଫ୍ରେଣ୍ଡ ଇନ୍ ଇନ୍ ଡିଡ୍। ତେଣୁ ସାଙ୍ଗ ସାଧାରଣତଃ ସମାଜରେ ଆମର ଦୁଇ ପ୍ରକାର ଅଛନ୍ତି, କିନ୍ତୁ ଆମେ ଚେଷ୍ଟା କରିବା ସବୁବେଳେ ଏଭଳି ସାଙ୍ଗ ରଖିବା ଦରକାର ଯେଉଁ ସାଙ୍ଗ ପ୍ରକୃତରେ ଆପଣଙ୍କୁ ବିପଦ ଆପଦ ସବୁ କ୍ଷେତ୍ରରେ ସାହାଯ୍ୟ କରିବ, ଆମେ ତାକୁ ପ୍ରକୃତ ବନ୍ଧୁ ବୋଲି କହିଥାଉ। ତେଣୁ ସେଇ ଉପରେ ମୁଁ ପିଲାମାନଙ୍କୁ କହେ ଯେ ଆମେ ମଣିଷ ହେଇ ଯେମିତି ଆମର ସାଙ୍ଗ ଅଛନ୍ତି, ଭଗବାନଙ୍କର ବି ସାଙ୍ଗ ଥିଲେ। ଭଗବାନ ଗୀତାରେ କହିଛନ୍ତି, ଶ୍ରୀକୃଷ୍ଣ କହିଛନ୍ତି, ସିଏ ହେଉଛନ୍ତି ସବୁଠାରୁ ବଡ଼ ଦେବତା, ତାଙ୍କର ବହୁତ ସାଙ୍ଗ ଥିଲେ। କିନ୍ତୁ ବହୁତ ସାଙ୍ଗ ଭିତରେ ତମେ ଯଦି ଲକ୍ଷ୍ୟ କରିବ, ଯେଉଁ ସୁଦାମା ନାମକ ଯେଉଁ ସାଙ୍ଗ, ସେ ସୁଦାମା ନାମକ ସାଙ୍ଗ ତାଙ୍କର ଯେଉଁ ପିଲାଦିନର ସାଙ୍ଗ ଥିଲା, ସିଏ ଗରିବ କାହିଁକି ହେଇଯାଇଥିଲା ସେ କଥା ବି ତୁମେ ଜାଣିଛ। ଆଉ ସେ ଯେତେବେଳେ ତାର ବହୁତ ଦିନ ପରେ ଯେତେବେଳେ ଦେଖିଲେ ଭଗବାନ ଶ୍ରୀକୃଷ୍ଣ ଯାଇ ଦ୍ୱାରକାରେ ରହିଲେଣି, ଆଉ ସିଏ ବହୁତ ଦୂରରେ ଅଛି, ଦିନେ ତାର ସୁଦାମାର ସ୍ତ୍ରୀ ତାଙ୍କୁ ବାଧ୍ୟ କଲା, ଆରେ ତୁମ ସାଙ୍ଗ ତ ହେଉଛନ୍ତି ଭଗବାନ, ସେ ତ ଯାହା ଚାହିଁବେ ତୁମେ ସେ ତୁମକୁ ଦେଇପାରିବେ, ତୁମେ ଦିନେ ଯାଇ ତୁମ ସାଙ୍ଗକୁ ଦେଖା କର। ଫଳରେ ତା ସ୍ତ୍ରୀଙ୍କ କଥା ମାନି ସୁଦାମା ଯାଇଥିଲା ଶ୍ରୀକୃଷ୍ଣଙ୍କୁ ଦେଖା କରିବାକୁ। ଯିବା ପରେ ଯେତେବେଳେ କୃଷ୍ଣଙ୍କର ରାଜଦ୍ୱାରରେ ପହଞ୍ଚିଗଲା, ଦେଖୁଛି ଯେ ସେ ରାଜଦ୍ୱାରରେ ଦ୍ୱାରପାଳ ସେ ଛିଡ଼ା ହୋଇଛନ୍ତି। ତେଣୁ ସେ ଦ୍ୱାରପାଳକୁ ବିନତି କରୁଛନ୍ତି ଯେ ମୁଁ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖା କରିବାକୁ ଆସିଛି। ତାହେଲେ ସେତିକିବେଳେ ସୁଦାମା କ'ଣ ଗାଇଛି ମୁଁ ଆପଣଙ୍କୁ କହିଦେଉଛି। ଆରେ ଦ୍ୱାରପାଳ କହ୍ନେୟା ସେ କହେ ଦୋ, ତୁମାରେ ମହଲ ମେ କରିବା କେ ଆହେ, ତୁମାରେ ମହଲ ମେ କରିବା କେ ଆହେ, ଭଟକତେ ଭଟକତେ ନ ଜାନେ କହାଁ ସେ, ଭଟକତେ।

0: ବହୁତ ସୁନ୍ଦର ବୋଲେ ସାର୍। ନିହାତି ଭାବରେ ପିଲାମାନଙ୍କୁ ନୈତିକ ଶିକ୍ଷା ଦେବାରେ ଏବଂ ମୋରାଲ ଭାଲ୍ୟୁ ଶିକ୍ଷା ଦାନ ସମୟରେ ପିଲାମାନଙ୍କୁ ଗୀତ ଶୁଣାଇଥାନ୍ତି ଏବଂ ଅନେକ ଶିକ୍ଷା ମଧ୍ୟ ଦେଇଥାନ୍ତି। ତେବେ ସାର୍, ଶେଷରେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆପଣ ଆଉ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
1: ମୁଁ ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ କହିବାକୁ ଚାହୁଁଛି, ପିଲାମାନଙ୍କୁ ଅଯଥାରେ ଆମେ ମାନସିକ ଚିନ୍ତାର ଶିକାର ହେବା ପାଇଁ କେବେ ସାହାଯ୍ୟ କରିବା ନାହିଁ। ସେମାନଙ୍କୁ ଭଗବାନ ଯେଉଁ ଗୁଣ ଦେଇଛନ୍ତି, ଭଲ ଗୁଣ ଦେଇଛନ୍ତି, ଆମେ ଚେଷ୍ଟା କରିବା ତାର ବିକାଶ କିଭଳି ଭାବରେ ହେଇପାରିବ। ଯଦି ପିଲାଟି କୌଣସି ବିଷୟରେ ଦେଖିଲେ ଅତ୍ୟନ୍ତ ସୁନ୍ଦର ଭାବରେ ତାର ପାରଦର୍ଶିତା ରହିଛି, ସେଇ ବିଦ୍ୟାରେ କେବଳ ତାକୁ ଅତ୍ୟନ୍ତ ଭଲ କରିବା ପାଇଁକି ଆମେ ଚେଷ୍ଟା କରିବା, ଶିକ୍ଷକମାନଙ୍କୁ ମଧ୍ୟ ନିବେଦନ କରିବା, ତାକୁ ପରକୁ ଦେଖିକି କେବେ ଡାକ୍ତର ହେବା, ଇଞ୍ଜିନିୟର ହେବା ଏସବୁ କଥା କହିବା ନାହିଁ, ନିଶ୍ଚିତ ଭାବେ ଆମେ ସୁଫଳ ପାଇପାରିବା।
0: ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି ସାର୍। ମୁଁ ଆଶା କରୁଛି ଆଜିର ଆମ କାର୍ଯ୍ୟକ୍ରମ ଯେଉଁ ଶ୍ରୋତା ଭାଇ ଭଉଣୀମାନେ ଶୁଣୁଥିବେ ନିହାତି ଭାବରେ ଅନେକ କିଛି ଶିକ୍ଷା ପାଇଥିବେ ଏବଂ ଅନେକ ପ୍ରେରଣା ପାଇଥିବେ ବୋଲି ମୁଁ ଆଶା କରୁଛି। ତେବେ ସାର୍, ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ, ଆଉ ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମ ପାଇଁ ଦେଇଛନ୍ତି। ତେଣୁ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ତଥା ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର ମ୍ୟାଡ଼ାମ।

ଅନେକ କିଛି ଶିକ୍ଷା ପ୍ରଦାନ କରିଥିବ। ତେବେ ଶ୍ରୋତାବନ୍ଧୁ, ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। କ'ଣ କରିବା କହିଲେ, ସମୟର ଅଧୀନରେ ତ ଆମେ ସମସ୍ତେ ବନ୍ଧା ହୋଇଛେ। ତେବେ ମୁଁ କଥା ଦେଉଛି, ମୁଁ ପୁଣି ଆସିବି ଠିକ୍ ଏହି ଦିନ ଏହି ସମୟରେ ପ୍ରଗତି ସିଟି କାର୍ଯ୍ୟକ୍ରମରେ ଆଉ ଏକ ନୂଆ ବିଷୟବସ୍ତୁକୁ ନେଇ। ତେବେ ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଆପଣଙ୍କ ରେଡିଓ ସାଥୀ ଅନିତାକୁ। ନମସ୍କାର।

ଶ୍ରୋତାବନ୍ଧୁ ଶୁଣିଲେ ହିନ୍ଦୀ ଭକ୍ତି ସଙ୍ଗୀତ, କଣ୍ଠ ଓ ସଙ୍ଗୀତ ଥିଲା ଅନୁପ ଚଲୋଟାଙ୍କର। ଆକାଶବାଣୀ ରାଉରକେଲା, ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣିବା ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତ। ବର୍ତ୍ତମାନ ଶୁଣିବା କ୍ଷମାନିଧି ବାଡ଼ିଙ୍କ କଣ୍ଠରେ ଏହି ଗୀତଟି ପ୍ରଦୀପ ରଞ୍ଜନ ପାଣିଗ୍ରାହୀଙ୍କ ରଚନାରୁ।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ରାଉରକେଲା, ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। କିଛି କ୍ଷଣ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ପରେ ପରେ ଜନଜୀବନ ସମ୍ବାଦ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ମନ୍ କି ବାତ୍ର 134ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ ପାଇଁ ଜନସାଧାରଣଙ୍କୁ ଦେଲେ ପରାମର୍ଶ। ଜାତୀୟ ଶିକ୍ଷାନୀତି 2020ରେ ନବସୃଜନ, ଗବେଷଣା ଓ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ରାଜ୍ୟପାଳ। ପୁରୀଠାରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ 36 ଚକର ଅଖଡ଼େରା କାର୍ଯ୍ୟ ଶେଷ। ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରୁଛନ୍ତି ସରକାର। ଏବଂ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 26 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଦେଶରେ ବୃଦ୍ଧି ପାଉଥିବା ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରକୋପକୁ ରକ୍ଷା ପାଇବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ପ୍ରବଳ ଖରା ସମୟରେ ଯଥେଷ୍ଟ ପାଣି ପିଇବା ସହିତ ଘରୁ ବାହାରକୁ ଯିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକୁ ପ୍ରଶଂସା କରି କହିଛନ୍ତି, ପ୍ରବଳ ଗରମ ଅନୁଭୂତ ସମୟରେ ବେଲପଣା ଭଳି ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକାରକ। ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ସମ୍ପର୍କରେ ତାଙ୍କ ସମ୍ବୋଧନରେ କହିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଓଡ଼ିଶାର ଖେଳାଳି ଅନିମେଷ କୁଜୁରୁଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସାମିଲ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷା ଲାଭ କରି ନିଜ କିଛି ଭଲ କାର୍ଯ୍ୟର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଲୋକଭବନଠାରେ କୁଳପତି ସମ୍ମିଳନୀ 2026 ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଉଦ୍ଘାଟନ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020ରେ ଡିଜିଟାଲ ଶିକ୍ଷା, ଦକ୍ଷତା ବୃଦ୍ଧି, ନବସୃଜନ, ଗବେଷଣା ଓ ନବୀନତାକୁ ପ୍ରୋତ୍ସାହନ ଏବଂ କୌଶଳଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ରାଜ୍ୟପାଳ କହିଛନ୍ତି। ବିଶ୍ୱବିଦ୍ୟାଳୟ ନିର୍ମାଣ କରୁଥିବା ଦକ୍ଷ ମାନବ ସମ୍ବଳ ଉଭୟ ଦେଶ ଓ ରାଜ୍ୟର ଭବିଷ୍ୟତକୁ ନୂତନ ରୂପରେଖ ପ୍ରଦାନ କରିଥାଏ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେଇ କହିଛନ୍ତି, ଜାତୀୟ ଶିକ୍ଷାନୀତି ଯୁବପିଢ଼ିଙ୍କ ସ୍ୱର୍ଣ୍ଣିମ ଭବିଷ୍ୟତ ଗଠନ ଦିଗରେ ଏକ ମାଇଲଖୁଣ୍ଟ ସଦୃଶ। ଛାତ୍ରଛାତ୍ରୀଙ୍କୁ ସର୍ବୋତ୍ତମ ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ପ୍ରଦାନ ପାଇଁ ଏଥିରେ ପ୍ରୟାସ କରାଯାଇଛି। ଓଡ଼ିଶା ଏକ ସମୃଦ୍ଧ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବା ସହିତ ସମଗ୍ର ଦେଶରେ ନେତୃତ୍ୱ ନେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଶିକ୍ଷା କ୍ଷେତ୍ର ପାଇଁ ସର୍ବାଧିକ 42,565 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା ସମୁଦାୟ ବଜେଟ୍ର 13.7% ବୋଲି ଶ୍ରୀ ମାଝି କହିଛନ୍ତି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଦକ୍ଷତା ବୃଦ୍ଧି, ଗବେଷଣାମୂଳକ ଅଧ୍ୟୟନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଗକୁ ନେବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ମତ ବିନିମୟ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ଏଥିରେ ଉପସ୍ଥିତ ଥିଲେ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ନୀଳାଦ୍ରି ଭକ୍ତିନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି। ବୈଠକରେ ଆଗାମୀ ରାଜାନ୍ଦ୍ରିଭିଷେକ, ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା, ନୀଳାଦ୍ରି ବିଜେ ଓ ଅନ୍ୟ ସମସ୍ତ ନୀତିନିର୍ଘଣ୍ଟ ଉପରେ ଆଲୋଚନା ଚାଲିଛି। ଜଳ ଲାଗି ପାଇଁ ଗୋରାବଡ଼ୁ ସେବକଙ୍କୁ ପାଳିଆ ପୁରସ୍କାର ପ୍ରଦାନ ଓ ଗୌଡ଼ିଓ ମଠକୁ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ବେଢ଼ାମାର୍ଜନା ପାଇଁ ଅନୁମତି ଉପରେ ମଧ୍ୟ ଆଲୋଚନା ଜାରି ରହିଛି। ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ, ବିଭିନ୍ନ ଅଧିକାରୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଅପରାହ୍ନରେ ତିନି ରଥର ସମସ୍ତ ଚକ ଓ ଅଖଗୁଡ଼ିକୁ ଯୋଖାଯାଇଛି। ପରମ୍ପରା ଅନୁସାରେ ଗତ ଭଉଁରୀ ତିଥିରେ ତିନି ରଥର ଦୁଇଯୋଡ଼ା ନାହାକା ଚକରେ ଅଖଟେରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଆଜି ବାକି ଥିବା ସମସ୍ତ 36 ଚକରେ ମହାରଣା ସେବକଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଅଖଟେରା କାର୍ଯ୍ୟ ଶେଷ ହୋଇଛି। ତିନି ରଥର 77 ଭୋଇ ସେବକ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆଗାମୀ ଦିନରେ ମେଣ୍ଡି ଲଗାଯିବା ସହିତ ନିର୍ମାଣ ହୋଇଥିବା ଦଣ୍ଡା ପକାଯିବା କାର୍ଯ୍ୟ କରାଯିବ। ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ବ୍ୟାପକ ସମ୍ପ୍ରସାରଣ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟ ଗୃହ ନିର୍ମାଣ ବିଭାଗ ଓଏସ୍ଏଚ୍ବିର ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି, ବିଭିନ୍ନ ବୃହତ ଆବାସିକ ପ୍ରକଳ୍ପ କାର୍ଯ୍ୟକୁ ଜିଲ୍ଲା ସଦର ମହକୁମାକୁ ସମ୍ପ୍ରସାରିତ କରାଯିବ। ବୈଠକରେ ବୋର୍ଡର ଅଗ୍ରଗତି ଓ ଆଗାମୀ କାର୍ଯ୍ୟଖସଡ଼ା ସମ୍ପର୍କରେ ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ପ୍ରଦାନ କରିଥିଲେ। ରାଜ୍ୟରେ ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପୌରପାଳିକାର ବିଭିନ୍ନ ନିର୍ବାଚନ ବୁଥ୍ ଅନ୍ତର୍ଗତ ୱାର୍ଡ଼ଗୁଡ଼ିକରେ ପରିଗଣନା ଫର୍ମ ବିତରଣ କାର୍ଯ୍ୟର ତଦାରଖ କରିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଶିଖରପୁର ପଞ୍ଚାୟତରେ ଏସ୍ଆଇଆର୍ ସମ୍ପର୍କିତ ବୈଠକ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ତ୍ରୁଟିଶୂନ୍ୟ ଓ ମତଦାତା ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡରୁ 11 ଶାଳ କାଠଗଣ୍ଡି ପୁରୀ ପଠାଯାଇଛି। ବୈଦିକ ରୀତିନୀତି ଅନୁସାରେ କାଠଗଣ୍ଡଗୁଡ଼ିକର ପୂଜାର୍ଚ୍ଚନା କରାଯାଇଥିଲା। ମାଲକାନଗିରିରେ 14 କମ୍ ସିଏମ୍ ଟ୍ରଫି ଜୋନ୍ ସ୍ତରୀୟ ଖୋ ଖୋ ଚମ୍ପିଅନ୍ସିପ୍ରେ ଭାଗ ନେବା ପାଇଁ ଉଭୟ ବାଳକ ଓ ବାଳିକା ବର୍ଗର 27 କ୍ରୀଡ଼ାବିତ୍ ଅନୁଗୁଳ ଗସ୍ତ କରିଛନ୍ତି। ଆସନ୍ତା ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭଦ୍ରକ ଜିଲ୍ଲା ବନ୍ତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଯୋଗ ଶିକ୍ଷକ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପତଞ୍ଜଳି ଯୋଗ ସମିତିର କର୍ମକର୍ତ୍ତା ଯୋଗଦେଇ ସୁସ୍ଥ ଜୀବନ ପାଇଁ ଯୋଗର ଉପକାରିତା ଏବଂ ଯୋଗ ଶିକ୍ଷାର ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଗଞ୍ଜାମ ଜିଲ୍ଲାକୁ ଅପରାଧମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପରାଧରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ନେଇ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଆରକ୍ଷୀ ଅଧୀକ୍ଷକ ହରିଶ ବିଶି କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କରଦା ସେବା ସମବାୟ ସମିତିରେ ଚାଷୀ ଋଣ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 108 ସେବା ସମବାୟ ସମିତି ମଧ୍ୟରୁ କରଦା ସମିତିରେ 61,88,000 ଟଙ୍କା ଲାଭାଂଶ ହୋଇଛି। 2,299 ଜଣ ଚାଷୀଙ୍କୁ 7 ଉର୍ଦ୍ଧ୍ୱ ଟଙ୍କାର ଲାଭାଂଶ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ତମାଖୁ ବର୍ଜନ ସଚେତନତା ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିକେଆର୍ସି ହେମ୍ରମ୍ ଯୋଗଦେଇ ତମାଖୁର କୁପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମନ୍ କି ବାତ୍ର 134 ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ ପାଇଁ ଜନସାଧାରଣଙ୍କୁ ଦେଲେ ପରାମର୍ଶ। ଜାତୀୟ ଶିକ୍ଷାନୀତି 2020 ନବସୃଜନ, ଗବେଷଣା ଓ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ରାଜ୍ୟପାଳ।
ଏବଂ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 26 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।

ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଓଡ଼ିଶାନୁ 15% ଅତକା 51% ପୁରୁଷ ଆଉ 26% ମହିଳା କେନ୍ସି ପ୍ରକାର ତମାଖୁ ସେବନ କରସନ୍। ଓଡ଼ିଶାକେ ତମାଖୁମୁକ୍ତ ରାଜ୍ୟ ବନାବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ତମାଖୁ ବର୍ଜନ ଦିବସଟି ଆହ୍ୱାନ ଦେଇଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହଲିଂ ତମାଖୁ ସେବନର ଅପକାରିତା ବାବଦେ ନିଚେ ସଚେତନ ହେବାର ସହିତ ଅଲଗାମାନଙ୍କୁ ସଚେତନ କରିବା ଲାଗି ପରାମର୍ଶ ଦେଇଛନ୍। ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫ ଏସ୍ଆଇଆର୍ ବାବଦେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫ ଗୋଟିଏ ଖାସ୍ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଆଉ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ଶୁଭାରମ୍ଭ କରିଥିବାର ଏହି ସଚେତନତା ରଥ ଜିଲ୍ଲାର ଭିନ୍ ଭିନ୍ ବ୍ଲକ ପଞ୍ଚାୟତ ଆଉ ସହରାଞ୍ଚଳ ବୁଲିକରି ଭୋଟରମାନଙ୍କୁ ଏସ୍ଆଇଆର୍ ବାବଦେ ସଚେତନ କରାବା। କୃଷି ଅର୍ଥନୀତିକେ ଗତିଶୀଲ କରବାର ଥି ଆମ ଚାଷୀମାନଙ୍କର ଉଦ୍ୟମ ପ୍ରଶଂସନୀୟ କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମଟି ଓଡ଼ିଶାର ବେଲପଣା ଆଉ ଖେଳାଳି ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା। ଭୁବନେଶ୍ୱରଠାରେ କୁଳପତି ସମ୍ମିଳନୀ 2026କେ ଉଦ୍ଘାଟନ କଲେ ରାଜ୍ୟପାଳ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମିତି ଶୃଙ୍ଖଳିତ ନୀତିକାନ୍ତି ଲାଗି ଶ୍ରୀକ୍ଷେତ୍ର ପୁରୀନୁ ଚାଲିଛେ ଛତିଶା ନିଯୋଗର ବୈଠକ। ଆଉ ତମାଖୁ ସେବନ ଓ ତା'ର ଅପକାରିତାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।

ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ବେଲପଣା ଏବଂ ଆମ୍ବକୁ କଲେ ପ୍ରଶଂସା. ନୂଆଦିଲ୍ଲୀରେ ଆସନ୍ତାକାଲି ହେବ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ. ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ. ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଇଟଲ ହାସଲ କଲେ ଭାରତୀୟ ଯୋଡ଼ି ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବୋଲିଂ ନିଷ୍ପତ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରତିକ ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି. ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ

0: ସରକାରୀ ବିଭାଗ ଜାରି କରିଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ଦେଶର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ପାନୀୟ ପ୍ରସ୍ତୁତ ହୋଇଥାଏ, ଯାହାକି ଲୋକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଅଂଶୁଘାତରୁ ରକ୍ଷା କରିଥାଏ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ବେଲପଣାକୁ ପ୍ରଶଂସା କରିଛନ୍ତି। ଏହା ଏକ ସ୍ୱାସ୍ଥ୍ୟହିତକର ପାନୀୟ ବୋଲି କହିଛନ୍ତି। ସେ ମଧ୍ୟ ଓଡ଼ିଶାରୁ ଉତ୍ପାଦିତ ଆମ୍ବକୁ ମଧ୍ୟ ପ୍ରଶଂସା କରିଛନ୍ତି। ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ଉପରେ ଆଲୋକପାତ କରିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମଲ୍ହାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ତରପ୍ରଦେଶରେ ଏକ କେନାଲରେ ଫସି ରହିଥିବା ଡଲ୍ଫିନ୍ ଉଦ୍ଧାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନମାମି ଗଙ୍ଗେ ଅଭିଯାନ ଅଧୀନରେ ନିର୍ମିତ ଭାରତର ପ୍ରଥମ ଗଙ୍ଗା ଡଲ୍ଫିନ୍ ଉଦ୍ଧାର ଆମ୍ବୁଲାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଦେଶର ଭବିଷ୍ୟତ ପିଢ଼ି ପାଇଁ ଅମୂଲ୍ୟ ପ୍ରାକୃତିକ ଐତିହ୍ୟ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା ସୁରକ୍ଷା ସହଯୋଗ ସାମରିକ ଦକ୍ଷତା ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ରୂପାନ୍ତରଣର ଗତ 12 ମଧ୍ୟରେ ଭାରତ ପ୍ରଯୁକ୍ତିବିଦ୍ୟା ଅନୁଗାମୀରୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି। ଦୂରଦର୍ଶନ ସମ୍ଭାଦ ବିଭାଗର ଏକ ପୋଡ୍କାଷ୍ଟ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି, ଭାରତ ବିଶ୍ୱସ୍ତରରେ ପ୍ରଯୁକ୍ତିବିଦ୍ୟା ବିକାଶ କ୍ଷେତ୍ରରେ ଅଂଶଗ୍ରହଣ କରିବା ସହିତ ନବସୃଜନ କ୍ଷେତ୍ରରେ ଭବିଷ୍ୟତ ଗଠନରେ ସହାୟକ ହୋଇପାରିଛି। ଡକ୍ଟର ସିଂ କହିଛନ୍ତି, ରାଷ୍ଟ୍ର ମହାକାଶ ଆଣବିକ ଶକ୍ତି କ୍ୱାଣ୍ଟମ୍ ଟେକ୍ନୋଲୋଜି ଜୈବ ପ୍ରଯୁକ୍ତି ବିଦ୍ୟା କୃତ୍ରିମ ବୁଦ୍ଧିମତା ଏବଂ ସ୍ୱଚ୍ଛ ଶକ୍ତିର ଉନ୍ନତି ଦିଗରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଏହିସବୁ କ୍ଷେତ୍ରର ମିଳିତ ଭାବେ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ସୃଷ୍ଟି କରିବାର ଆବଶ୍ୟକତା ରହିଛି। କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ନିଜର ମତାମତ ଦେଇ ଡକ୍ଟର ସିଂ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଏବେ ଶାସନ ପରିଚାଳନା ସ୍ୱାସ୍ଥ୍ୟ କୃଷି ଯୋଗାଯୋଗ ବୈଜ୍ଞାନିକ ଗବେଷଣା ଏବଂ ଜନସେବା କ୍ଷେତ୍ରରେ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରିପାରିଛି। ସେ କହିଛନ୍ତି, ଭାରତର ମହାକାଶ ଅର୍ଥନୀତି ସମ୍ପ୍ରତି ପ୍ରାୟ 9 ଆମେରିକୀୟ ଡଲାର ଆକଳନ କରାଯାଇଛି, ଯାହାକି ଆଗାମୀ ଦିନରେ ଏହାକୁ ଅଧିକ ବ୍ୟାପକ କରାଯାଇପାରିବ। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଚୁରା ସବ୍ଡିଭିଜନ ଅନ୍ତର୍ଗତ ବୈରାଗଡ଼ ସଚ୍ ପାସ୍ କିଲର ସଡ଼କରେ ଗଭୀର ଖାତ ମଧ୍ୟକୁ ଗୋଟିଏ ଗାଡ଼ି ଖସିପଡ଼ିବା ଫଳରେ 8 ମୃତ୍ୟୁ ଘଟିଛି। ଗତକାଲି ମଧ୍ୟରାତ୍ରରେ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏହି କାର୍ଟି ଖାତ ମଧ୍ୟକୁ ଖସିପଡ଼ିଥିବା ପୁଲିସ୍ ସୂଚନା ଦେଇଛି। ଦୁର୍ଘଟଣାସ୍ଥଳୀରୁ ସମସ୍ତ 8 ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଛତିଶଗଡ଼ର 7 ପର୍ଯ୍ୟଟକ ଥିବା ଜଣାଯାଇଛି। ଚୀନ୍ର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଖଣି ଭୁଶୁଡ଼ିବା ଘଟଣାରେ 5 ମୃତ୍ୟୁ ଘଟିଛି। ୟୁନାନ୍ ପ୍ରଦେଶର ବାୟୁ ଗ୍ରାମରେ ବେଆଇନ ଖଣି କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ 6 ଚାପି ହୋଇଯାଇଥିଲେ। ଉଦ୍ଧାରକାରୀ ଦଳ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦକ୍ଷିଣ ଦିଲ୍ଲୀର ସାକେତ ମେଟ୍ରୋ ଷ୍ଟେସନ୍ ନିକଟରେ ଏକ ବ୍ୟବସାୟିକ କୋଠା ଭୁଶୁଡ଼ିବା ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଗତ ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ ମୋଟ 13 ଜଣଙ୍କୁ ଦିଲ୍ଲୀ ଏମ୍ସର ଜୟପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ମୃତ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଘଟଣାସ୍ଥଳ ପରିଦର୍ଶନ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁଯାୟୀ ଉଦ୍ଧାରକାରୀ ଦଳ ଗତକାଲି ରାତିରୁ ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ୟୁକ୍ରେନ୍ ପକ୍ଷରୁ ରୁଷ୍ର ଶକ୍ତି ଭିତ୍ତିଭୂମିକୁ ଲକ୍ଷ୍ୟ କରି ରାତିସାରା ଡ୍ରୋନ୍ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ରୁଷ୍ର କ୍ରେମ୍ଲିନ୍ ନିୟନ୍ତ୍ରଣାଧୀନ ଜାଫର୍ଜିଆ ଆଣବିକ ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ରୁଷ୍ର ରେସ୍ତୋବ୍ ଅଞ୍ଚଳର ଗଭର୍ଣ୍ଣର ୟୁରି ସ୍ଲିସର୍ କହିଛନ୍ତି ପ୍ଲାଣ୍ଟର ଇନ୍ଧନ ସଂରକ୍ଷଣ ସ୍ଥଳୀ ନିକଟରେ ଆକ୍ରମଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଡ୍ରୋନ୍ ଆକ୍ରମଣ ଯୋଗୁଁ ସାର୍ତୋବ୍ କିଭ୍ରେ ବେସାମରିକ ଭିତ୍ତିଭୂମି କ୍ଷେତ୍ର ମଧ୍ୟ ନଷ୍ଟ ହୋଇଛି। ଅନ୍ୟପକ୍ଷରେ ରୁଷ୍ର ଏହି ଦାବିକୁ ୟୁକ୍ରେନ୍ ଖଣ୍ଡନ କରିଛି। ରୁଷ୍ର ଆଣବିକ ଶକ୍ତି କମ୍ପାନୀ ପକ୍ଷରୁ କୁହାଯାଇଛି ଡ୍ରୋନ୍ ଆକ୍ରମଣ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ସ୍ଥଳୀଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଇବୋଲାରେ ଆକ୍ରାନ୍ତ ପାଞ୍ଚ ଜଣଙ୍କୁ ସୁସ୍ଥ କରାଯାଇପାରିଛି ବୋଲି ପୂର୍ବାଞ୍ଚଳ କଙ୍ଗୋର ବୁନିଆ ପ୍ରଦେଶ ଗସ୍ତରେ ଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଘୋଷଣା କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଦନମ୍ ଘେବ୍ରିୟସ୍ ବୁନିଆରେ ନୂତନ ଇବୋଲା ଚିକିତ୍ସା କେନ୍ଦ୍ର ଉଦ୍ଘାଟନ ଅବସରରେ ଏହା ଘୋଷଣା କରିଛନ୍ତି। ଇବୋଲାର ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସେଠାକାର ସମ୍ପ୍ରଦାୟର ପ୍ରମୁଖ ଭୂମିକା ରହିଥିବା ସେ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ସତ୍ୟତମ ରିପୋର୍ଟ ଅନୁଯାୟୀ ଇବୋଲାରେ 906 ଜଣ ସନ୍ଦିଗ୍ଧ ଆକ୍ରାନ୍ତ ହୋଇଥିବାବେଳେ 223 ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। ସେହିପରି ପଡ଼ୋଶୀ ଉଗାଣ୍ଡା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଇବୋଲାରେ 9 ଜଣ ଆକ୍ରାନ୍ତ ହୋଇଥିବା ଏବଂ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଇବୋଲାର ତୁରନ୍ତ ପରୀକ୍ଷା ତୁରନ୍ତ ସ୍ୱାସ୍ଥ୍ୟକର୍ମୀ ନିୟୋଜନ ଏବଂ ନିରନ୍ତର ଆବଶ୍ୟକ ଚିକିତ୍ସା ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଆଜି ଉତ୍ତରପ୍ରଦେଶ ଉତ୍ତରାଖଣ୍ଡ ଜାମ୍ମୁ କାଶ୍ମୀର ହିମାଚଳ ପ୍ରଦେଶ ପଞ୍ଜାବ ହରିୟାଣା ଚଣ୍ଡୀଗଡ଼ ଏବଂ ଲଦାଖରେ ଆଇନଗତ ମାପ ସମ୍ବନ୍ଧୀୟ ସୁଧାର କାର୍ଯ୍ୟାନ୍ୱୟନର ସମୀକ୍ଷା କରାଯାଇଛି। ସମୀକ୍ଷା ବୈଠକରେ ଜନବିଶ୍ୱାସ ଆଇନ 2026 ଏବଂ ନିୟାମକ ସୁଧାର ଉପରେ ଉଚ୍ଚସ୍ତରୀୟ କମିଟିର ସୁପାରିଶକୁ ସରଳ କରିବା ପାଇଁ ଆଲୋଚନା କରାଯାଇଛି। ଖାଉଟି ବ୍ୟାପାର ସଚିବ ନିଧି ଖାରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଜନ ମାପର ନିର୍ମାଣକାରୀ ଡିଲର ଓ ମରାମତି କରୁଥିବା ବ୍ୟକ୍ତିଙ୍କ ପାଇଁ ପଞ୍ଜୀକରଣ ଆଧାରିତ ବ୍ୟବସ୍ଥା ସହିତ ପ୍ରଚଳିତ ଲାଇସେନ୍ସ ବ୍ୟବସ୍ଥାକୁ ବଦଳାଯିବା ସମ୍ପର୍କରେ ମୁଖ୍ୟତଃ ଆଲୋଚନା ହୋଇଛି। ହରିୟାଣାର ପଞ୍ଚକୁଲା ଜିଲ୍ଲାର ରାମଗଡ଼ ଅଞ୍ଚଳରେ ଥିବା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ପ୍ରୟୋଗଶାଳାରେ ଆଜି ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବୋମାର ସଫଳତାର ସହ ପରୀକ୍ଷଣ କରାଯାଇଛି। ବରିଷ୍ଠ ବାୟୁସେନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଟର୍ମିନାଲ୍ ବାଲିଷ୍ଟିକ୍ କ୍ଷେପଣ ଗବେଷଣା ପ୍ରୟୋଗଶାଳାରେ ଏହି ପରୀକ୍ଷଣ କରାଯାଇଥିଲା। ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଆଜି ପୁରୁଷ ବର୍ଗରେ ଭାରତର ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ି ଫାଇନାଲ୍ରେ ବିଜୟ ହାସଲ କରିଛନ୍ତି। ଏହି ଭାରତୀୟ ଯୋଡ଼ି ଇଣ୍ଡୋନେସିଆର ମହମ୍ମଦ ସୋଏବୁଲ୍ ଫିକ୍ରି ଏବଂ ଫଜର ଆଲ୍ଫିଆନ୍ଙ୍କ ଯୋଡ଼ିକୁ 18-21, 21-17 ଏବଂ 21-16 ପରାସ୍ତ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ସିଙ୍ଗାପୁର ଓପନ୍ ସୁପର 750 ଟାଇଟଲ୍ ହାସଲ କରିଥିବା ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଆଉ କିଛି ସମୟ ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଉଭୟ ଦଳ ଦ୍ୱିତୀୟ ଆଇପିଏଲ୍ ଟାଇଟଲ୍ ପାଇଁ ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ବେଲପଣା ଏବଂ ଆମ୍ବକୁ କଲେ ପ୍ରଶଂସା। ନୂଆଦିଲ୍ଲୀରେ ଆସନ୍ତାକାଲି ହେବ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ। ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ହାସଲ କଲେ ଭାରତୀୟ ଯୋଡ଼ି ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ବିଶ୍ୱନାଥ ରାଉତ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢିଙ୍କିଆ ଅଞ୍ଚଳରେ JSW କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା ଏକ ବୃହତ ସମନ୍ୱିତ ଇସ୍ପାତ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। 125,000 କୋଟି ଟଙ୍କା ପୁଞ୍ଜିନିବେଶରେ ନିର୍ମିତ ଏହି ପ୍ରକଳ୍ପର ଅଗ୍ରାଧିକାର ଭିତ୍ତିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘୋଷଣାକୁ ଶତପ୍ରତିଶତ କାର୍ଯ୍ୟକାରୀ କରି ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ JSW କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହ ଏହି ପ୍ରକଳ୍ପରେ ସ୍ଥାନୀୟ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛତା ସହକାରେ ତଦାରଖ କରିବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଦୀନଦୟାଲ ପାରାଦ୍ୱୀପ ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ୟୁନିୟନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏ ସମ୍ପର୍କରେ ୟୁନିୟନର ସଭାପତି କ୍ଷୀରୋଦ ଚନ୍ଦ୍ର ପରିଡ଼ା କହିଛନ୍ତି,
3: ମୁଖ୍ୟମନ୍ତ୍ରୀ ପାରାଦ୍ୱୀପଠାରେ JSW ତରଫରୁ ସମନ୍ୱିତ ଇସ୍ପାତ ପ୍ରକଳ୍ପର ଆରମ୍ଭ କଲେ ଏବଂ ଏହି ପ୍ରକଳ୍ପରେ ଜିନ୍ଦଲର ଯେ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ମହୋଦୟ ସେ ମଧ୍ୟ କିଛି ଏ ଅଞ୍ଚଳରେ ବିକାଶ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଏ ଅଞ୍ଚଳର ତିନି ପଞ୍ଚାୟତ ଢିଙ୍କିଆ ନୂଆଗାଁ ଗଡ଼କୁଜଙ୍ଗ ତିନି ପଞ୍ଚାୟତରୁ ଯେପରି ଅଧିକରୁ ଅଧିକ ନିଯୁକ୍ତି ମିଳିବ ସେଥିପାଇଁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ତା ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ଯେଉଁ ଜିଲ୍ଲାକୁ ଯାଉଛନ୍ତି ସେଠି 80%ରୁ ଉର୍ଦ୍ଧ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ସେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି।
2: ଜଗତସିଂହପୁର ଜିଲ୍ଲାର ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା SIR 2026 ପ୍ରକ୍ରିୟା ଆରମ୍ଭ ହୋଇଛି। May 30 ଜୁନ୍ ମାସ 28 ପର୍ଯ୍ୟନ୍ତ ଏକ ମାସ ଧରି BLO ବା ବୁଥ ସ୍ତରୀୟ ଅଧିକାରୀମାନେ ଭୋଟରମାନଙ୍କ ଘରକୁ ଘର ଯାଇ 2 ଲେଖାଏଁ ପରିଗଣନା ଫର୍ମ ବାଣ୍ଟିବେ। ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ BLO ସଂଗ୍ରହ କରିବେ ଏବଂ ଦ୍ୱିତୀୟ ନକଲରେ ନିଜେ ଦସ୍ତଖତ କରି ଭୋଟରଙ୍କୁ ସ୍ୱୀକୃତିପତ୍ର ଭାବେ ଫେରସ୍ତ କରିବେ, ଯାହାକୁ ଭୋଟରମାନେ ଭବିଷ୍ୟତ ପାଇଁ ସାଇତି ରଖିବେ। ଏହି ପ୍ରକ୍ରିୟାରେ ଜିଲ୍ଲାରେ 974,435 ଜଣ ଭୋଟରଙ୍କ ସଂଶୋଧିତ ତଥ୍ୟ ସଂଗ୍ରହ କରାଯିବ। ଚଳିତ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ BLO ଭୋଟରମାନଙ୍କ ଘରେ ପୂର୍ବାହ୍ନ 11 ପର୍ଯ୍ୟନ୍ତ ଏବଂ ଅପରାହ୍ନ 3 ସନ୍ଧ୍ୟା 7 ପର୍ଯ୍ୟନ୍ତ ବୁଥରେ ବସି ଭୋଟରମାନଙ୍କୁ ସହାୟତା କରିବେ। ଯେଉଁମାନଙ୍କର ବୟସ 2026 July 1 ସୁଦ୍ଧା 18 ସମ୍ପୂର୍ଣ୍ଣ ହୋଇଥିବ ସେମାନେ ଭୋଟର ତାଲିକାରେ ସ୍ଥାନ ପାଇବାକୁ ଫର୍ମ 6 ଆବେଦନ କରିପାରିବେ। ଖସଡ଼ା ଭୋଟର ତାଲିକା July 5 ପ୍ରକାଶ ପାଇବା ପରେ ଏ ସଂକ୍ରାନ୍ତ ଦାବି ଓ ଆପତ୍ତିର ନିଷ୍ପତ୍ତି September 2 ସୁଦ୍ଧା କରାଯିବ ଓ September 6 ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଜିଲ୍ଲାର 4 ବିଧାନସଭା କ୍ଷେତ୍ରରେ 1,026 ଜଣ BLO ଓ 105 ଜଣ BLO ସୁପରଭାଇଜର ଏବେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ 23 ଜଣ AERO ଏବଂ 4 ଜଣ ERO ନିଯୁକ୍ତି ଅଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ପାରାଦ୍ୱୀପଗଡ଼ଠାରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟାକୁ ରୋକିବା ପାଇଁ ଡ୍ରେନେଜ୍ ଏବଂ ଇରିଗେସନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମୁଦ୍ରକୂଳିଆ ଅଞ୍ଚଳରେ ବନ୍ୟା ଓ ବାତ୍ୟା ସମୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲାର 24 କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିବା ଅଧିକାରୀମାନେ ଫୋନ୍ ମାଧ୍ୟମରେ ଉପସ୍ଥିତ ରହି ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବିଦ୍ୟୁତ୍ କାଟ ରୋକିବା, ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସାପ କାମୁଡ଼ା ଇଞ୍ଜେକ୍ସନ୍ ଓ ଅନ୍ୟାନ୍ୟ ଔଷଧ ମହଜୁଦ ରଖାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କୁଜଙ୍ଗ ବ୍ଲକର ହଳଦୀପାଣି କ୍ରିକିକୁ ନଦୀରେ ମିଶାଇବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଡ୍ରେନେଜ୍ ବ୍ୟବସ୍ଥା ମରାମତି ଓ କାର୍ଯ୍ୟକ୍ଷମ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଖେରସ ଗ୍ରାମରେ ଜାତୀୟ ଆଇନ ସେବା ପ୍ରାଧିକରଣ ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର 1500 ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଇଥିବା ଅନ୍ୟାନ୍ୟ ସହାୟତା ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଅଦାଲତରେ ବିଚାରପତିମାନେ ଯୋଗଦେଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନେ ସମାଧାନ ନିମନ୍ତେ ନିଃଶୁଳ୍କ ସହାୟତା ନମ୍ବରରେ ଯୋଗାଯୋଗ କରି ସେମାନଙ୍କର ସମସ୍ୟା ସମାଧାନ କରିପାରିବେ ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ 2025-26 ରବି ଋତୁ ନିମନ୍ତେ ଜିଲ୍ଲାସ୍ତରୀୟ ଡାଲି ଓ ତୈଳବୀଜ କୃଷି କ୍ରୟ କମିଟି ବୈଠକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।
4: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା କିଷାନ ବାଣୀ କାର୍ଯ୍ୟକ୍ରମ। ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ସୌଭାଗ୍ୟ ହରିପାଲ ଓ ବୀରେନ୍ଦ୍ର ପ୍ରତାପ ସିଂ। ତା ପୂର୍ବରୁ ଏହି ବିଜ୍ଞାପନ ବିରତି।
5: ଯଦି ଆପଣ ବି ଚାହୁଁଛନ୍ତି ନିଜ ଅଞ୍ଚଳରେ ପାଲା କାର୍ଯ୍ୟକ୍ରମ ପରିବେଷଣ କରାଇବା ପାଇଁ ତେବେ ଯୋଗାଯୋଗ କରନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ସୁନାମଧନ୍ୟ ପଶ୍ଚିମ ରତ୍ନ ପାଲା ଗାୟକ ଶ୍ରୀ ଫକୀର ମୋହନ ବାଳାଙ୍କୁ। ଯୋଗାଯୋଗ ନମ୍ବର 9439286858। ଆଜ୍ଞା ହଁ 9439286858।

0: জুহার সমর দাদা, জুহার জুহার।
1: জুহার বিরসু, জুহার। আর আমার চাষী ভাই বোন মানুষ ভি জুহার। আর স্বাগত আমার কিষানবাণী কার্যক্রম ন।
0: হই হই, আর চাষী ভাই বোন মানে আমার এই কিষানবাণী কার্যক্রমটা কেন্দ্র কৃষি মন্ত্রণালয় ভারত সরকারঙ্ক তরফ নু প্রসারণ করা যাইছি।
1: বিরসু,
0: হ্যাঁ দাদা,
1: দেখ গা গেট কে যেতলে পশলি সে মুখ্য গেট ন।
0: হই হই,
1: কাঁথি তরা তরা কে যে গুটকা কে পান খাই করে এন্তা থুকা থুকি দেইছি যে পুরা লাল আর কদর্য দেখা যাচ্ছে।
0: হই হলে কাঁ কব গা, আজকাল গোটে ফ্যাশন হয়েছে করে চলবা, চালি গলা বাটে থুকি থুকা দেছন, কে ন থুকলু কাহার উপরে থুকলু হেটাকে বি দেখবার নেই।
1: হয় গা, আর যার কাঁথি হোক কি যার আর বি জিনিস উপরে যদি এই ভলিয়া থুকা থুকি করবে বলে কেতে কদর্য নেই কে।
0: হই, নিজকে বি লাগবার কথা গা, যদি খাউছ কেন টিকে জায়গা দেখি কি কেন হেন থুকব, নেই কি কাহার কাঁথি ন কি কাহার ঘর দুয়ারে থুকি থুকা দেব।
1: আর বিশেষ করে মুই দেখছি গা ই যে বিভিন্ন অফিস মানুষ,
0: হই
1: সেনার কাঁথি মানুষ বি এটা থুকি থিবে সবু যে যেটা মানে গোটে কচড়া ফিকা জায়গা বলিয়া।
0: হই কেন কুনা নে দেখব তো টিকে পক্কা থুকি থিবে হেন, আর লাল পড়ি যাইতে সে জায়গাটা।
1: হয় তো,
0: হলে এই যে পুড়িয়া খাবার যে অভ্যাসটা রয়েছে,
1: হয় হয়
0: বড়া কচড়া জিনিসটা এগা,
1: পুরা কচড়া। আর দেখ পরিবেশকে তো দূষিত করুছন করুছন, নিজে খাই করে নিজে যে ভুগবে
0: হই
1: সেটাকে সেমানে চিন্তা নেই করবার,
0: হই
1: পুরা খাওয়ার সুরে খুশিরে খাউছন। আর বিকবা বালা বি তার বিকুছে গা তার লাভ লাগে।
0: হই, সে লেখি দিয়েছে যে এটা খাইলে ক্যান্সার হবার সম্ভাবনা রয়েছে কইকি।
1: হয় হয়,
0: হলে সে লেখাকে কে দেখুছে, লোক তো খাইবার সুরে খাউছন আউ কে।
1: বিলকুল খাউছন, পুরা যেতলে ফাড়ুছন বলেকে দেখুছন সেতিরে পুরা চিহ্না বি থিসি। কেন ক্যান্সরর চিহ্না থিবা, কেন মুহর ঘাড়র চিহ্না থিবা,
0: হই
1: তথাপি লোক বিনা ডর ভয়রে খাই যাউছন গা।
0: হই, আর যেতেখনে কিছু অসর হউছে তার পার্শ্ব প্রতিক্রিয়া যেতেখন দেখুছে,
1: হ্যাঁ
0: সেতিখনে পস্তাই মরুছন।
1: আর হেতকি বেলাকে পস্তালে আর কানা হবা বিরসু, সেতকি বেলাকে তো নেড়ি গুড়ো কুহনি না পৌঁছি যাইথিবা, আর যেতে ছাপকিলে কাঁ হবা।
0: হই, হে বাগেন কথাটা হই পড়ছি।
1: হয় হয়, দেখ গা বিভিন্ন প্রকার সবু টবাকো বা গুটকা বলিয়া জিনিস মানে রয়েছে নেই কে, যেটা কেনটা ধোঁয়াওয়ালা কেনটা বিনা ধোঁয়াওয়ালা ই ভলিয়া বি আছে।
0: হই, মানে কিছুটা কি আমি জ্বলাইকি তার ধোঁয়াটাকে যে সিগারেট অছে ই বাগির অছে, আর কিছু আমার রয়েছে যেটা খৈনি হেলা কি আমার পুড়িয়া ইটা বিনা ধোঁয়াওয়ালা, ই বাগির সব ভ্যারাইটি বনা হয়েছে।
1: বিলকুল বিলকুল, আর যে কহল ধোঁয়াওয়ালা যে সিগারেট কথা কহল,
0: হই
1: সেগুলো বিভিন্ন ভ্যারাইটি কথা যে কহল সেতে আসুছে, যেটা কি বিড়ি হেলা হুকা হেলা চুটা হেলা ধুমতি হেলা কি চিলম হেলা কি পাইপ হেলা,
0: হই
1: ই সবু মানে আসুছি।
0: হুম,
1: আর এটাকে খাই করে লোক পুরা খুশি মনাউছ না, ভবিষ্যৎ আর চিন্তা নেই কানা হবা কানা নেই।
0: হই তো, আর বিনা ধোঁয়া বালা বি অছে।
1: হয় গা,
0: যেটা আমার খৈনি যেটা পান বি জর্দা পকা হচ্ছে,
1: হয়
0: তা রহিলা খৈনি আউ রহিলা পান মশলা, আর সে পান মানকে যে পকা হয়েছি
1: মিশ্রি কি মাওয়া কি গুল কি বাজার কি স্নব যে
0: ইগা সবু আমার দেহে লাগি হানিকারক আয়, আর ইগা সবু সেই টবাকর ক্যাটেগরি ভিতরে যাচ্ছে।
1: বিলকুল বিলকুল, আর গোটে স্মোকলেস ভিতরে গুড়াকু বি আছে গা।
0: হুম,
1: নেই কে,
0: হই হই,
1: কিছু লোক এন্তা অছন যে খাইবার আগরু ঘায় গুড়াকু ঘষি নেবে,
0: হুম
1: ফের খাইলা পরে ঘায় গুড়াকু ঘষি নেবে,
0: হই
1: ফের ঝাড়া নেই লাগলে বি গুড়াকু ঘষি নেবে, ঝাড়া ক্লিয়ার হবা বলি করি সেটা গোটে তাঙ্কর নিশা খাইবার অভ্যাস হ্যাঁ।
0: হুম, গোটে মাইন্ডসেট হয়ে যাইছে যে এটা খাইলে মোর সব কিছু ঠিক হয়ে যাবা কইকি।
1: হয় হয়,
0: তো যা বি হোগা ই আমার যে টবাকো রহিছে বিভিন্ন রকমের ব্যবহার আসুছে, আর সেটাকে লোক মানে সেবন করুছন
1: আর জীবন বি যাচ্ছি।
0: হুম,
1: তো ইন আমি সতর্ক হবার কথা গা নেই কে, জানি শুনি করে কাঁ করে কাদো মারমা আর কাঁ করে গোড় ধুইমা।
0: হই হই, ই বাগির হি কথা,
1: তো নেই খাবারটা হি বেটর নেই কে।
0: হই, ତ ଦାଦା ଇ ଯେନ୍ କଥାଟା ପକାଲା ଆଜିର୍କା ବୈଠକିନ ଟବାକୋ ଉପରେ
1: ହଏ
0: ତ ଇ ଯେନ୍ କଥା ପକାବାର ମାନେ ଇଟା ଏ ଯେ ଆଜି ହଉଛେ ବିଶ୍ୱ ତମାକୁ ବର୍ଜନ ଦିବସ
1: ହଏ ଗା ଯେନ୍ତାକି ଇଂରାଜୀରେ ନେଇ କହୁଛନ୍ କେ ୱାର୍ଲଡ ଟବାକୋ ଲେସ୍ ଡେ ବୋଲିକରି
0: ହଇ
1: ତ ଇ ଦିନକେ ଆଜିର୍କା ଇଥିଲାଗି ମନା ହଉଛେ ଯେ ଲୋକ କେନ୍ତା କରି ଇତାନୁ ଦୂରେଇ ରହିବେ ଇତାକେ ନେଇ ଖାଇବେ
0: ହଇ
1: ନେଇ
0: ତାର ଖରାପ ଗୁଣ କାଣା ସବୁ ଅଛେ ଇ ସବୁ ସୂଚିତ କରାହଉଛେ
1: ହଏ
0: ଲୋକମାନଙ୍କେ ସଚେତନ କରାହଉଛେ ଆରୁ ସେମାନେ କେନ୍ତା ଇ ଜିନିଷକେ ବ୍ୟବହାର ନେଇ କରବେ ତାର ଲାଗି ସଚେତନ ମୂଳକ କାମ କରାହଉଛେ
1: ହଏ ହଏ ହଏ ହେଲେ ବିର୍ଷୁ
0: ହଁ ଦାଦା
1: ଏଇଟା ତ ଗଲା ଆମର ନିଶା ଦ୍ରବ୍ୟର କଥା
0: ହଇ
1: ଲୋକ ସଚେତନ ହେବେ ଆର୍ ନେଇ ଖାଇବେ ବୋଲି ଆମେ ଆଶା ରଖମା ନେଇ କେ
0: ହଇ ଦାଦା
1: ହେଲେ ଇଥର ଗା ଯେନ୍ ହିସାବରେ ବେଲ ବୁଲା ମାନେ ଯେନ୍ ଘଡ଼ଘଡ଼ି ହଉଛି
0: ହଇ
1: ଆର ହାୱା ତୁଫାନ ହଉଛି କେତେ ଜାଗାନ କେତେ ଗଛ ଖୁଟ ଭାଙ୍ଗି ଯାଉଛେ କେନ ଇଲେକ୍ଟ୍ରିକ ଖୁଟା ଭାଙ୍ଗି ଯାଉଛେ କେନ ଘର ଦ୍ୱାର ଭାଙ୍ଗି ଯାଉଛେ
0: ହଇ
1: କେତେ ଧନହାନି ହଉଛେ ପ୍ରାଣ ପୀଡା ହଉଛେ ନେଇ କେ
0: ହଇ ଦାଦା ଇ ଆମର ପାନ ପାଗ ଯେନ୍ ବଦଲି ଯାଇଛେ ଇତାର ଲାଗି ସବୁ ଅସୁବିଧା ହଉଛେ ତ ଇ ଯେନ୍ ଅସୁବିଧା ହଉଛେ ସେନୁ ଆମର ଜୀବନ କେ କେନ୍ତା କରି ବଞ୍ଚେଇ ପାର୍ମା ସେ କଥାକେ ଟିକେ ନିଘା ଦେଇକିରି ସବୁ ସୁରକ୍ଷା ବ୍ୟବସ୍ଥା କରବାର ଅଛେ
1: ହଏ ତ ଆରୁ ଜାଣି ଶୁଣିକରି ଇ ସବୁ ହାୱା ଧୋକା ବି ହଉଥିଲେ ବାହାରେ ବୁଲବାର କଥା ନେଇ
0: ହଇ ହଇ କି ଯଦି ବାହାରେ ଅଛୁ ଅସୁବିଧା ହେଇଗଲା ବୋଇଲେ କେନ ଆଶ୍ରୟ ଟିକେ ନେଇଯିବାର କଥା ନେଇକି ରାସ୍ତା ରାସ୍ତା ଆମେ ଘରକେ ଭାଗି ଆଇମା କେତେ ଖଣ୍ଡେ ଗଛ ବି ପଡ଼ିପାରେ ନହେଲେ ଇଲେକ୍ଟ୍ରିକ ଖୁଣ୍ଟ ବି ପଡ଼ିପାରେ ଉପରେ କି ବିଜୁଳି ବି ମାରବା
1: ହଏ ତ
0: କି ଦୁକାନ ଯଦି କେନ ପିଟି ହେବ ବୋଇଲେ ମୂଳ ଗୋଡ଼ ବି ଫାଟବା
1: ବିଲକୁଲ ଫାଟବା ତ ଇଟା ତ ଆମର ବିଜୁଳି ମରା କଥା ଘଡ଼ଘଡ଼ି ହଉଛେ ବିଜୁଳି ହଉଛି ସେଟା କେନ୍ତା କରି ସଚେତନ ହେବ ସେ କଥା
0: ହଇ ଦାଦା
1: ହେଲେ ଏଥର ଯେନ୍ ହିସାବରେ ଖରା ବି ହଉଛେ ସେଟା ବି ଗୋଟେ ମୂଳ ଦୁଃଖା ହେଇଗଲାନ
0: ହଇଗା
1: କେନ୍ତା କରି ଆମେ ଖରାନୁ ବର୍ତ୍ତିକରି ରହମା ଆରୁ ଦେହପା ଠିକ୍ ସେ ରଖମା ସେଥିଲାଗି ବି ସଚେତନ ହେବାର କଥା
0: ହଇ ହଇ ଆରୁ ନେଇକି ଆମେ ଆମର ସବୁଦିନର ବାକି କାମ ଯେନ୍ କରୁଥିଲୁ ହେନ୍ତା ନ କରି ବସମା ବୋଇଲେ ଖରା ମାଡ଼ି ବସବା ଆରୁ କି ଆମର ଲୁ ହେଲା କି ବ୍ରେନ୍ ଷ୍ଟ୍ରୋକ୍ ହେଲା ଇ ବାକି କେତେ ସବୁ ହେଇ ବସବାନ
1: ହଏ ତ କେତେ ଜାଗାରେ ହେଲାନ ବି
0: ହଇ ହଇ ଲୋକ ଖରା ଆରୁ ଗରମ ଥି ମରି ବି ଯାଉଛନ୍
1: ହଏ ହଏ ହଏ ତ ଯାହା ବି ହଉ ଗା ସମସ୍ୟା ତ ଇ ଭଳିଆ ଆଏ ହେଲେ ଆମେ ନିହାତି କରି ସଚେତନ ରହମା ଯଦି ଖରାତେ ଯିବାର ଆସବାର କରୁଛୁ ବୋଲେ ଦେଖି ଚାହିଁକରି ଯିବାର ଆସବାର କର୍ମା
0: ହଇ
1: ଖାଇବାର ପିଇବାର ବି ସେଭଳିଆ ଜିନିଷ ମାନେ ଖାଏମା
0: ଯେନ୍ତା କି ଯେନ ଏତକା ପରିମାଣ ଥି ପାଏନ୍ ଥିବା ସେଭଳିଆ ଖାନା ମାନକେ ଖାଇବାର ଅଛେ ଯେନ୍ତା କ୍ଷୀରା ହେଲା କି ତରଭୁଜ ହେଲା କି ସର୍ବତ ମାନକେ ପିଇମା
1: ଲେମ୍ବୁ ସର୍ବତ କି ବେଲ ସର୍ବତ
0: ହଇ
1: କି ଏହା ଚିନ୍ତ ଆମ ବି କେତନି ହେଇଛି
0: ହଇ ତ
1: ଆମ ବି ପୁଡ଼େଇକରି ଆମ ସର୍ବତ ବି ପିଇ ପାର୍ମା ବୋଲେ ଇ ଭଳିଆ କରିକରି ବି ଆମେ ଆମର ଦେହକେ ଇ ଅସୁବିଧା ନୁ ବଞ୍ଚେଇ ପାର୍ମା
0: ହଇ ଦାଦା
1: ହେଲେ ବିର୍ଷୁ
0: ହଁ ଦାଦା
1: ଯେଉଁ ଗା ଚାଷବାସର କଥା ଟିକେ ପକାମା
0: ହଇ ଆରୁ ଇ ଚାଷବାସର କଥା ନେଇ ପକାଲେ ବୈଠକିଟା ବୈଠକି ନାଇଁ ଲାଗବାନ
1: ବୋଇଲେ ଯେଉଁ ଜଣେ ଅଗ୍ରଣୀ ମହିଳା ଚାଷୀଙ୍କର ତାଙ୍କର ଚାଷବାସର କଥା ଶୁଣମା
0: ହଇ ବୋଇଲେ ଡେରି ନି କରୁଙ୍ଗା ଶୁଣୁ ସେ କଥା ମାନକେ
1: ନାନି ଜୁହାର
2: ଆଜ୍ଞା ନମସ୍କାର
1: ଆମର କିଷାନବାଣୀ କାର୍ଯ୍ୟକ୍ରମ ନ ଆପଣଙ୍କୁ ସ୍ୱାଗତ ପହଲା କରି ନିଜର ନାଁ ପରିଚୟ ଟିକେ ଦଉନ୍
2: ମୋର ନାଁ ସାବିତ୍ରୀ ମୁଣ୍ଡାରୀ ଆମର ଗାଁ ହେଲା ମିଠକୁନ୍ଦରୀ
1: ପନିପରିବା ସବୁ କାଁ କାଣା ଚାଷ କରସନ୍
2: ହଁ ପନିପରିବା କହିଲେ ଆମର ଏଠି ଯେତେ ସବୁଜ ପନିପରିବା ଇଏ ଜହ୍ନି ଲାଉ ବାଇଗଣ ଭେଣ୍ଡି କର୍ଲା କୁନ୍ଦୁରି ଆଉ ପଟଲ ଏମିତି
1: ତ ଏଇ କୁନ୍ଦୁରୁ ଆର ପଟଲ କଥା ଯେନ୍ କହିଲେ ତ ଏଇଟା ତ ବଢ଼ିଆ ଚାଷ ହେ ଆଉ ବୋଇଲେ ଏଇ ପଟଲର କନ୍ଦା ସବୁ କେନୁ ଆନସନ୍
2: ସେଟା କିଣିକରି ଆମେ ଫାଷ୍ଟରେ ଇଏ କଲୁ ତାପରେ ନିଜର ସେଇଟା ସଂଗ୍ରହ କରିକି ଆଉ ଲଗେଇଲୁ ଆଉ କୁନ୍ଦୁରି ବି ସେମିତି ନିଜର ବାଡ଼ିରୁ ହିଁ ସଂଗ୍ରହ କରିକରି ଲଗେଇଲୁ
1: ବୋଇଲେ ପ୍ରତ୍ୟେକ ବର୍ଷ ନିଜେ ନିଜେ ସେ କନ୍ଦା ମାନେ ରଖିଥିସନ୍ ଆଉ ସେଟାକେ ଲଗାସନ୍ ତ ପହଲା କରି ଯେନ୍ ପଟଲ କନ୍ଦାଟା କେନୁ ଆଣିଲେ
2: ସେଇଟା ତ ଆଜ୍ଞା ମୁଇଁ ନାଇଁ କହିପାରିବି ସେତେବେଳେ ସେ ବାପା ମାନେ ଆଣିଥିଲେ ସେଟା ଏବେ ଆମେ ନାଇଁ କହିପାରିବା
1: ମାନେ ବହୁତ ଆଗରୁ
2: ଆଣିଥିଲେ
1: ତ ଏଇ ଯେନ୍ ପଟଲ କନ୍ଦା ଲଗଉଛନ୍ ଲଗାଲା ବେଲେ କେନ୍ତା କାଣା କରିକରି ଲଗାଲେ ଭଲସେ ଫଲ ଧରସି
2: ଏ ପଟଲ ଚାଷ କଲା ବେଳେ ଟିକେ ଗାତ କରିକି ପଡ଼େ ତାପରେ ସେଠି ଗୋବର ଖତ ଦେଇକି ସେଠି ସେ କନ୍ଦାଟାକୁ ପୋତି ଦେଉ ପୋତି ଦେଇକରି ଆଉ ଉପରେ ଟିକେ ଟିକେ ଗୋବର ଖତ ଦେଇକରି ପାଣିଟା ପଟେଇକି ପଡ଼େ
1: ତ ଏ ଯେନ୍ କନ୍ଦା ଲଗଉଛନ୍ କନ୍ଦା କାଣା ସବୁ ମାଇ କନ୍ଦା କି ସବୁ ଅଣ୍ଡ୍ରା କନ୍ଦା ନା କେନ୍ତା କାଣା କରୁଛନ୍?
2: ମିକ୍ସ ଥାଏ, ଚାରିଟା ମାଇ କନ୍ଦା ଥିବ ହେଲେ ଗୋଟେ ଅଣ୍ଡ୍ରା ମାନେ ବୁଦା ଗୁଡା, ଚାରିଟା ମାଇ ଥିବ ହେଲେ ଆଉ ଗୋଟେ ଅଣ୍ଡ୍ରା
1: ମାନେ ସେଇ ହିସାବରେ
2: ଲଗେଇଥାଉ।
1: ତ କିଛି କମ୍ ବେଶୀ ହେଲେ ବି ଅସୁବିଧା ହେସି କେ?
2: ନାଇଁ, ସେଟା ଅଣ୍ଡ୍ରାଟା ବେଶୀ ନାଇଁ ମାନେ, ତ ସେଟା ଦଶଟା ଆଠ ଦଶଟାରେ ଦୁଇଟା ଥିଲେ ବି ଚଳିବ।
1: ଆଉ ପଟଲ ଏହା ଚେନ୍ ବାହାରୁଛି କେ?
2: ହଁ, ପଟଲ ଆଉ କୁନ୍ଦୁରି ଏଖେନ ସେଟା ବାହାରୁଛି।
1: ତ ପଟଲରେ କିଛି ରୋଗ ପୋକ ସମସ୍ୟା ବି ରହିଥିସି କେ?
2: ବେଶୀ ସେଟା ନାଇଁ ରହିଛି, ହେଲାଗି ଆମେ ସେଇ କୁନ୍ଦୁରି ଆଉ ପଟଲଟାକୁ ବେଶୀ କରି ଚାଷ କରୁଛୁ। ସେଠି ରୋଗ ପୋକର ସମସ୍ୟା ନାଇଁ ଥାଏ, ଆଉ ସେଟା ନିଜର ପରିଶ୍ରମ, ସେ ଘାସ ବୁଦା ଯେତେ ସଫା କରିବ ସେତେ ସେ ଫଳ ହେତେ ଯିବ, ସେଇ ଲାଗି ସେଇ ଚାଷଟା ଆମର ସୁବିଧା ହେଉଛି।
1: ତ ଏଇ ଯେନ୍ କୁନ୍ଦୁରି ଚାଷ ବି କରୁଛନ୍, ଆପଣଙ୍କର ଗାଁ ନାଁ ତ ମିଟ କୁନ୍ଦୁରି, ତ ମିଟ କୁନ୍ଦୁରି ଗାଁ ନାଁ କାଁ କରି ଦିଆ ହେଇଛେ? ମାନେ ବେଶୀ କୁନ୍ଦୁରି ଚାଷ ହଉଛେ ବୋଲିକି ଦିଆ ହେଇଛେ କେ?
2: ଆଜ୍ଞା, କୁନ୍ଦୁରି ଚାଷ ବେଶୀ ହେସି, ସେଥିଲାଗି ବୋଧେ ଆମେ ତ ସେ ବୁଢା କାଳ ଆମର ଅଜା ଗୁଡା ତ ଆମେ ନାଇଁ ପହଞ୍ଚେଇଥିଲୁ, କିନ୍ତୁ କୁନ୍ଦୁରିଟା ବେଶୀ ଚାଷ ହୁଏ, ସେଥିଲାଗି ବୋଧେ ମିଟ କୁନ୍ଦୁରି ନାଁ ଦେଇଥିବେ।
1: ତ କୁନ୍ଦୁରି ବି ଆଚିନ ବାହାରୁଛେ ବୋଲିକରି କହିଲେ ଯେ କେତେ କେତେ ବାହାରୁଛି?
2: ହଁ, ବାହାରୁଛି ହେମିତି ଏବେ ସେ 40-50 କେଜି ବାହାରିଯାଏ ଗୋଟେ ଗୋଟେ ଇଏରେ, ଗୋଟେ ଗୋଟେ ବାଡ଼ିରେ। ସେଥିଲାଗି ସବୁ ଆମର ସେ ଚାଷବାସ କରିବାର ଲାଗି ବି ସେଟା ସୁବିଧା ହୁଏ, ପଇସା ପତ୍ର ବି ଠିକ ଏଖେନ ମାନେ ରେଟ୍ଟା ପଡ଼ିଯାଏ, ତ ଆମେ ଟିକେ ସେଟା ପଇସା କାମ କରିପାରୁଛୁଁ। ମାର୍କେଟର ଲୋକମାନେ ପ୍ରାୟ ଚିହ୍ନି ଯାଇଛନ୍ତି, ଏଇଟା ସାର ଫାର ଇଏ ଅଲଗା ଇଏ ସାର ନାଇଁ ଦିଅନ୍ତି, ଗୋବର ଖତ ଦିଅନ୍ତି କହିକରି ଆମଠୁ ଫଟାଫଟ ନେଇଯାଆନ୍ତି,
1: ମାନେ ଦେଶୀଟା ବୋଲିକରି ସେମାନେ ଆଗ୍ରହ କରିକରି
2: ନେଇଯାଆନ୍ତି,
1: ଆଉ ଦୁଇ ପଇସା ବଢିଆ ରୋଜଗାର ବି ହେସି।
2: ହେସି
1: ତ ଏଇଟା କେନ୍ କେନ୍ ବଜାରକେ ଯାଇକରି ଆପଣ ବିକା ଭଞ୍ଜା କରସନ୍?
2: ଆମର ତ ଏଠି ଏଇଟା ଝିରପାଣି, ତାପରେ ଡେଲି ମାର୍କେଟ, ଆଉ ଛେନ୍, ଏ ତିନିଟା ମାର୍କେଟ ତ ଯଥେଷ୍ଟ ହେଉଛି।
1: ଆଉ ଆମର ଯେନ୍ ଆମ୍ବଗାନ ଅଛେ ଝାରଖଣ୍ଡ ମାର୍କେଟ, ହେନ୍କେ ନେଇ ଯାଏସନ୍ କେ?
2: ହଁ, ଟିକେ ବେଶୀ ବାହାରିଲେ ସେଠି ବି ଯାଉଁ, ମାନେ ବେଶୀ ଥାଏ, ଦୁଇ ତିନିଟା ବାଡ଼ି ତୁଳି ନାଇଁ ହୁଏ ନା ଶୀଘ୍ର, ସେଥିଲାଗି ତୁଳି ନାଇଁ ପାରିଲେ ଆମେ ସେ ରେଲି ମାର୍କେଟ ନହେଲେ ସେ ଝାରଖଣ୍ଡ ମାର୍କେଟ ବି ନେଇଯାଉଁ।
1: ଆଉ ଚାଷବାସ ସବୁ କାଁଥି କରୁଛନ୍? ହଲ ବଲଦ ରଖିଛନ୍ କେ କି ଟ୍ରାକ୍ଟର ପାୱାର ଟିଲର ବି ବ୍ୟବହାର କରସନ୍?
2: ଟ୍ରାକ୍ଟର ପାୱାର ଟିଲର ବି ଅଛି, ତାପରେ ଘର ଘର ସେ ପୋଢ଼ ଅଛନ୍ତି, ସେ ପୋଢ଼ରେ ଆମେ ହଳ ଲଗେଇ କରି ବି କରୁଛୁ।
1: ଟ୍ରାକ୍ଟର ପାୱାର ଟିଲର କାଁ ଭଡ଼ା ତି ନେସନ୍?
2: ହଁ, ଭଡ଼ାରେ ନେସନ୍।
1: ଆଉ ଆଜିକାଲ ତ ଗାଁ ଗଣାରେ ଧୀରେ ଧୀରେ ଗୋରୁ ହଲ ମାନେ କମି କମି ଯାଉଛେ, ବୋଇଲେ ଗୋରୁ ହଲ ମାନେ ବି ଭଡ଼ାତି ଦଉଥିବେ ଲୋକ?
2: ହଁ, ଦିଅନ୍ ସେଟା।
1: ଆଉ ଏତେ ପୋଡ଼ ଯେନ୍ ରଖିଛନ୍, ପୋଡ଼ ମାନେ କଣ ବାହାରୁ ଆଣିଛନ୍ କେ?
2: ନାଇଁ, ଏଟା ମଇସି ବି ଅଛନ୍, ତାପରେ ପୋଡ଼ ବି ଅଛନ୍, ତ ସେଇଠୁ ହିଁ ଆମର
1: ଯେନ୍ ହେଇଛନ୍ ସେଟା ମାନେ ବି ଅଛନ୍। ତ ପହଲା କେନୁ ଆଣିଲେ?
2: ପହିଲା ତ ଆଗରୁ ବୁଢ଼ା ମାନେ ରଖିଥିଲେ, ସେଇଠୁ ହିଁ ଆମର ଅଛନ୍, ଆଉ ଆମେ ସେଟାକୁ ଆଉ ମାନେ ବିକ୍ରି ବଟା ନାଇଁ କରୁଛୁ, ସେଇଟା ହିଁ ଆମର ସେ ଖତ ଲାଗି ଆମେ ରଖିଦେଇଛୁ।
1: ଆଉ ଆପଣଙ୍କର ଇଆଡ଼େ ନଦୀ ଯେନ୍ ପାକ ଅଛେ, ପାନିର ସୁବିଧା ହେଇପାରୁଛେ କି ନାଇଁ ଖରାଦିନେ ଚାଷବାସ କରବାର ଲାଗି?
2: ସୁବିଧା ତ ହେଉଛି, କିନ୍ତୁ ପାଣିଟା ନଦୀରେ କମିଯାଏ, ସବୁ ପୁରପଟ ବି ନେଇଯାଉଛନ୍ତି ଚାଷବାସ ଲାଗି, ସେଥିଲାଗି କମିଯାଏ ନଦୀରେ ପାଣି, ଆଉ ସବୁଟା ମାନେ ସଫିସିଏଣ୍ଟ ଆମେ ଚାଷବାସ ନାଇଁ କରିପାରୁଛୁ।
1: ଆଉ ସବୁ ବର୍ଷେ ତ ଧାନ ମାନେ କରୁଥିବେ, ଏଇ ବିହନ ମାନେ କାଁ କାଁ ବିହନ କରୁଛନ୍?
2: ବାଇଗନ ବୀଜା, ଏଇଟା ଆମର ଦେଶୀ ଧାନ ଏ।
1: ତ ସବୁ ବର୍ଷେ ଏଇ ବାଇଗନ ବୀଜା କରସନ୍ କି ହାଇବ୍ରିଡ୍ ଧାନ ବି କରସନ୍?
2: ନାଇଁ, ଆମେ ଏଇ ବାଇଗନ ବୀଜାଟା କରସୁ।
1: ଏଇଟା ଭଲ ହେସି?
2: ହଁ,
1: ବୋଲେ ବାଇଗନ ବୀଜା ଯେନ୍ ବିହନଟା କାଣା ସବୁ ବର୍ଷେ ନିଜେ ସାଇତିକରି ରଖିଥିସନ୍ ଆର୍ ସେଟା କରସନ୍ କେ?
2: ହଁ।
1: ତ ଏଇଟା କେନ୍ତା ଭଲ ଅମଲ ଦେସି?
2: ହଁ, ଏଇଟା ଭଲ ଅମଲ ଦେସି ଆଜ୍ଞା, ଏଇଟା କରବାର ମାନେ ହେଲା ଆମର ସେ ଫୁଟବାର ଟାଇମ୍ରେ ଏଇଟା 2-3 ଦିନ ଭିତରେ ସବୁ ଫୁଟିଯାଏ, ଆଉ ସେ ପୋକ ନାଇଁ ଲାଗସନ୍, ହେଇ ଲାଗି ଆମେ ଏଇ ଧାନଟାକେ ନିଜେ ସାଇତି ରଖିକରି ଏଇଟାକେ ଆମେ ଚାଷବାସ କରୁଛୁ, ଆଉ ଖାଇବାର ଲାଗି ବି ଭଲ ଲାଗେ,
1: ମାନେ ସ୍ୱାଦ ଅଛି। ଆଉ ଆଜିକାଲି ତ ଚାଷୀମାନେ ବିଶେଷ କରି ଯେନ୍ ହାଇବ୍ରିଡ୍ ଧାନ ମାନେ ଚାଷ କରୁଛନ୍, ବେଶୀ ଅମଲ ପାଇମୁ ବୋଲିକରି ହେନ୍ତା ଆପଣଙ୍କର ଇଚ୍ଛା ନେଇ ହେସି କେ?
2: ଆଜ୍ଞା ହେସି, କିନ୍ତୁ ସେଟା ସେ ହାଇବ୍ରିଡ୍ ଧାନଟା ଖାଇବାରେ ଟେଷ୍ଟ ନାଇଁ ଲାଗ୍ସି କହନ୍, ହେ ହିସାବରେ ଆମେ ଏଇ ଦେଶୀ ଧାନଟା କରୁଛୁ।
1: ତ ଆପଣଙ୍କର ଯେନ୍ ଏଇ ବାଇଗନ ବୀଜା ଧାନ ଗଛରେ ରୋଗ ପୋକ ସମସ୍ୟା କେନ୍ତା ରହିଥିସି?
2: ବିଶେଷ ପୋକ ତ ନାଇଁ ଦେଖା ଦେସି, ଆମେ ସେଇ ଗୋବର ଖତକେ ପକେଇ ଦେସୁଁ ପଢ଼ା ପକାଲା ବେଳେ, ଆଉ ରୁପି ସାରିଲା ବେଳେ ବି ଆଗରୁ ସେ କାଦଟା ହେବାର ଆଗରୁ ସେଇଟା ସେଇ ଗୋବର ଖତ ହିଁ ପକାଉ।
1: ତ ଚାଷରେ ତ ଏତେ ଗୋବର ଖତ କେନୁ ଆଣୁଛନ୍, ମାନେ ଖାଲି ପୋଡ଼ରେ ହେଇଯାଉଛି?
2: ହଁ ଆଜ୍ଞା, ହେଇଯାଉଛି, ବର୍ଷକ ଭିତରେ ଯେତେ ସାର ହେଇଯାଉଛି।
1: ତ ଧାନ ହେଲା ଭଳିଆ ପାଣିର ସୁବିଧା ଅଛି କି ଖରାଦିନେ?
2: ସେମିତି ସୁବିଧା ନାଇଁ ହେଇପାରୁଛି, ପାଣି ନଦୀରେ ଅଣ୍ଟି ଯାଉଛି।
1: ଅଣ୍ଟି ଯାଉଛି?
2: ହଁ।
1: ଆଉ କିଛି ଏନ୍ତା ଗାଁ ଗଣାରେ ସୁବିଧା ଅସୁବିଧା ଅଛେ କେ? ରାସ୍ତାଘାଟ ସବୁ ହେଇଯାଇଛେ କେ?
2: ରାସ୍ତାଘାଟ ଏବେ ଆମର ସବୁ ଠିକ୍ଠାକ୍ ଅଛେ ଆଜ୍ଞା।
1: ଆଉ ଗାଁରେ ଯେନ୍ ସରକାରୀ ସୁବିଧା ମାନେ ମିଳୁଛେ, ଇନ୍ଦିରା ଆବାସ ହେଲା କି ରାସନ କାର୍ଡ଼ ହେଲା କି ଗ୍ୟାସ ଯୋଜନା, ଏଇଟା ମାନେ ସବୁ ପାଇଛନ୍ କି?
2: ହଁ ଆମେ ପାଇଛୁ ଇନ୍ଦିରା ଆବାସଟା ତ।
1: ଆଉ ପାଇଖାନା ତ ସମସ୍ତଙ୍କର ହେଇଯାଇଥିବା କି ନାଇଁ ହେବାର? ତାହେଲେ
2: ପାଇଖାନାଟା ବି ହେଇଯାଇଛି।
1: ବୋଲେ ଯେନ୍ ସରକାରଙ୍କର ପାଇଖାନା ଯୋଜନା ଯେନ୍ ପରିମଳ ଯୋଜନାଟା, ଏଇଟା ଆପଣଙ୍କୁ କେନ୍ତା ଲାଗ୍ଲା? ଆଗେ ଲୋକ ବାହାରକେ ଯାଉଥିଲେ, ବହୁତ ଅସୁବିଧା ହଉଥିଲା, ଏଇଟା ଆପଣଙ୍କୁ ସୁବିଧା ଲାଗୁଛେ ନା କେନ୍ତା କାଣା?
2: ଏଇଟା ବହୁତ ସୁବିଧା ଲାଗୁଛି, କାହିଁକି ନା ଆମେ ଝିଅ ପିଲା ନା, ତ ଆମେ ପାଇଖାନାରେ ଯାଉଛୁ, କେତେ ଭଲ ଲାଗୁଛି। ଆଉ ମାନେ ପରିବେଶଟା ବହୁତ ପରିଷ୍କାର ପରିଚ୍ଛନ୍ନ ରହୁଛି, ଆଉ ଆମର ସମୟଟା ବି ବଢ଼ିଯାଉଛି। ସେ ବାହାରକୁ ଗଲେ 15-20 ମିନିଟ୍ ଲାଗୁଥିଲା, କିନ୍ତୁ ଏବେ ପାଖରେ ଜଲ୍ଦି ହେଉଛି, ଆଉ ସଫା ସୁତୁରା ବି ରହିପାରୁଛୁ, ଭଲ ଲାଗୁଛି। ବର୍ଷା ଦିନେ ବି ମାନେ ସଫା ଲାଗୁଛି, ଆଉ ଭଲ ଲାଗୁଛି, ସୁବିଧା ହେଉଛି।
1: ଆଉ ଆପଣଙ୍କର ଗାଁରେ କାଁ କାଁ ପରବ ବେଶୀ ମନା ଯାଇସି?
2: ଆଜ୍ଞା ଆମର ଏଠି ତ ଗାଁରେ ମକର ପରବଟା ମାନୁଛୁ, ତାପରେ କର୍ମା, ଦୀପାବଳି, ଆଉ ଲକ୍ଷ୍ମୀ ପୂଜା, ଦଶହରା ପୂଜା, ଏଇଗୁଡ଼ା ମାନୁ, ରଥଯାତ୍ରା,
1: ବହୁତ ପରବ ମନା ହେଉଛି ନାଇଁ କାଁ? ହେଲେ କର୍ମ ପରବଟା ଏଥିରେ କାଣା କାଣା କରସନ୍?
2: ଏଠି ଆମର ସେ ଝିଅମାନେ 3 ଜଣ ଉପାସ କରନ୍, ଉପାସ କରନ୍, ସେମାନେ ଉପାସରେ ରହିବେ, ତାପରେ ସେଟା 3 ଦିନ ଉପାସ କରନ୍ତି, ଆଉ ସେ ଡାଳଟାକୁ କାଟି ଆଣୁ, ଯେଉଁଦିନ ହୁଏ ସେଟା ଗାଁର ଲୋକ ସମସ୍ତେ ମିଶିକରି ସେଟା ଗୋଟେ ପର୍ବ ଭଳିଆ କାଟି କରି ଆଣନ୍ତି। ତାପରେ ସେଠି ମାନେ ଆଗକାଳର ବୁଢ଼ାମାନେ କାହାଣୀ ସବୁ ଭଲ ଭଲ ବତାନ୍ତି। ତାପରେ ସେଟା ଆମେ ସେ ପୂଜାପାଠ ସରିଲା ପରେ ନାଚ ଡେଗ ସବୁ ହୁଏ, ବହୁତ ଖୁସି ମଜା ମଜଲିସ୍ ହୁଏ, ଗାଁର ମାନେ ଯେତେ ଲୋକମାନେ ଥାନ୍ତି ବହୁତ ମାନେ ଆନନ୍ଦ ଲାଗେ ସେଟା।
1: ତ ଯେନ୍ କହିଲେ ଡାଲ କାଟି ଆଣିକରି ଲଗାଇ ଆସି ବୋଲିକରି, ସେଟା କାଁ ଡାଲ?
2: ସେଟା କରମ ଗଛ, ହିଁ ନାଁଟା ହିଁ ତାଙ୍କର କରମ ଗଛ।
1: ତ ଆଗେ ଯେନ୍ ପରବ ମନଉଥିଲେ ଆର ଏବେ ଯେନ୍ ପରବ ମନଉଛନ୍, ତ ଆଗେ ଭଲ ଲାଗୁଥିଲା କି ଏବେ ଭଲ ଲାଗୁଛି?
2: ଆଗେ ଭଲ ଲାଗୁଥିଲା, କାହିଁକି ନା ଆଗେ ମାନେ ବୁଢ଼ା ଲୋକମାନେ ସେମାନେ ବାଜା ସେ ଗୀତଟା ସେମାନେ ସେ ଆଗର ପରମ୍ପରାର ସେଇ
1: ମାନେ ଶିଖିଥିଲେ,
2: ସେ ରାମାୟଣ ମହାଭାରତ ସେଇ ସବୁର ଗୀତଟା ଗାଉଥିଲେ, ବହୁତ ଭଲ ଲାଗୁଥିଲା। କିନ୍ତୁ ଏବେ ପିଲାମାନେ ପାଠ ସାଠ ପଢ଼ିଲେ ଆଉ ସେଇ ସବୁରେ ଇଣ୍ଟରେଷ୍ଟ ଦେଉନାହାନ୍ତି, ଆଉ ବୁଢ଼ା ମାନେ ଆଗକାଳରେ ଥିଲେ ସେମାନେ ସବୁ ବାଜା ବି ବଜାଇ ପାରୁଥିଲେ, ଗାନା ବି ଗାଇ ପାରୁଥିଲେ, ସେତେବେଳେ ବହୁତ ମଜା ଲାଗୁଥିଲା
1: ଦେଖବାର ଶୁଣବାର ଲାଗି, ମଜା ଲାଗୁଥିଲା,
2: ବହୁତ ମଜା ଲାଗୁଥିଲା। ଏବେ ବି ମଜା ଲାଗୁଛି, କିନ୍ତୁ ଏବେ ଟିକେ ବୁଢ଼ା ମାନେ ମରିଗଲେ, କମ ହେଇଗଲେ ହିସାବରେ ପିଲାମାନେ ଟିକେ ଟିକେ ସେଟା ବି ଧରବାର କଥା, କିନ୍ତୁ ପଢ଼ାରେ ବେଶୀ ଧ୍ୟାନ ଦେଉଛନ୍। ଆଉ
1: ତ ନାନି, ଆଜି ଆପଣ ଆପଣଙ୍କର ଚାଷବାସ ବିଷୟରେ ଆଉ ଗାଁର ସୁବିଧା ଅସୁବିଧା ବିଷୟରେ ବହୁତ କିଛି ଜାଣବାର ଶୁଣବାର କଥା ମାନେ କହିଲେ, ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର।
2: ଆଜ୍ଞା ଜୁହାର, ନମସ୍କାର।
0: ଦାଦା,
1: ହଁ ବିରସୁ,
0: ଶୁଣିଲା ଇ ଆମର ଚାଷୀ ବହେନ ର କଥା?
1: ହଏ ଗା,
0: ଯେନ୍ତା ତାଙ୍କର ଗାଁ ନା ହେନ୍ତା ତାଙ୍କର ଚାଷ ବି ଗା, କୁନ୍ଦରୁ ଚାଷ,
1: ଆର ଗାଁ ନା ମିଟ କୁନ୍ଦରି
0: ହଇ।
1: ବୋଇଲେ ଯାହା ବି ହଉ ଗା, ଚାଷୀ ଭାଇ ବହେନ ମାନେ ଯେତେ ପାରୁଛନ୍ ତାଙ୍କର ଚାଷ କରି ଚାଲିଛନ୍।
0: ହଇ ତ, ଆରୁ ନେଇ କଲେ ବି କାଣା କର୍ମା ଆମେ? ଆମର ଜାଗା ମାଟି ଅଛେ, ଚାଷ ବାହାର ଯଦି ନେଇ କର୍ମା ବୋଇଲେ ଦୁଇ ପଇସା ଇନକମ୍ କରବାଟା ବି ମୁସ୍କିଲ ହେଇଯିବା।
1: ହଏ ହଏ ହଏ,
0: ତ ଇ ବାକି ସବୁ ଚାଷବାସ କରବାର ଅଛେ, ଆରୁ ପଇସା ଦୁଇଟା ରୋଜଗାର କରବାର ଅଛେ।
1: ହଏ ତ, ହେଲେ ବିରସୁ,
0: ହଁ ଦାଦା,
1: ଯୋଉଗା ଗୀତ ପଦ ଦେ ଶୁନମା ବୈଠେ କିନ?
0: ହଇ ହଇ, ଶୁନୁ।

0: ବିର୍ଷୁ
1: ହଁ ଦାଦା,
0: ଦେଖ ବା, ସୂଚନା ମାନେ କହିବାର ସମିଆ ହେଲାନ।
1: ହଇ ତ ପହିଲା କରି ଯେଉଁ ବଜାର ହାଟର ଖବର ଜଣେଇଦେମା।
0: ହଏ ହଏ ହଏ, ବୋଲେ ଆମର ରାଉରକେଲା ବଜାର ହାଟେ ଆଜିର୍କା ପନିପରିବା ସବୁ କିଲୋଗ୍ରାମ ପିଛା ହାରାହାରି ଦାମ ଏଇ ଭଳିଆ ବିକ୍ରି ବଟା ହଉଥିଲା। ବୋଇଲେ ଆଲୁଟା କିଲୋ ପିଛା 16-18 ଟଙ୍କା, ପିଆଜ 25 ଟଙ୍କା, ଟମାଟର 40-50 ଟଙ୍କା, ବାଇଗନ 30-40 ଟଙ୍କା, ଭେଣ୍ଡି 30 ଟଙ୍କା, ବରବଟି 40 ଟଙ୍କା, କର୍ଲା ବି ହେନ୍ତା 40 ଟଙ୍କା, କାଖେର 20-30 ଟଙ୍କା, କୁନ୍ଦୁରୁ 40 ଟଙ୍କା, କଞ୍ଚା କଦେଲ 40-50 ଟଙ୍କା, ମାଖନ 20-30 ଟଙ୍କା, ପଟଲ 40-50 ଟଙ୍କା, ଫୁଲକୋବି 40 ଟଙ୍କା, ବନ୍ଧାକୋବି 20-25 ଟଙ୍କା, ଗାଜର ଆର ବିଟ 40 ଟଙ୍କା ଲେଖାଏଁ, କଞ୍ଚା ମିର୍ଚା 100-120 ଟଙ୍କା, ଲାଉ ଗୋଟାକେ 15-20 ଟଙ୍କା, ସାରୁ 50 ଟଙ୍କା, ମୁନଗା ଖଡ଼ା 20 ଟଙ୍କା, ଅଦା 120 ଟଙ୍କା, ଆର୍ ଲେସୁନ 180-200 ଟଙ୍କା।
1: ହଇ ହଇ, ଇ ବାକି ସବୁ ଦରଦାମାନ ରହିଥିଲା।
0: ବୋଇଲେ ପାଣିପାଗ ବି ସୂଚନା କହିବାର ସମୟ ହେଲା ନଗା।
1: ହଇ ବେଲେ ଜଣେଇ ଦଉଁ, ବେଲେ ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ କିରେଇ ଠାନୁ ଯେନ୍ ସୂଚନା ମିଳିଛେ ସେ ହିସାବନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା କେନ କେନ୍ତା ମେଘୁଆ ପାଗ ଦେଖାଯିବାର ସାଙ୍ଗେ ସାଙ୍ଗେ 13 ମିଲିମିଟର ତକ ବର୍ଷା ହେବାର ସମ୍ଭାବନା ରହିଛେ। ଆରୁ ଯେନ୍ ତଲୁଆ ପବନଟା ବୋହିବା ଇଟା ଘଣ୍ଟା ପ୍ରତି 4 କିଲୋମିଟର ଦେଇକରି ବୋହିପାରେ। ଆରୁ ତାପମାତ୍ରାଟା ସବୁନୁ ଏତକା 41 ଡିଗ୍ରୀ ଆରୁ ସବୁନୁ କମ୍ 28 ଡିଗ୍ରୀ ସେଲସିୟସ ରହିପାରେ। ହେନ୍ତାନ ଆର୍ଦ୍ରତାଟା ସବୁନୁ ଏତକା 87% ଆରୁ ସବୁନୁ କମ୍ 73% ରହିବା ବୋଲିକିରି ସୂଚନାଟା ରହିଛେ।
0: ବୋଲେ ଇ ଭଳିଆ ପାଣିପାଗର ସୂଚନା ଅଛେ ନେଇ କେଁ?
1: ହଇ ଦାଦା।
0: ବିର୍ଷୁ
1: ହଁ ଦାଦା,
0: ସୂଚନା ମାନେ ତ କହିଲା।
1: ହଇ ହଇ,
0: ହେଲେ ବୈଠକି ସରାବାର ସମିଆ ହେଲା ନଗା।
1: ହଇ ତ ଆମର ଚାଷୀ ଭାଇ ବହିନ ମାନକେ ଆମ ଠିକଣାଟା ଜଣେଇ ଦଉଁ।
0: ହଏ ଗା,
1: ଯେନ୍ ଠିକଣା କେ ପାଇକିରି ଆମର ଏଇ କାର୍ଯ୍ୟକ୍ରମ ବିଷୟ ମତାମତ ରଖିପାରମେ, ତାର ସାଙ୍ଗେ ନିଜର ଗାଁ ଘରେ ହଉ କି ନିଜେ କାଣା ସବୁ ନୂଆ ନୂଆ ଚାଷ ମାନକେ କରୁଛନ୍ କି ଯୋଜନା କରୁଛନ୍ ଇ ସବୁ କଥା ମାନକେ ବି ସେ ଚିଠି ନ ଲେଖମେ।
0: ବୋଲେ ଆମକୁ ଚିଠି ଲେଖବା ଠିକଣା ହଉଛେ କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ ନମ୍ବର 769042।
1: ହଇ ହଇ, ଆରୁ ଚାଷୀ ଭାଇ ବହିନ ମାନେ ଆମର ଇ କିଷାନବାଣୀ କାର୍ଯ୍ୟକ୍ରମଟା କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଏସି।
0: ବୋଇଲେ ଚାଷୀ ଭାଇ ବହିନ ମାନେ ଆଜିର ଲାଗି ଆମର ବିର୍ଷୁ ଭାଇକେ ଆଉ ସମାରୁ ଭାଇକେ ଏଇ ବୈଠକିନୁ ବିଦାୟ ଦଉନ୍।
2: ଜୁହାର।

0: सुरक्षा वज्रपात प्रति सावधानता यथा घड़घड़ी शब्द
1: श्रोता बंधु शेष होला किसान बाणी कार्यक्रम आकाशवाणी राउरकेला आपण माने ट्यून करछंती 102.6 एफएम सबु वर्गर श्रोता मानंकर प्रिय रेडियो स्टेशन। श्रोता बंधु भारतर माननीय प्रधानमंत्री श्री नरेन्द्र मोदींकर देशवासींक उद्देश्यरे वार्ता मन की बातर ओडिया भाषांतरर पुनः प्रसारण रिले करि प्रसार करुछु आकाशवाणी कटक केन्द्ररु।
2: ସଚେତନତା ବଢ଼ାଇବାରେ ଲାଗିଛନ୍ତି। ବର୍ତ୍ତମାନ ତମାଖୁପାନ ବିରୁଦ୍ଧରେ ବହୁତ ଗଣ ଅଭିଯାନ ଚାଲିଛି। ଆମ ସମ୍ବିଧାନ ଆମ ଜୀବନ ଓ ଜୀବିକାକୁ ରକ୍ଷା କରିବାକୁ ସରକାରଙ୍କୁ ଦାୟିତ୍ୱ ଦେଇଛି। ସେମିତି ଆମକୁ ମଧ୍ୟ ନିଜ ଜୀବନ ଓ ପରିବେଶକୁ ସୁସ୍ଥ ସୁନ୍ଦର କରି ରଖିବାକୁ ଚେତାଇଛି। ତମାଖୁଜାତ ଦ୍ରବ୍ୟକୁ ସୁରକ୍ଷିତ ରଖିବା ପାଇଁ ପ୍ଲାଷ୍ଟିକ୍ ଓ ଜରି ବ୍ୟବହାର କରାଯାଉଛି। ତମାଖୁ ଖାଇଲା ପରେ ଜରି ଓ ପ୍ଲାଷ୍ଟିକକୁ ଏଣେତେଣେ ଫୋପାଡ଼ି ଦିଆଯାଏ। ଏଗୁଡ଼ିକ ମାଟିରେ ସହଜରେ ମିଳେଇ ଯାଏନି, ଯାହାଦ୍ୱାରା ମୃତ୍ତିକାକୁ କ୍ଷତି ପହଞ୍ଚାଏ ଓ ଆମର
3: ଶୁଣିଲେ ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣମାନଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି। ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି। କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର ଆଥଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ 4 ଭିନ୍ନ ଇଭେଣ୍ଟରେ 4 ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ ମୀଣା ଏବଂ କୁଲଦୀପ କୁମାର, ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 ରେସ୍, 100 ଦୌଡ଼ ପ୍ରତିଯୋଗିତା। ମାତ୍ର 2 ମଧ୍ୟରେ ପୁରୁଷ 100 ଦୌଡ଼ ପ୍ରତିଯୋଗିତାରେ 3 ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ 2 କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି 2 ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର, ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର, ସତ୍ ଶ୍ରୀ ଅକାଲ।
2: ନମସ୍କାର ସାର୍।
3: ନମସ୍କାର ସାର୍।
1: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି, ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୂହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରି ଦେଖାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
2: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ଓ 400 ନ୍ୟାସନାଲ୍ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା, ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତ ବର୍ଷ ମୁଁ ଏସିଆନ୍ ମେଡ଼ାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡ଼ାଲ ପାଇଥିଲି। ଆଉ ସ୍କୁଲ ଛାଡ଼ିବା ପରେ 2021 ମୁଁ ଆଥଲେଟିକ୍ସ ଆରମ୍ଭ କରିଥିଲି, ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି। ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି, ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମାଆ କୋଭିଡ୍ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ୍ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ୍ ଲେଭେଲ୍ ପାଇଁ ସିଲେକ୍ସନ୍ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲ୍କୁ ସିଲେକ୍ସନ୍ ହେଲି, ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
1: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
3: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର, ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପ୍ରିଣ୍ଟର। ଏଥର ମୁଁ 100 10.09 ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1 ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣି ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫା ସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡ଼ାଲଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡ଼ାଲ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି। ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି, ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ୍ ମେଡ଼ାଲ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ। ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ଼ ଭାଙ୍ଗିବା ଦେଖିଲି। ଗୋଟେ କୌତିକିଆ କାହାଣୀ ରହିଛି, ଥରେ ମୁଁ ଟିଭି ଦେଖୁଥିଲି, ମା ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି ସେତେବେଳେ ମଧ୍ୟ ଖୁସି ଲାଗେ।
1: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
3: ହଁ ସାର୍, ଆମର ହେଉଛି ଗୋଟେ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ୍ ଖେଳୁଥିଲେ, ହେଲେ ଘରର ସମସ୍ୟା ଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ। ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା, ତେଣୁ ସେ ମୋ ଭିତରେ ସେ ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି, ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ିଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
1: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି, ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହାକୁ ରବିନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ। ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦି ଥିଲା, କ'ଣ ଭାବିଥିଲେ, ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
3: ଆଜ୍ଞା, ମୁଁ ଗୁରିନ୍ଦର, ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜିଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ, ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
1: ଅନିମେଶ ଜୀ,
2: ସାର୍, 2021ରେ ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରିଛୁ, ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ, କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇବୁ, କେବଳ ତୁ ପରିଶ୍ରମ କର ଆଉ ଭାରତକୁ ଦେଖେଇଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ିପାରନ୍ତି। କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ, କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ, ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି, ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
1: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୂହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ଼ ଭାଙ୍ଗିବୁ ତେବେ ମୁଁ ବି ତୋ ରେକର୍ଡ଼ ଭାଙ୍ଗିବି। କଥା କ'ଣ, ପ୍ରଥମେ ଅନିମେଶ କୁହନ୍ତୁ।
2: ସାର୍, ପ୍ରଥମ 10.18 ରେକର୍ଡ଼ ଥିଲା, ଯାହା ମୁଁ ହିଁ କରିଥିଲି, ଏବଂ ତାପରେ ସେମିଫାଇନାଲରେ ଗୁରବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ। ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ଼ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା, ସେତେବେଳେ ଆମେ ଦୁହେଁ ଖୁସି ଥିଲୁ। ଯାହା ହେଉ, ଠିକ୍ ଅଛି, ଆଜି ରେକର୍ଡ଼ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ, ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ। ସେଠି ବି ଆମେ ଦୁହେଁ କଥା ହେଉଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି, ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି, ଆମେ ଯାହା କରିବା
4: ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
1: ଗୁରୁବିନ୍ଦର ବି କିଛି କହିବେ?
3: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ଼ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ଼ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମଅପ୍ କରୁଥିଲୁ ସେତେବେଳେ ମୁଁ ଅନିମେଶକୁ ବତାଉଥିଲି, ଅନିମେଶ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ଼୍ କର, ଆମେ ଦୁହେଁ ଏଠାରେ ୱାର୍ମଅପ୍ କରିବା, ଏଠାରେ ୱାର୍ମଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍ ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ, ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ। ସେତେବେଳେ ଭାବୁ ମୁଁ ତା'ଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତା'ଠାରୁ ଫାଷ୍ଟ ଦୌଡ଼ିବି।
1: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ

ଗରମ ପବନ ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ। ଖରାରେ ଯଦି ଯିବାର ହୁଏ ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାକୁ ଆଦୌ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ ଯେମିତି ଗରମ ବଢ଼ି ବଢ଼ି ଚାଲେ ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜୁରାଟରେ ଘୋଳଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ। ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧ ହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ, ଆଲଫାନ୍ସୋ, ଗୁଜରାତର କେଶର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତରେ ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍ମୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୋବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁଗଣ, ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚିପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇ ଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡ଼ମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଓଲ୍ଲା ସେରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000 ଉର୍ଦ୍ଧ୍ୱ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧ ହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲା ସେରିଲ୍ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା।
ସେଠି ମୁଁ ଅନେକ ମିଟିଂରେ ସାମିଲ

0: ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବ ବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ରଫଳକଗୁଡ଼ିକ ମଧ୍ୟରୁ 21ଟି ବଡ଼ ଓ 3ଟି ଛୋଟ ତାମ୍ରଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା ରାଜରାଜ ଚୋଳଙ୍କ ଏକ ବଚନକୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଣ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ 3ଟି ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ ଷଷ୍ଠ ସପ୍ତମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣୀ, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟ ପଡ଼ା ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବେଙ୍ଗାଲୋର ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ ସେସନ୍ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି, ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ୍ ୱାଇଟ୍ ନେଟୱାର୍କ, ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍ପର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି, ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ, ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲ୍ଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲ୍ଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲ୍ଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର୍ ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲ୍ଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲ୍ଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉ ନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍ମୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେ ଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍ମୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍ମୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ। କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଣ୍ଡିତୋଲାପ ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ। ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚିପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା, ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତା'ର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡ଼ୁର ନାଗରକୋଇଲରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ 3 ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଆମ୍ମାଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15 ସ୍କୁଲ ଚଳାଉଛନ୍ତି। ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଳ ଗରୁଡ଼ିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ 1 ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା' ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ ନେଟୱାର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି, ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ, ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ। କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।

0: ଆକାଶବାଣୀ କଟକ ସମାଚାର ଦର୍ପଣ। ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଆମ ରାଜ୍ୟ ତଥା ଦେଶ ପାଇଁ ସାଂଘାତିକ ମହାମାରୀ ରୂପେ ଉଭା ହୋଇଛି। ତମାଖୁ ସେବନ ଦ୍ୱାରା ବିଭିନ୍ନ ପ୍ରକାର କର୍କଟ ରୋଗ ଏବଂ ଅନେକ ଦୂରାରୋଗ୍ୟ ବ୍ୟାଧି ଜାତ ହୋଇଥାଏ। ଏହାଦ୍ୱାରା ଲୋକମାନଙ୍କର ଆର୍ଥିକ ପରିସ୍ଥିତି ମଧ୍ୟ ଦୁର୍ବଳ ହୋଇଥାଏ। କର୍କଟ ରୋଗରେ ମୃତ୍ୟୁବରଣ କରୁଥିବା ଶତକଡ଼ା 40 ଭାଗ ରୋଗୀ ତମାଖୁ ସେବନ କରିଥାନ୍ତି ଏବଂ ଶତକଡ଼ା 15 ଭାଗ ଲୋକଙ୍କ କ୍ଷେତ୍ରରେ ମୁଖ ଗହ୍ୱର କର୍କଟ ରୋଗ ତମାଖୁ ସେବନ ଜନିତ ହୋଇଥାଏ। ଏସବୁର ନିରାକରଣ ଲାଗି ସଚେତନ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି ତମାଖୁ ସେବନର ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର କରିବା, ନିକୋଟିନ୍ ଏବଂ ତମାଖୁ ପରି ବଦଭ୍ୟାସର ମୁକାବିଲା କରିବା। ଆସନ୍ତୁ ଏ ସମ୍ପର୍କରେ ଶୁଣିବା ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କଠାରୁ।
1: ଆମେ ଯେଉଁଗୁଡ଼ିକ ନିଶାଦ୍ରବ୍ୟ ଧରନ୍ତୁ ତମ୍ବାଖୁ ହଉ, ମଦ୍ୟପାନ ହଉ, ଯେଉଁ ସାଇକୋଟ୍ରୋପିକ୍ ଡ୍ରଗ୍ସର ଆବ୍ୟୁଜ୍ କଥା, ଯେଉଁ କଥା ବ୍ୟବହାରର କଥା ହଉ, ଏଥିରେ ମଣିଷ ଶରୀରର ତା ଉପରେ ଯେଉଁ ପ୍ରତିକୂଳ ପ୍ରଭାବ ପକାଉଛି, ଯେଉଁଭଳି ଭାବରେ ବିଭିନ୍ନ ଭାବରେ ରୋଗାକ୍ରାନ୍ତ ହେଇକି ମୃତ୍ୟୁ ଆଡ଼କୁ ଆମକୁ ଗୋଟିଏ ଗୋଟିଏ ପାଦ ଆଗକୁ ଚଲେଇକି ନେଉଛି, ଇଏ ସଚେତନତାର ଅଭାବ ଆଜି ତାରିଖରେ ବି ଆମ ଭିତରେ ଅଛି। ଆମେ ସରକାରକୁ 2 ବର୍ଷ ହେଲା ଏଠି ଓଡ଼ିଶାରେ ଆସିବା ପରେ ବିଶେଷ କରିକି ୱାର୍ଲଡ ଟବାକୋ ଡେ ଦିନ ଆମେ ଗୋଟିଏ କ୍ୟାମ୍ପେନ୍ ଆରମ୍ଭ କରୁଥିଲୁ ଅବକାରୀ ବିଭାଗ ତରଫରୁ। ଏଇଥର ଟିକେ ସମସ୍ୟା ହେଇଥିଲା ଏଥିପାଇଁ ଯେ ଯେଉଁ ଲଟେରୀ ଇତ୍ୟାଦି ଥିଲା, ଅନ୍ୟ କାର୍ଯ୍ୟକ୍ରମ ଗୁଡ଼ିକ ଥିବା କାରଣରୁ ବିଭାଗ ତାକୁ ଟିକେ ବିଳମ୍ବିତ କରିଛି। ପ୍ରତିବର୍ଷ ଆମେ ବର୍ଷରେ 3 ଥର ଲେଖେ ଏ କଥାକୁ ନେଇକି ଆୱାରନେସ୍ କ୍ୟାମ୍ପେନ୍ ସମଗ୍ର ରାଜ୍ୟରେ ତାକୁ ପ୍ରକ୍ରିୟା ଆରମ୍ଭ କରିଛୁ। ବିଭିନ୍ନ ଜାଗାରେ ଯେମିତି ଭାବି ଦିଅନ୍ତୁ, ମୁଁ ଅନେକ ଜାଗାରେ ତମ୍ବାଖୁ ନେଉଥିବା ଲୋକମାନେ, ଯେଉଁମାନେ ଯେଉଁ ଗୁଟ୍କା ପାନରେ ତମ୍ବାଖୁ ନେଉଥିବା ଲୋକ ବହୁତ କମ୍ ବୟସରେ, ବେଳେବେଳେ ଏ କଥାକୁ ହୃଦୟକୁ ବାଧେ ଯେ କମ୍ ବୟସରେ ତାଙ୍କର କାହାର କ୍ୟାନ୍ସରରେ କିଏ ପୀଡ଼ିତ ହେଇଥିବ, ମାଉଥ୍ କ୍ୟାନ୍ସରରେ କିଏ, ତାର ଲିଭର ଡ୍ୟାମେଜ୍ ହେଇଥିବ, କାହାର ଷ୍ଟମାକ୍ କ୍ୟାନ୍ସରରେ କିଏ ପଡ଼ିଥିବ, ଏଭଳିଆ ଅବସ୍ଥାରେ ହେଇକି ବଞ୍ଚିବାକୁ ଅଦମ୍ୟ ଇଚ୍ଛା ଥିବ, ପ୍ରଚୁର ଇଚ୍ଛା ଥିବ ମୁଁ ବଞ୍ଚିବି କେମିତି, କିନ୍ତୁ ବଞ୍ଚିବାକୁ ଆଉ ସୁଯୋଗ ନଥିବ, 4th stage କ୍ୟାନ୍ସର ହେଇଥିବ ଏବଂ ମୃତ୍ୟୁ କେବଳ ଅପେକ୍ଷା କରୁଥିବେ। ଏବଂ ପରବର୍ତ୍ତୀ ସମୟରେ ବି ମୁଁ ତାଙ୍କ ପରିବାରମାନଙ୍କୁ ଦେଖିଛି, ଘରେ କମ୍ ବୟସର ପତ୍ନୀ, ବାପା, ମାଆ, ଏମାନେ ଯେଉଁ ନିର୍ବାକ ହେଇଯାଇଥାନ୍ତି, ମାନେ ସେମାନେ କମ୍ ବୟସରେ ଯେତେବେଳେ ପିଲାଟି ଘରର ରୋଜଗାରିଆ ପିଲା ତମ୍ବାଖୁ ସେବନ ପାଇଁ ହଉ କି ମଦ୍ୟପାନ କାରଣରୁ ହଉ ଯେତେବେଳେ ଚାଲିଯାଇଥାଏ, ଘରେ ସମସ୍ତେ ନିର୍ବାକ ହେଇକି ବସିଥାନ୍ତି, ଏଭଳିଆ ସ୍ଥିତି ଦେଖିଲା ପରେ ବେଳେବେଳେ ହୃଦୟକୁ ବହୁତ ବାଧେ। ଏବଂ ତା'ଠୁ ଆହୁରି ଭୟଙ୍କର ଏବଂ କଷ୍ଟଦାୟକ କଥା ହେଉଛି ଯେତେବେଳେ ଆମେ ଯେଉଁ ପରିବାର ଗୁଡ଼ିକର ପିଲାମାନେ କୌଣସି କାରଣ ବାଟ ହୋଡ଼ିକି ସେମାନେ ବିଭିନ୍ନ ପ୍ରକାରର ଯେଉଁ କେମିକାଲ ଡ୍ରଗ୍ସର ବ୍ୟବହାର କରୁଛନ୍ତି, ସେ ସବୁ ବ୍ୟବହାର କରୁଥିବା ପିଲାମାନେ ତାଙ୍କ ପରିବାରକୁ ଦେଖିଲେ ଆହୁରି କଷ୍ଟ ଲାଗେ। ସେଇ ଦୃଷ୍ଟିକୋଣରୁ ଆମେ ସମ୍ପୂର୍ଣ୍ଣ ରୂପେ ନିଶା ବିରୁଦ୍ଧରେ, ନିଶା ନୁହେଁ ଜୀବନ, ଏଭଳି ଏକ ସ୍ଲୋଗାନରେ ଆମେ ନେଇକି ତାର କ୍ୟାମ୍ପେନ୍ ଆରମ୍ଭ କରିଛୁ। ଗାଁ ଗାଁକୁ ବିଭିନ୍ନ କଲଚର ଗ୍ରୁପକୁ ପଠାଇକି ସେଠି କ୍ୟାମ୍ପେନ୍ କରିବା ହଉ, ସେଠି ଷ୍ଟ୍ରିଟ୍ ପ୍ଲେ ମାଧ୍ୟମରେ ୟାର ଭୟବହତା ଦେଖାଇବା କଥା ହଉ, ବିଭିନ୍ନ ପ୍ରକାରର ଯେଉଁ ଛୋଟ ସର୍ଟ ଫିଲ୍ମ କରିକି ସେଥିରେ ଲୋକଙ୍କ ଭିତରେ ସଚେତନତା ଆଣିବା କଥା ହଉ, ଏସବୁ କଥାକୁ ଆରମ୍ଭ କରିଛୁ। ଏଇ ବର୍ଷ ଯେଉଁ ଏକ୍ସାଇଜ୍ ପଲିସିରେ ଆମେ ଗୋଟେ ନୂଆ କଥା ସେଥିରେ ଯୋଡ଼ିଲୁ, ସେଇଟା ଆମର ଗୋଟେ ପାଖାପାଖି 6-7 ମାସର ବିଭିନ୍ନ ଯେଉଁ ଡିସ୍କସନ୍ ଡେଲିଭରେସନ୍ ଥିଲା ସେଥିରେ ତାର ଆଉଟକମ୍ ଥିଲା ସେଇଟା, ଯେ ଆମେ ଗୋଟେ ଡି ଆଡିକ୍ସନ୍ ସେସ୍ ଏଇ ବର୍ଷ 0.5% ଡି ଆଡିକ୍ସନ୍ ସେସ୍ ସେଥିରେ ଯୋଡ଼ିଲୁ। ଯେଉଁ ଡି ଆଡିକ୍ସନ୍ ସେସ୍କୁ ଆମେ ଏଇ ଯେଉଁ ନିଶା ନୁହେଁ ଜୀବନ ଏଇ କ୍ୟାମ୍ପେନ୍ ପାଇଁ ସମ୍ପୂର୍ଣ୍ଣ ଭାବରେ ତାକୁ ଖର୍ଚ୍ଚ କରିବୁ। ଏବଂ ସେଥିରେ ଆଉ ଗୋଟିଏ କଥା ବି ଆମେ ଯୋଡ଼ିବାକୁ ଚାହୁଁଛୁ, କିଛି ବିଭିନ୍ନ ସଂଗଠନ ସହିତ ଯେଉଁ NGO ମାନେ କାମ କରୁଛନ୍ତି ଏଇ ଦିଗରେ ତାଙ୍କୁ ସହାୟତା ଦେବା, ଏବଂ ବିଶେଷ କରିକି ଯେଉଁ ମଡେଲ ଡି ଆଡିକ୍ସନ୍ ସେଣ୍ଟର୍ସ, ଆଜି ତାରିଖରେ ଅନେକ ଗୁଡ଼ିଏ ଡି ଆଡିକ୍ସନ୍ ସେଣ୍ଟର୍ ଅଛି ବିଭିନ୍ନ ଜାଗାରେ, କିନ୍ତୁ ସେଥିରେ ତାଙ୍କର ଯେଉଁ ପ୍ରପର୍ ମ୍ୟାନେଜମେଣ୍ଟ ନହେଉଥିବା କାରଣରୁ ବାସ୍ତବରେ କ'ଣ ହେଉଛି, ସେଥିରେ ଅନେକ ଗୁଡ଼ିଏ ପିଲାଙ୍କର ରିଲାପ୍ସ ହେଉଛି, ଥରେ ସେଠୁ ଯାଇକି ଡି ଆଡିକ୍ଟ ହେଇକି ଆସିବା ପରେ ବି ରିଲାପ୍ସ ହେଉଛି। ସେ ରିଲାପ୍ସେସନ୍ କେମିତି ନ ହେବ ସେଥିପାଇଁ ଗୋଟେ ମଡେଲ ଡି ଆଡିକ୍ସନ୍ ସେଣ୍ଟର୍ ପ୍ରତି ଜିଲ୍ଲାରେ ତିଆରି କରିବା, ଏବଂ ଡି ଆଡିକ୍ସନ୍ର ପ୍ରୋସେସ୍ ଏବଂ କ୍ୟାମ୍ପେନ୍, ସଚେତନତା ଆଣିବା ପାଇଁ କ୍ୟାମ୍ପେନ୍, ଇଏ ଯୋଡ଼ିଏ କଥାକୁ ଅତ୍ୟନ୍ତ ପ୍ରାଥମିକତା ଦେଇକି ଓଡ଼ିଶା ସାରା ଆମେ ତାର ପ୍ରଚାର ପ୍ରସାର କରିବା ପାଇଁ ଯେଉଁ ପ୍ରକ୍ରିୟା ତାକୁ ଆରମ୍ଭ କରୁଛୁ, ଏବଂ ଡି ଆଡିକ୍ସନ୍ ସେସ୍ରେ ଯାହା ଆମକୁ ଅର୍ଥ ମିଳିବ ସେ କଥାକୁ ପୂରାପୂରି ଭାବରେ ସେ ଅର୍ଥକୁ ଆମେ ସେହି ଦିଗରେ ବିନିଯୋଗ କରିବୁ। ଆମର ଆଶା ଅଛି ଯେ ଲୋକେ ନିଶାଠୁ ଗୋଟେ ନିଜ ଭିତରେ ସଚେତନତା ଆସୁଛି ଯେ ନିଶାଠୁ ମୁଁ ଦୂରେଇକି ରହିବି, ଏ କଥାଟାର ସଚେତନତା ସମ୍ପୂର୍ଣ୍ଣ ରୂପେ 100%-100% କେମିତି ଆସିବ, ଗୋଟେ ହୁଏ ତ ଇଏ ଗୋଟେ ବର୍ଷ କି 5 ମାସ କି 6 ମାସର କଥା ନୁହେଁ, ଗୋଟେ ଲମ୍ବା ସମୟର ଲୋକ ଖରାପ ଜିନିଷଟାକୁ ଶୀଘ୍ର ଆଡ଼ପ୍ଟ କରିଯାଏ। ତେଣୁକରି ଖରାପ ଜିନିଷରୁ ଲୋକକୁ ମୁହଁ ଫେରାଇବା ପାଇଁ ଯେଉଁ ପରିଶ୍ରମ ଦରକାର ଅଛି ସେଥିରେ ସମସ୍ତଙ୍କର ସେଥିରେ ଆବଶ୍ୟକତା ଅଛି। ସରକାରଙ୍କର ଭୂମିକା ଦରକାର ଅଛି, ସେଥିରେ ବିଭିନ୍ନ ଯେଉଁ ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ୍ ସେମାନେ କାମ କରୁଛନ୍ତି ତାଙ୍କର ଭୂମିକା ଅଛି, ସମାଜର ବୁଦ୍ଧିଜୀବୀମାନଙ୍କର ଭୂମିକା ଅଛି, ସ୍କୁଲରେ କଲେଜରେ ସେ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠୁ ଆରମ୍ଭ କରିକି ତାଙ୍କର ଯେଉଁମାନେ ଲିଡ୍ କରୁଛନ୍ତି ସେ ପ୍ରସେସ୍କୁ ତାଙ୍କର ଆବଶ୍ୟକତା ଅଛି, ସମାଜର ସମସ୍ତ ବରିଷ୍ଠ ଲୋକମାନଙ୍କର ଆବଶ୍ୟକତା ଅଛି, ପରିବାରର ମୁଖିଆମାନଙ୍କର ବି ଆବଶ୍ୟକତା ଅଛି। ଏଥିରେ ଭୂମିକା ନିର୍ବାହନ କରିବା ପାଇଁ ଆମେ ସମସ୍ତଙ୍କର ସହଯୋଗ ବି କାମନା କରୁ। ଆମେ ମଦ ଏବଂ ଯେଉଁ ଡ୍ରଗ୍ସ ମାନଙ୍କର ବ୍ୟବହାର ହେଉଛି ଏବଂ ତା'ର ଯେଉଁ ଟ୍ରାନ୍ସପୋର୍ଟେସନ୍ ଟ୍ରେଡିଂ ହେଉଛି ତା ଉପରେ ଅବକାରୀ ବିଭାଗ, ପୋଲିସର STF ସ୍ପେଶାଲ ଟାସ୍କଫୋର୍ସ ଏବଂ NCB ନାର୍କୋଟିକ୍ସ କ୍ରାଇମ୍ ବ୍ୟୁରୋ ଆମେ ମିଳିତ ଭାବରେ ଉଦ୍ୟମ ଆରମ୍ଭ କରିଛୁ। ଏବଂ ବିଶେଷ କରିକି ଯେଉଁ ଜାଗାରେ ସବୁ ହେମ୍ପ କଲ୍ଟିଭେସନ୍ ହେଉଛି, ଗଞ୍ଜେଇ ଚାଷ ହେଉଛି, ଗଞ୍ଜେଇ ଚାଷ ହେଉଥିବା ଜାଗାଗୁଡ଼ିକ ତାକୁ ଧ୍ୱଂସ କରାଇବା ଏବଂ ଯେଉଁ ଜାଗାରେ ଏସବୁ ଭଳିଆ ଯେଉଁ ଡ୍ରଗ୍ସର କାରବାର ହେଉଛି ତାଙ୍କୁ ଗିରଫ କରିବା, ଏ ଗୋଟେ ଲମ୍ବା ସମୟ ଧରିକି ପାଖାପାଖି 2 ବର୍ଷ ଧରିକି ଆମେ ଏ ଡ୍ରାଇଭ୍କୁ ପୁରା ସଶକ୍ତ ଭାବରେ ତାକୁ ଚଲାଇବା ଆରମ୍ଭ କରିଛୁ। ବହୁତ ପାଖାପାଖି ଗତ ବର୍ଷ ପାଖାପାଖି 150 କୋଟି ଟଙ୍କାର ଜିନିଷ ଆମେ ତାକୁ ସିଜ୍ କରିଥିଲୁ ଏବଂ ପରବର୍ତ୍ତୀ ସମୟରେ ଆମେ ଯେଉଁ ହଜାର ହଜାର ହେକ୍ଟରର ଗଞ୍ଜେଇ ଚାଷ ହେଉଥିବା ଜାଗାକୁ ତାକୁ ଧ୍ୱଂସ କରିଥିଲୁ। ଏଭଳି ଗୁଡ଼ିଏ ଅଭିଯାନ ଚାଲିଛି, ତାକୁ ଆହୁରି

0: ଆହୁରି ଅଧିକ କ୍ଷମତା ଦେଇକି ତାଙ୍କୁ ସେମାନଙ୍କୁ ଆମେ ସେ କାମ ଆରମ୍ଭ କରିଛୁ। ଇଣ୍ଟେଲିଜେନ୍ସ ୱିଙ୍ଗ ସେଥିପାଇଁ ଆମେ ତିଆରି କରୁଛୁ, ସେ କେଉଁଠି କେଉଁଠି କ'ଣ ହେଉଛି ତା'ର ଇଣ୍ଟେଲ ଆସିବା ପାଇଁ, ଏସବୁ କଥା ଚାଲିଛି। ଏବଂ ଯେଉଁ କଥା ସ୍ୱାସ୍ଥ୍ୟ ବିଭାଗ ଆଉ ଅବକାରୀ ବିଭାଗ ବାବଦରେ, ନିଶ୍ଚିତ ଭାବରେ ଆମେ ଏକ ଜଏଣ୍ଟ ମୁଭମେଣ୍ଟ ବହୁତ ଶୀଘ୍ର ଆରମ୍ଭ କରିବାର ପରିକଳ୍ପନା ବି କରୁଛୁ। ଏବଂ ଏଇ ଆର୍ଥିକ ବର୍ଷ ଭିତରେ ହିଁ ଆମେ ସେ ଖୁବ୍ କମ୍ ଦିନ ଭିତରେ ଆମେ ଜଏଣ୍ଟ ମୁଭମେଣ୍ଟ ଆରମ୍ଭ କରିବୁ ଏବଂ ସମ୍ପୂର୍ଣ୍ଣ ରୂପେ ତମ୍ବାଖୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କର ଯେଉଁ ମାନସିକତା ଅଛି ତାକୁ ବି ସେ କଥାରେ ନିଶ୍ଚିତ ଭାବରେ ପ୍ରତିଫଳନ। କିଛି ଜିନିଷ ଆମର ପରଭ୍ୟୁ ଭିତରେ ଅଛି, କିଛି ଜିନିଷ ଆମର ପରଭ୍ୟୁ ଭିତରେ ନାହିଁ। ଏକ୍ସାଇଜ୍ର ଯେଉଁ ନିୟମାବଳୀ ଅଛି ସେଥିରେ ଆମେ କିଛିଟା ପରିବର୍ତ୍ତନ ଏବେ ଆମେଣ୍ଡମେଣ୍ଟସ୍ କିଛି ଆଣିବାକୁ ଚାହୁଁ। ଯେମିତି ଯେଉଁ ସାଇକୋଟ୍ରପିକ୍ ଡ୍ରଗ୍ସର ଉପରେ ଆମର ବିଶେଷ କିଛି ରେଗୁଲେସନ୍ ନାହିଁ, ଅବକାରୀ ବିଭାଗ କେବଳ ମଦର ବିକ୍ରି ବଟା ଏସବୁ ଉପରେ, ବିଷାକ୍ତ ମଦ, ଡୁପ୍ଲିକେଟ୍ ମଦ ଏସବୁର ବିକ୍ରି ବଟା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସେଥିରେ ଆଇନରେ ବହୁତ ଗୁଡ଼ିଏ ପ୍ରାବଧାନ ଅଛି। କିନ୍ତୁ ଆମେ ଧୀରେ ଧୀରେ ଏ ସମସ୍ତ କଥାକୁ ତମ୍ବାକୁଠୁ ଆରମ୍ଭ କରିକି ଯେଉଁଗୁଡ଼ିକ ମଣିଷ ଜୀବନ ପାଇଁ କ୍ଷତିକାରକ ଅଛି, ଯେଉଁ ପ୍ରକାରର ନିଶା ବି ହେଉନା କାହିଁକି, ସେ ସବୁଗୁଡ଼ିକୁ ଏହାର ପ୍ରାବଧାନ ଭିତରକୁ ଆଣିବା ପାଇଁ ଆମେ ଏକ୍ସାଇଜ୍ର ଆକ୍ଟ ଆଉ ରୁଲ୍ସରେ କିଛିଟା ପରିବର୍ତ୍ତନ କରିବା ପାଇଁ ଏବେ ଲ କମିଶନଙ୍କ ସହିତ, ଷ୍ଟେଟ୍ ଲ କମିଶନଙ୍କ ସହିତ ବି ଆଲୋଚନା ଆରମ୍ଭ ହୋଇଛି। ସେ ବାବଦରେ ଆମେ ତାକୁ ବହୁତ ଶୀଘ୍ର ସେ ବାବଦରେ କିଛି ପରିବର୍ତ୍ତନ ଆଣିବୁ ଏବଂ କଡ଼ାକଡ଼ି ଭାବରେ କୌଣସି ପ୍ରକାରର ନିଶାଦ୍ରବ୍ୟର ବ୍ୟବହାର ଏବଂ ତା'ର ଅପ୍ରାସଙ୍ଗିକ ଅନୈତିକ ବ୍ୟବହାର ତାକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ଯାହା ଯାହା ଆବଶ୍ୟକତା ତାକୁ ନିଶ୍ଚିତ ଭାବରେ ଆମେ କରିବୁ। ଟବାକୋ, ଚୁଇଙ୍ଗ ଟବାକୋର ବ୍ୟବହାରକୁ ସରକାର ନିଷିଦ୍ଧ କରିଛନ୍ତି, ତାକୁ ଏବେ ଗୋଟିଏ ନୂଆ ଢାଞ୍ଚାରେ, ଏବେ ଯେମିତି ଆସୁଥିଲା ତାକୁ ଆଗରୁ ଗୁଟକା ସହିତ ମିଶିକି ଆସୁଥିଲା ଟବାକୋ ଏବଂ ଲୋକ ତାକୁ ବ୍ୟବହାର କରୁଥିଲେ, ଏବେ ଗୋଟେ ନୂଆ ଢାଞ୍ଚାକୁ ସେମାନେ ହେଇଛନ୍ତି। ଟବାକୋ ଅଲଗା ମିଳୁଛି, ଗୁଟକା ଅଲଗା ମିଳୁଛି, ତେଣୁକରି ତାକୁ କୌଣସି ଜାଗାରେ ତାକୁ ପୁଣି ମିଶେଇକି ଲୋକ ଖାଇବା ଆରମ୍ଭ କରିଛନ୍ତି। ତେଣୁକରି ମୋ କହିବା କଥା, ୟାକୁ ଯେଉଁ ଲାଭଖୋର ବ୍ୟବସାୟୀମାନେ କରୁଛନ୍ତି ସେ ଦିଗରେ କ'ଣ ରେଗୁଲେସନ କଣାଯାଇପାରିବ ଏବଂ ଯେଉଁମାନେ ବିକ୍ରି କରୁଛନ୍ତି ତାଙ୍କ ପାଇଁ କ'ଣ କରାଯାଇପାରିବ, ସବୁ ଜିନିଷରେ ଗୋଟେ ଏନ୍ଫୋର୍ସମେଣ୍ଟ ଆକ୍ଟିଭିଟି ଯଦି ପ୍ରପର୍ ହେବ ଏବଂ ତା ଏନ୍ଫୋର୍ସମେଣ୍ଟ ସହିତ ଯେଉଁମାନେ ଏ ନିୟମକୁ ଭାଙ୍ଗୁଛନ୍ତି ତାଙ୍କ ପ୍ରତି ପ୍ରସିକ୍ୟୁସନ୍ ବି ଠିକ୍ ଢଙ୍ଗରେ ହେବ, ନିଶ୍ଚିତ ଭାବରେ ଲୋକଙ୍କ ଭିତରେ ଭୟ ସୃଷ୍ଟି ହେବ, ଏଇଟା ମୋର ବିଶ୍ୱାସ ଅଛି। ତେଣୁକରି ମୁଁ ଏ ବାବଦରେ ଯାହା କରିବା କଥା ତାକୁ ଆମେ ନିଶ୍ଚିତ ଭାବରେ କରିବୁ ଏବଂ ମୋର ଆଶା ଅଛି ଯେ ଆକୁ ପ୍ରତିହତ କରିବା ପାଇଁ, ଆକୁ ରେଷ୍ଟ୍ରିକ୍ଟ କରିବା ପାଇଁ, କଣ୍ଟ୍ରୋଲ କରିବା ପାଇଁ ସେ ମେକାନିଜିମ୍ ଆମେ ବହୁତ ଶୀଘ୍ର ନିଶ୍ଚିତ ଭାବରେ କାଢ଼ିବୁ। ଏବଂ ଏଇ ଚଳିତ 5 ବର୍ଷ ଭିତରେ, ଆଉ ଯେଉଁ 3 ବର୍ଷ ଆମ ସରକାରର ଅଛି ଏବେ, ଏଇ ଚଳିତ 5 ବର୍ଷ ଭିତରେ ଆମେ ଓଡ଼ିଶାକୁ କେବଳ ତମ୍ବାକୁ ନୁହେଁ, ତମ୍ବାକୁ ଏବଂ ଅନ୍ୟ ନିଶାଦ୍ରବ୍ୟର ବ୍ୟବହାର ଦୃଷ୍ଟିକୋଣରୁ ଏକ ଆଦର୍ଶ ରାଜ୍ୟରେ ପରିଣତ କରିବା ପାଇଁ ନିଶ୍ଚିତ ଭାବରେ ଯାହା ଯାହା ପଦକ୍ଷେପ ନେବା କଥା ତାହା ନେବାକୁ ଯାଉ। ମୁଁ ସମସ୍ତଙ୍କୁ ନିଶ୍ଚିତ ଭାବରେ କହିବି ଯେ ତମ୍ବାକୁ ହଉ, ମଦ୍ୟପାନ ହଉ, ଡ୍ରଗ୍ସର ବ୍ୟବହାର ହଉ, ଏସବୁଠୁ ସମସ୍ତେ ଦୂରେଇ ରହନ୍ତୁ। ଏବଂ ଶେଷରେ ମୁଁ ଏତିକି କହିବି ଯେ ନିଶା ନୁହେଁ, ଜୀବନକୁ ଆପଣମାନେ ବାଛନ୍ତୁ ଏବଂ ଅଧିକ ଦିନ ବଞ୍ଚନ୍ତୁ, ପରିବାର ସହିତ ଖୁସି ସୁଖ ଏ କଥାକୁ ବାଣ୍ଟନ୍ତୁ।
1: 2008 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁ ସେବନ ନିଷେଧକୁ ବିଶ୍ୱରେ ଅକାଳ ମୃତ୍ୟୁ ରୋକିବାର ସବୁଠାରୁ ବଡ଼ କାରଣ ଭାବେ ଦର୍ଶାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ତମାଖୁ ସେବନ ଦ୍ୱାରା 28 ପ୍ରକାର ରୋଗ ହୋଇଥାଏ। ଏହା ମଧ୍ୟରୁ ଅଧିକାଂଶ ବିପଦଜନକ, ଯେପରିକି କର୍କଟ ରୋଗ, ବିଶେଷ କରି ଫୁସ୍ଫୁସ୍ କର୍କଟ, ହୃଦରୋଗ, ଶ୍ୱାସକ୍ରିୟା ସଂକ୍ରାନ୍ତ ବା ଶ୍ୱାସ ସଂକ୍ରମଣ ଏବଂ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରୀ ଡିଜିଜ୍ COPD ଇତ୍ୟାଦି। ତମାଖୁ ସେବନ ତଥା ଧୂମପାନ ଯୋଗୁଁ ମୁଖ୍ୟତଃ ମଣିଷର ସ୍ୱରପେଟିକା, ମୁଖ ଗହ୍ୱର ଓ ଅଗ୍ନାଶୟରେ କର୍କଟ ରୋଗ ହୋଇଥାଏ। ଉଚ୍ଚ ରକ୍ତଚାପ ଓ ରକ୍ତନଳୀ ରୋଗ ମଧ୍ୟ ଏହା ଯୋଗୁଁ ହେବାର ଆଶଙ୍କା ଯଥେଷ୍ଟ ଅଧିକ। ତେବେ କେତେ ସମୟ ଧରି ଓ କେତେ ସଂଖ୍ୟାରେ ଧୂମପାନ ହେଉଛି ତା ଉପରେ ଏହାର ପ୍ରଭାବ ମଧ୍ୟ ନିର୍ଭର କରେ। ଅଳ୍ପ ବୟସରୁ ଧୂମପାନ ଆରମ୍ଭ ଓ ସିଗାରେଟ୍ରେ ଥିବା ଟାର୍ ଏହି ରୋଗ ଆଶଙ୍କା ବଢ଼ାଇଦିଏ। ଏହା ମଣିଷର ସ୍ୱାସ୍ଥ୍ୟ ଓ ପ୍ରଜନନ କ୍ଷମତାକୁ ମଧ୍ୟ ପ୍ରଭାବିତ କରିଥାଏ। ତମାଖୁ ସେବନ ଓ କର୍କଟ ରୋଗର ଭୟାବହତା ସମ୍ପର୍କରେ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଘନଶ୍ୟାମ ବିଶ୍ୱାସ କହନ୍ତି,
2: ତମ୍ବାକୁ ରିଲେଟେଡ୍ ଯଦି ମୁଁ କ୍ୟାନ୍ସର ହିସାବରେ କହିବି, ଆମେ ଆଜି ୟଙ୍ଗ 20 ବର୍ଷ 30 ବର୍ଷ 40 ବର୍ଷରେ ଲଙ୍ଗ କ୍ୟାନ୍ସର ଦେଖୁଥିଲୁ, ଯେଉଁଟା କେବେ ଭାବିପାରୁନଥିଲେ ଯେ 60 ବର୍ଷ ଥିଲୁ। ଆଜି ମୁଖ ନାକ ଗଳା କ୍ୟାନ୍ସର ଯେଉଁଟା ଆମ ଓଡ଼ିଶାରେ କମନ୍, ଯେଉଁଟାରେ ଆମେ ଓରାଲ ସ୍ମୋକ୍ଲେସ୍ ଟବାକୋ, ଆମେ ୟଙ୍ଗ 25, 30, 40 ଲୋକଙ୍କୁ ହରାଇ ଦେଉଛୁ ବର୍ଷେ 2 ବର୍ଷ ଟ୍ରିଟମେଣ୍ଟ, ଆଣ୍ଡ ସେଥିରେ ସେ ଏତେ ପେନ୍ଫୁଲ୍ ଟ୍ରିଟମେଣ୍ଟରେ ଯାଉଛନ୍ତି, ଖର୍ଚ୍ଚାନ୍ତ ବି ହେଉଛନ୍ତି, ଗଭର୍ଣ୍ଣମେଣ୍ଟ ବି ବିଭିନ୍ନ ପ୍ରକାର ଖର୍ଚ୍ଚ କରୁଛି। ସୋ ଆଜିକା ଡେରେ ଉଦ୍ଦେଶ୍ୟ ହେଉଛି ଯେ ଆମେ କେମିତି ୟଙ୍ଗଷ୍ଟର୍ସମାନଙ୍କୁ, ଯେତେବେଳେ ସେମାନେ ମ୍ୟାଚ୍ୟୁର୍ଡ଼ ହୁଅନ୍ତି ନାହିଁ ବା ବହୁତ ସମୟ ସେମାନେ ଡାଇରେକ୍ଟ ଫ୍ୟାମିଲି ବା ପେରେଣ୍ଟସ୍ମାନଙ୍କର ଗାଇଡ଼େନ୍ସରୁ ଦୂରେଇ ଥାଆନ୍ତି, ସୋ ସେମାନେ ଆକର୍ଷିତ ହୁଅନ୍ତି ବିକଜ୍ ଅଫ୍ ପିୟର୍ ଗ୍ରୁପ୍, ବିକଜ୍ ବିଭିନ୍ନ ସୋସିଆଲ୍ ଷ୍ଟ୍ରାଟା।

0: ସେମାନେ ପିଲାମାନେ ଆସନ୍ତି ଯେଉଁଟା ହଷ୍ଟେଲ ରହୁଛନ୍ତି ବା ପିଜି ହିସାବରେ ରହୁଛନ୍ତି ଆଣ୍ଡ ସେତେବେଳେ ହିଁ ସେମାନେ ଏଇ ଆକର୍ଷିତ ହୁଅନ୍ତି ସେଇ ଜିନିଷ ଗୁଡାକୁ ଆମକୁ ତାଙ୍କ ପାଖରେ କେମିତି ପହଞ୍ଚି ପାରିବା।
1: ତମାଖୁ ସେବନର ଅପକାରିତା ସମ୍ପର୍କରେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ସେଣ୍ଢ କହନ୍ତି,
2: ତମାଖୁ ବ୍ୟବହାର ଅନେକ ଦୀର୍ଘକାଳୀନ ରୋଗ ପାଇଁ ପ୍ରମୁଖ କାରଣ। ପ୍ରତି ବର୍ଷ 1.35 ନିୟୁତ ଲୋକଙ୍କ ମୃତ୍ୟୁ ତମାଖୁ ସେବନ ଦ୍ୱାରା ହୁଏ। ତମାଖୁ ସେବନ ଦ୍ୱାରା କିଡ଼ନୀରେ ଯେଉଁ ଯାଇଛି ରକ୍ତନଳୀ ଆଉ ବ୍ରେନ୍କୁ ଯେଉଁ ଯାଇଛି ରକ୍ତନଳୀ, ହାର୍ଟକୁ ଯେଉଁ ଯାଇଛି ରକ୍ତନଳୀ ତାକୁ ସଙ୍କୁଚିତ କରେ। ସଙ୍କୁଚିତ କରି ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଆଟାକ୍, କିଡ଼ନି ଫେଲୁଅର୍, କିଡ଼ନିର ଡାଇଲିସିସ୍ ଦରକାର ହୁଏ କିଛି ଦିନ ପରେ ଯଦି ରେଗୁଲାର ଜଣେ ଖାଇଲା। ସେଥିପାଇଁ ତମାଖୁ ଠାରୁ ଦୂରେଇ ରହିବା ଦରକାର। ଆଉ କ୍ୟାନ୍ସରର ପ୍ରମୁଖ କାରଣ ହେଉଛି ତମାଖୁ ସେବନ। ତମାଖୁ ସେବନ ଦ୍ୱାରା କର୍କଟ ରୋଗ ବହୁ ମାତ୍ରାରେ ବ୍ୟାପୁଛି ଏବେ, ଯାହା ଶ୍ୱାସନଳୀ ଖରାପ କରୁଛି। ଶ୍ୱାସନଳୀ କର୍କଟ, ମୁଖ ଗହ୍ୱର କର୍କଟ, ପାନକ୍ରିୟସ୍ କର୍କଟ, ଗର୍ଭାଶୟ କର୍କଟ ଏଗୁଡ଼ାକ ବି ହେଉଛି। ତ ଏଣୁ ସମସ୍ତେ ତମାଖୁ ଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ।
1: ଆଜିର ଦିନରେ ସମସ୍ତେ ହୃଦୟଙ୍ଗମ କରିବା ଜରୁରୀ। ଆମର ତମାଖୁ ନୁହେଁ, ଜୀବନ ଦରକାର। ତମାଖୁ ଚାଷୀଙ୍କୁ ବିକଳ୍ପ ଫସଲ ଉତ୍ପାଦନ ଓ ବିପଣନ ସୁଯୋଗ ସମ୍ପର୍କରେ ସଚେତନ କରି ସେମାନଙ୍କୁ ସ୍ଥାୟୀ ପୁଷ୍ଟିକର ଫସଲ ଚାଷ ପାଇଁ ପ୍ରୋତ୍ସାହିତ କରିବା ମଧ୍ୟ ଏହି ଦିବସ ପାଳନର ଲକ୍ଷ୍ୟ। ଏତିକିରେ ଶେଷ ହେଲା ସମାଚାର ଦର୍ପଣ। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆସନ୍ତୁ ଶୁଣିବା ଗୀତ ଓ ଗଜଲ କାର୍ଯ୍ୟକ୍ରମ। ଆଜି ଏଥିରେ ପ୍ରଥମେ ଶୁଣିବା ଅନୁରାଧା ପୌଡ଼ୱାଲଙ୍କ କଣ୍ଠରେ ଏହି ଗଜଲଟି, ଗୀତିକାର ସମୀର।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ଗୀତ ଓ ଗଜଲ କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣିବା ଦ୍ୱୈତକଣ୍ଠରେ ଗାଇଛନ୍ତି ଏହି ଗଜଲଟିକୁ ଅନୁରାଧା ପୌଡ଼ୱାଲ ଏବଂ ଶ୍ରୀନିବାସ। ଗୀତିକାର ସମୀର।

ଶ୍ରୋତା ବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। 8249809672 ଟ୍ୟୁନ୍ କରିଛନ୍ତି 102.6 FM, ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଗୀତ ଓ ଗଜଲ କାର୍ଯ୍ୟକ୍ରମ। ବର୍ତ୍ତମାନ ଦ୍ୱୈତକଣ୍ଠରେ ଶୁଣିବା ଅନୁରାଧା ପୋଡ଼ୱାଲ ଏବଂ ଶ୍ରୀନିବାସ ଗାଇଥିବା ଏହି ଗଜଲଟି, ଗୀତିକାର ସମୀର।

0: ଶ୍ରୋତାବନ୍ଧୁ, ଏହି ଗଜଲଟି ଶୁଣିଲେ ଅନୁରାଧା ପୋଡ଼ୱାଲଙ୍କ କଣ୍ଠରେ ସମୀରଙ୍କ ଲେଖାରୁ। ଶେଷ ହେଲା ଗୀତ ଓ ଗଜଲ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଆସନ୍ତୁ ଶୁଣିବା ଲୋକଗୀତରେ ପାଲା। ପରିବେଷଣ କରିଛନ୍ତି ଘନଶ୍ୟାମ ସା ଏବଂ ସାଥୀମାନେ।
1: ବୋଲ ବିଶ୍ୱ ସମ୍ରାଟ ଭଗବାନ ଶ୍ରୀମନ୍ ଶ୍ରୀ ଶ୍ରୀ ସତ୍ୟପୀର ନାରାୟଣ ମହାପ୍ରଭୁଙ୍କ ପ୍ରୀତି ଅର୍ଥେ

ମର୍ଯ୍ୟାଦାବନ୍ତ ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ର ପିତୃ ସତ୍ୟ ପାଳନ କରିବା ପାଇଁ ଅନୁଜ ଲକ୍ଷ୍ମଣ ଏବଂ ଚନ୍ଦନ ବରଣୀ ପ୍ରାଣର ପ୍ରିୟତମା ସୀତା ଦେବୀଙ୍କୁ ସଙ୍ଗରେ ଧରି ଯେତେବେଳେ ଦଣ୍ଡ

ରାଜା ରାମଚନ୍ଦ୍ର ସୀତାଙ୍କ ବିଚ୍ଛେଦରେ କାନ୍ଦି କାନ୍ଦି ସୀତାଙ୍କୁ ଖୋଜୁ ଖୋଜୁ ଯାଇକି କିସ୍କିନ୍ଧ୍ୟା ରାଜ୍ୟରେ ପହଞ୍ଚିଗଲେ। ସୁଗ୍ରୀବ ସହିତ ମିତ୍ରତା ସ୍ଥାପନ କରି ସୀତାଙ୍କୁ ଖୋଜିବା ପାଇଁ ବାନର ସୈନ୍ୟମାନଙ୍କୁ ପ୍ରେରିତ କଲେ। ବୀର ହନୁମାନ ଲଙ୍କାକୁ ଯାଇ ସୀତାଙ୍କର ସନ୍ଧାନ ଆଣି ଯେତେବେଳେ ରାମଙ୍କୁ ଜଣାଇ ଦେଲା, ରାମଚନ୍ଦ୍ର କହୁଛନ୍ତି, ଲେଖନ୍ତି ଗାୟକ ଶିରୋମଣି ନିରଞ୍ଜନ କର, ରାଗ ପଡ଼ିଲା ରସକୁଲ୍ୟା।

ତାଙ୍କୁ ପାଇବା ପାଇଁ ସେତୁ ତିଆରି କରିବା ନିମିତ୍ତାର୍ଥେ ରାମଚନ୍ଦ୍ର ବାନର ସୈନ୍ୟ ମାନଙ୍କୁ ଆଦେଶ ଦେଲେ। ସମସ୍ତ ବାନର ସୈନ୍ୟ ମାନେ ପାହାଡ଼ ପର୍ବତ ପଥର ଆଣି ସମୁଦ୍ର ଭିତରେ ଫିଙ୍ଗିଲେ, କାହିଁକି ନା ସେତୁ ତିଆରି କରିବା ପାଇଁ। କିନ୍ତୁ କଥା ହେଲା କଣ, ଲେଖନ୍ତି ଆମର ଯୋଉ କି ଅଛନ୍ତି ସମ୍ରାଟ କବି ଉପେନ୍ଦ୍ର ଭଞ୍ଜ, ଆଜ୍ଞା ବୁଢ଼ୀ

ଋଷି ସୈନ୍ୟ ମାନେ ଯେତେ ପାହାଡ଼ ପର୍ବତ ପକେଇଲେ ସବୁ ଆଜ୍ଞା ସମୁଦ୍ର ପାଣିରେ ବୁଡ଼ିଗଲା, ସେତୁ ବନ୍ଧ ତିଆରି ହେଇପାରିଲା ନାହିଁ। ତେଣୁ ରାମଚନ୍ଦ୍ର ଦୁଃଖରେ କହୁଛନ୍ତି, ରେ ଭାଇ ଲକ୍ଷ୍ମଣ, ସୀତାଙ୍କୁ ଉଦ୍ଧାର କରିବାର

କହୁଛନ୍ତି ରେ ଭାଇ ଲକ୍ଷ୍ମଣ ସୀତା ଅପବିତ୍ରା ହୋଇଗଲା କାହିଁକି ନା ଜଣେ ଦସ୍ୟୁ ଗୋଟିଏ ଡକାୟତ ସର୍ଦ୍ଦାର ଗୋଟିଏ ରାକ୍ଷସ ଗୋଟିଏ ସତୀ ନାରୀକୁ ଅପହରଣ କରି ନେଇଯିବ ତାକୁ କଣ ଇଜ୍ଜତ ସହକାରେ ସେ ରଖିଥିବ ତେଣୁ ସୀତା ମୋର କଳଙ୍କିନୀ ହୋଇଗଲା

ଆଜ୍ଞା ହନୁମାନ ଯୋଡ଼ ହସ୍ତ ହୋଇ କହୁଛି ହେ ପ୍ରଭୁ ସୀତା କଳଙ୍କିନୀ ନୁହନ୍ତି ସିଏ ହଉଛନ୍ତି ସତୀ ମୁଁ ନିଜେ ଦେଖିଛି ଅଶୋକ ଜଙ୍ଗଲ ଭିତରେ ବସିଛନ୍ତି ଆଉ କାନ୍ଦୁଛନ୍ତି ବିଶ୍ୱନାଥ ଖୁଣ୍ଟିଆ କହୁଛନ୍ତି ଆଜ୍ଞା ୟେସୁ

ଦୁର୍ଯ୍ୟୋଧନ ସୁଖୀ ଯାଇଛି, ସଦାବେଳେ ରାମ ରାମ ଚିନ୍ତା କରୁଛନ୍ତି, ହେଲେ ମଧ୍ୟ ତାଙ୍କର ରୂପ ସହିତ ତିନି ଭୁବନରେ ସମାନ ହେବା ପାଇଁ କେହି ନାହାନ୍ତି। ରାମ କହିଲେ, ରେ ଭାଇ ଲକ୍ଷ୍ମଣ, ଆରେ ନାରୀ ଜାତିକୁ କଦାପି ବିଶ୍ୱାସ ନାହିଁ, କାହିଁକି ଯେତେବେଳେ ଆମେ ଏଇ ଦଣ୍ଡକାରଣ୍ୟରେ ଥିଲା, ସୀତା ସୁନାର ମୃଗ ଦେଖିଲା, ଆଉ ସୁନା ମୃଗକୁ ଦେଖି ସୁନା ପ୍ରତି ତାର ଲୋଭ ହେଲା, ମୋତେ କହିଲା

ଲକ୍ଷ୍ମଣ ଯେଉଁ ନାରୀ ମୃଗର ଦେହରେ ଲାଗିଥିବା ସୁନାକୁ ଦେଖି ସୁନା ପ୍ରତି ଏତେ ଆସକ୍ତ ହେଲା, ହେଲେ ସେ ନାରୀ ଯେତେବେଳେ ସ୍ୱର୍ଣ୍ଣମୟୀ ଲଙ୍କା କଥା ଶୁଣିଲା, ସୁନାରେ ଲଙ୍କାଟା ତିଆରି ବୋଲି ଯେତେବେଳେ ଶୁଣିଲା, ସେ ରାବଣ ସଙ୍ଗରେ ପଳେଇଗଲା। ରାବଣ ତାକୁ ଚୋରି କରି ନାହିଁ, ତେଣୁ ନାରୀ ଜାତିକୁ ମୋଟେ ବିଶ୍ୱାସ ନାହିଁ। ଗୋସ୍ୱାମୀ ତୁଳସୀଦାସ କହନ୍ତି, ସେ ଦିନିକା ମୋ

ନାରୀକୁ ବିଶ୍ୱାସ ନାହିଁ ସିଏ ନିଶ୍ଚିତ ଭାବରେ ଦୁଶ୍ଚରିତ୍ରା ସିଏ ହଉଛି କଳଙ୍କିନୀ ଲକ୍ଷ୍ମଣର କାଟି ଦେଇଥିବା ତିନି ଗାରକୁ ଡେଇଁ ଯେଉଁ ନାରୀ ପଳେଇଗଲା ସୁନା ଲୋଭରେ ଲଙ୍କାପୁରକୁ ସେ ଦୁଶ୍ଚରିତ୍ରା ବ୍ୟଭିଚାରିଣୀ ସୀତାକୁ ମୁଁ ଗ୍ରହଣ କରିବା ପାଇଁ କଦାପି ଇଚ୍ଛା କରୁନି ହନୁମାନ କହୁଛି ହେ ପ୍ରଭୁ ରାମଚନ୍ଦ୍ର ସୀତା ମତେ କାନ୍ଦି କାନ୍ଦି କହିଛନ୍ତି ଆଜ୍ଞା ସେଇ ବିଶ୍ୱନାଥ ଖୁଣ୍ଟିଆ ଲେଖୁଛନ୍ତି ଆ ବିଶ୍ରବାନନ୍ଦନ ଆଣିଣ ଏ ଠାକୁର

ତେଣୁ ରାମଚନ୍ଦ୍ରଙ୍କର କଥିତ ଅନୁସାରେ ଲକ୍ଷ୍ମଣ ଆଜ୍ଞା ପ୍ରାଣାୟାମ ସାଧନ ବଳରେ ଆଜି ଆକାଶ ମାର୍ଗରେ ପଳେଇ ଗଲେ ଲଙ୍କାପୁରକୁ। ଆଜ୍ଞା ଅଷ୍ଟାଦଶ ସିଦ୍ଧି ତାକୁ ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ କହନ୍ତି। ଏ ମନ

ଆଜ୍ଞା ଅତି ସୁନ୍ଦର ଜଙ୍ଗଲ, ସେଇ ଅଶୋକ ଜଙ୍ଗଲ ଭିତରେ ଆଜ୍ଞା ସିଂସଫା ବୃକ୍ଷ ତଳରେ ବସିଛନ୍ତି ମା ଜନକ ନନ୍ଦିନୀ ସୀତା। ଆଜ୍ଞା ଲକ୍ଷ୍ମଣ ଲୁଚି ରହିଛନ୍ତି, ସୀତାଙ୍କର ପ୍ରତି ରାବଣର କେମିତି ବ୍ୟବହାର, ଲକ୍ଷ୍ୟ ତାର ଆଚାର ବ୍ୟବହାର କେମିତି, ଏଇ ସବୁ ନିରୀକ୍ଷଣ କରିବା ପାଇଁ ସେ ଅଶୋକ ଜଙ୍ଗଲ ଭିତରେ ଆଜ୍ଞା ଲକ୍ଷ୍ମଣ ଲୁଚିଛନ୍ତି। ଦିନେ ଦି ଦିନ ବିତି ଗଲା ପରେ କଥା ହେଇଛି କଣ, ଇଏ ଡଗର ଜଣାଇଲା।

ଆଜ୍ଞା ରାବଣର ନିର୍ଦ୍ଦେଶ କ୍ରମେ ଡଗରା ଯେତିକି ବେଳେ କି ଜଣେଇ ଦେଲା ସଙ୍ଗେ ସଙ୍ଗେ ଅଶୋକ ଜଙ୍ଗଲ ଭିତରୁ ପଶୁ ପକ୍ଷୀ କେହି ହେଲେ ରହିଲେ ନାହିଁ, ସମସ୍ତେ ପଳେଇ ଗଲେ। କେବଳ ଲକ୍ଷ୍ମଣ ଆଜ୍ଞା ଲୁଚିକି ଦେଖୁଛନ୍ତି। ଏ ସମୟ ରାବଣ ଯେ ଆସି

ରାବଣ ସଙ୍ଗେ ସଙ୍ଗେ ମା ସୀତାଦେବୀଙ୍କର ଚରଣ ତଳେ ସାଷ୍ଟାଙ୍ଗ ପ୍ରଣିପାତ କଲା। କହୁଛି ଗୋ ମା, ତୁ ଦେ ମତେ ମୁକ୍ତି ଦେ ମା।

କନ୍ୟା ରାବଣର କୋଡ଼ିଏ ଆଖିରୁ ଧାର ଧାର ହୋଇକି ଲୁହ ଝରି ପଡୁଛି, କାନ୍ଦି କାନ୍ଦି କହୁଛି ଗୋ ମା ପୂର୍ବ ଜନ୍ମର ସବୁ କଥା ମୋର ଗୋଟି ଗୋଟି କରି ମନେ ପଡୁଛି।

ଆଜ୍ଞା ଯେତିକି ବେଳେ କି ରାବଣ ସ୍ତୁତି ଭକ୍ତି କରୁଛି ଆଉ ଆରତୀ ଦଉଛି, ସଙ୍ଗେ ସଙ୍ଗେ ଆରତୀ ଥାଳିରେ ଲକ୍ଷ୍ମଣର ପ୍ରତିବିମ୍ବ ଝଲସି ଉଠିଲା। ରାବଣ ବିଚାର କଲା, କେହି ଜଣେ ଜଙ୍ଗଲ ଭିତରେ ଲୁଚିଛ, କହୁଛି କେହି ଯଦି ଜଙ୍ଗଲ ଭିତରେ ଲୁଚିଛ ମୋ ସମ୍ମୁଖକୁ ଶୀଘ୍ର ଆସ, ନଚେତ୍ ମୁଁ ଦେବୀ ଅଭିଷେକ।

0: ପଣ୍ଡିତେ ବ୍ରହ୍ମସାପ ଭୟରେ ଲକ୍ଷ୍ମଣ ବାହାରି ଆସିଲେ। ରାବଣ କହିଲା କିଓ ତମେ କିଏ କହୁଛନ୍ତି ମୁଁ ଲକ୍ଷ୍ମଣ କଣ ପାଇଁ ଆସିଲ ମୋର ବିନା ନିର୍ଦ୍ଦେଶରେ ବିନା ଅନୁମତିରେ ତମେ ମୋ ଜଙ୍ଗଲ ଭିତରେ ଲୁଚିଲ କାହିଁକି କହୁଛନ୍ତି ମୁଁ ରାମଚନ୍ଦ୍ରଙ୍କର ଆଦେଶରେ ଆସିଛି ଆଉ ସୀତାଙ୍କର ସନ୍ଧାନ ନେବା ପାଇଁ ଆସିଛି। ରାବଣ କହିଲା ତାହେଲେ ତମେ ରାମଙ୍କ ଆଗରେ ଯାଇକି ଏ ସବୁ କଥା କହିବ ନିଶ୍ଚୟ କହିବି। ରାବଣ କହୁଛି ମୋର ବିନା ଆଦେଶରେ ତମେ ମୋ ଜଙ୍ଗଲ ଭିତରେ ଲୁଚି ଥିବାରୁ ଏ କଥା ତମେ ରାମଙ୍କ ଆଗରେ କହିବନି, ଯଦି କହିବ ମୁଁ ଅଭିଶାପ ଦଉଛି ତମେ ପାଷାଣ ହୋଇଯିବ। ଆଜ୍ଞା ଲକ୍ଷ୍ମଣ କିଂ କର୍ତ୍ତବ୍ୟ ବିମୁଢ଼ ହୋଇ ପୂର୍ବବତ୍ ତାଙ୍କର ପ୍ରାଣାୟାମ ସାଧନା ବଳରେ ଆସି ରାମଚନ୍ଦ୍ରଙ୍କ ନିକଟରେ ପହଞ୍ଚିଗଲେ। ରାମଚନ୍ଦ୍ର କହୁଛନ୍ତି ରେ ଭାଇ ଲକ୍ଷ୍ମଣ ତୁ କଣ ଦେଖିଲୁ? ଲକ୍ଷ୍ମଣ କହୁଛନ୍ତି ଭାଇ ଦେଖିଲି। ତାହେଲେ କଣ ଦେଖିଲୁ କୁହ। ଆଜ୍ଞା ଲକ୍ଷ୍ମଣ ନିରୁତ୍ତର ହେଲେ। ରାମଚନ୍ଦ୍ର କହିଲେ ମୁଁ ଜାଣେ ସୀତା ହଉଛି ଅସତୀ।
1: ଲୋକଗୀତରେ ଶୁଣିଲେ ପାଲା ପରିବେଷଣ କଲେ ଘନଶ୍ୟାମ ସା ଏବଂ ସାଥୀମାନେ। ଆକାଶବାଣୀ ରାଉରକେଲା, ସମୟ ରାତି 11:00 ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ମିନିଟ୍ 16 ସେକେଣ୍ଡ ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ଆରମ୍ଭ କରିବୁ ପ୍ରାତଃ 5:55 ମିନିଟ୍ରେ। ସେତେବେଳେ ଯାଏ ବିଦାୟ ନେଉଛୁ। ଜୟ ହିନ୍ଦ୍।